ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 18 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 8 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 MHz ତଥା 945 KHz ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଶୁଣନ୍ତୁ ଏଥର ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଗୀତିକାର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ବିଭୂତିଭୂଷଣ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଗୀତିକାର ବିବେକାନନ୍ଦ ପାଣିଗ୍ରାହୀ।

ଶୁଣିଲେ କେତୋଟି ଭକ୍ତିଗୀତ। କଣ୍ଠଶିଳ୍ପୀମାନେ ଥିଲେ ରଘୁନାଥ ପାଣିଗ୍ରାହୀ, ପ୍ରଦୀପ କୁମାର ପଣ୍ଡା, ସୁଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମେହେର ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଗୀତ ରଚନା କରିଥିଲେ ଗୌରହରି ପରିଚ୍ଛା, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋରାଚାନ୍ଦ ମହାନ୍ତି, ସୁଧାଂଶୁ ଭୂଷଣ ମେହେର ଏବଂ ବିବେକାନନ୍ଦ ପାଣିଗ୍ରାହୀ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା।

ସୁନ୍ଦର ଏହି ସ୍ରଷ୍ଟାଙ୍କର ସୃଷ୍ଟି। ସୃଷ୍ଟିର ଏହି ସୁନ୍ଦରତାରେ ଭରି ରହିଛି ଆନନ୍ଦର ଉପାଦାନ। ସ୍ନେହ, ମମତା, ଭକ୍ତି, ଭଲ ପାଇବାର ଏକ ସୁନ୍ଦର ସ୍ଥାନ ଆମର ଏହି ସମାଜ। ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଛି ଏହି ଭଲ ପାଇବାର ଆବେଗ। ଜଣେ ଆରଜଣଙ୍କଠାରୁ ଟିକିଏ ଦୂରେଇ ରହିଲେ ମନ ଭିତରେ ଉଦ୍ବେଳନ ସୃଷ୍ଟି ହୁଏ, ଉଙ୍କିମାରେ ଅନେକ ପ୍ରଶ୍ନବାଚୀ, ମନ ହଜିଯାଏ କଳ୍ପନାର ଭାବ ଜଗତରେ, ମନ ପକ୍ଷୀ ଉଡ଼ିଯାଏ ନୀଳ ଆକାଶର ସେହି ସୁନ୍ଦର ଦିଗ୍ବଳୟକୁ। ସବୁ ଜିନିଷର ଗୋଟିଏ ସୀମା ଥାଏ, ହେଲେ ସେହି ସୀମାକୁ କିଏ କ'ଣ ଦେଖିଛନ୍ତି? ଦେଖିବେ ବା କେମିତି? ଆକାଶର ତ ସୀମା ନାହିଁ, ଠିକ୍ ସେମିତି ପ୍ରେମର ବି ସୀମା ନଥାଏ। ପ୍ରେମର ଗଭୀରତାକୁ କେହି କ'ଣ କଳନା କରିପାରେ? ପ୍ରେମର ସୀମାକୁ କେହି ମାପିପାରେନି, ପ୍ରେମର ଓଜନକୁ କେହି ତଉଲି ପାରେନି। ପ୍ରେମ ସେତିକି ଶକ୍ତିଶାଳୀ, ପ୍ରେମ ଅସମ୍ଭବକୁ କରିପାରେ ସମ୍ଭବ, ପ୍ରେମ ଦିନକୁ କରିପାରେ ରାତି ଏବଂ ରାତିକୁ କରିପାରେ ଦିନ। ପ୍ରେମ ପାଣିରେ ଲଗାଏ ନିଆଁ, ପ୍ରେମ ପୁଣି ନିଆଁରେ ଭରେ ଶୀତଳତା। ପ୍ରେମଠାରୁ ପବିତ୍ର ଏ ଦୁନିଆରେ ଆଉ କିଛି ନାହିଁ। ସେଇଥିପାଇଁ ତ ସମସ୍ତେ ପ୍ରେମ ଆଡ଼କୁ ଆକୃଷ୍ଟ ହୁଅନ୍ତି। ହେଲେ ପ୍ରେମରେ ପଡ଼ିବା ଏବଂ ପ୍ରେମ କରିବା ଦୁଇଟା ଅଲଗା କଥା। କିଏ ପ୍ରେମରେ ପଡ଼େ ହେଲେ ପ୍ରେମ କରିବାକୁ ସୌଭାଗ୍ୟ ମିଳେନି, ଅଥଚ କିଏ ପ୍ରେମରେ ପଡ଼େ ନାହିଁ ହେଲେ ପ୍ରେମ କରିବାକୁ ସୁଯୋଗ ମିଳେ। ପ୍ରେମ କରିଥିବା ମଣିଷର ହୃଦୟ ହିଁ ବୁଝିପାରେ ଅନ୍ୟ ହୃଦୟର ଆବେଗ, ସେ ହିଁ ହୁଏତ ବୁଝିପାରେ ସେହି ଆବେଗର ମହତ୍ତ୍ୱ। ସେ ହିଁ ସବୁବେଳେ ଚେଷ୍ଟା କରେ ସାଉଁଟି ଆଣିବା ପାଇଁ ଅତୀତର ସୁମଧୁର ସ୍ମୃତି ସବୁକୁ। ତାହାରି ସ୍ମୃତିରେ ବିତାଇ ଦିଏ ଦିନ, ତାହାରି ସ୍ମୃତିରେ କଟାଇ ଦିଏ ରାତି, ତାହାରି ସ୍ମୃତିରେ ସରେ ସକାଳ ଏବଂ ତାହାରି ସ୍ମୃତିରେ ଅପେକ୍ଷା କରେ ସଞ୍ଜକୁ। ସଞ୍ଜ ହେଲେ ମନେ ପଡ଼େ ସେହି ନଈପଠା କଥା, ସଞ୍ଜ ହେଲେ ମନେ ପଡ଼େ ସେହି ଆମ୍ବ ତୋଟା କଥା, ଯେଉଁଠି ସନ୍ଧ୍ୟାରେ ଭେଟ ହୁଏ ଦୁଇଟି ଆତ୍ମାର କିଛି କଥା, କିଛି ଗପ, କିଛି ରାଗ, କିଛି ରୁଷା, କିଛି ମାନ ଅଭିମାନରେ ବିତିଯାଏ ସମୟ। ସେହି ନଈପଠା, ସେହି ଝାଉବଣ, ସେହି ଆମ୍ବ ତୋଟା, ସେହି ପ୍ରେମର ମୁଖ ସାକ୍ଷୀ, ସେହି ପ୍ରେମର ଶୁଭାକାଂକ୍ଷୀ, ସେହି ପ୍ରେମର ନିରବ ଦର୍ଶକ। ଆଧୁନିକ ସମାଜରେ ମଧ୍ୟ ଭଲ ପାଇବାର ଆବେଗ ଅଛି, ହେଲେ ସେହି ଭଲ ପାଇବା ଭିତରେ ଦେଖାଯାଉଛି ଆନ୍ତରିକତାର ଅଭାବ। ଅନାସକ୍ତ ପ୍ରେମରେ ହିଁ ଥାଏ ଆନନ୍ଦର ସ୍ଥାୟୀତ୍ୱ। ସମର୍ପିତ ପ୍ରେମ ହିଁ ମଣିଷକୁ ସୁଖପ୍ରାପ୍ତି କରାଇଥାଏ, ନା ସେଥିରେ ଥାଏ କିଛି ପାଇବାର ଆଶା, ନା ସେଥିରେ ଥାଏ ଲାଭକ୍ଷତିର ହିସାବ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଗୋପୀମାନେ ଏପରି ଭଲ ପାଉଥିଲେ ଯେ କ୍ଷଣିକ ନ ଦେଖିଲେ ପାଗଳିନୀ ପ୍ରାୟ ହୋଇଯାଉଥିଲେ। କୃଷ୍ଣ ପ୍ରେମରେ ଏତେ ବିହ୍ୱଳ ହୋଇଯାଉଥିଲେ ଯେ କୃଷ୍ଣଙ୍କ ପାଇଁ ଜୀବନ ହାରିଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ସେଇଥିପାଇଁ ତ ସମସ୍ତ ଗୋପୀମାନେ କୃଷ୍ଣଙ୍କୁ ମୋର ମୋର ବୋଲି କହୁଥିଲେ। ହେଲେ ଗୋପର ସୁନ୍ଦରୀ ରାଧାଙ୍କର ପ୍ରେମ ଥିଲା ଟିକେ ନିଆରା। ସମସ୍ତ ଗୋପିକାଗଣ କୃଷ୍ଣଙ୍କୁ ମୋର କହୁଥିବା ବେଳେ ରାଧା କହୁଥିଲେ ଯେ କୃଷ୍ଣ ରାଧାଙ୍କର କି କାହାର ସେ ଜାଣନ୍ତି ନାହିଁ, କିନ୍ତୁ ସେ ନିଶ୍ଚିତ ଭାବରେ କୃଷ୍ଣଙ୍କର ରାଧା ବୋଲି କହୁଥିଲେ। ଏଠାରେ ପ୍ରେମର ସମର୍ପିତ ଭାବ ହିଁ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ। ଯେଉଁଠି ନା ଅଛି ଛଳନା, ଯେଉଁଠି ନା ଅଛି ବାସନା, ସେହିଭଳି ଭାବରେ ଆକାଶରେ ଚନ୍ଦ୍ର ଉଦୟ ହେଲେ କଇଁ ଫୁଲ ପ୍ରସ୍ଫୁଟିତ ହୁଏ। ଚନ୍ଦ୍ର କଇଁକୁ ଭଲ ପାଏ, କଇଁ ମଧ୍ୟ ଚନ୍ଦ୍ରକୁ ଭଲ ପାଏ। ହେଲେ ନୀଳକଇଁ ଏବଂ ଧଳାକଇଁ ମଧ୍ୟରେ ବି ଏହି ଭଲ ପାଇବା ବା ପ୍ରେମକୁ ନେଇ ଈର୍ଷାଜାତ ହୋଇଛି। ଧଳାକଇଁ ନୀଳକଇଁକୁ କହୁଛି, ଦେଖ ମୋ ପ୍ରେମିକ ଚହ୍ନ ମୋ ପରି ଶୁଭ୍ର, ତେଣୁ ସେ ମୋର ପ୍ରେମିକ। ନୀଳକଇଁ କହୁଛି, ତୁ ଯାହାକୁ ତୋର ପ୍ରେମିକ ବୋଲି କହୁଛୁ ତାରି ଦେହରେ କଳା ଦାଗ ଅଛି, ତାକୁ ସମସ୍ତେ ଚନ୍ଦ୍ର କଳଙ୍କ ବୋଲି କହୁଛନ୍ତି। ତୁ ତାଙ୍କର ଶୁଭ୍ର ରଙ୍ଗକୁ ଦେଖି ଭଲ ପାଉଛୁ, ହେଲେ ମୁଁ ସେହି କଳଙ୍କକୁ ମୋ ଦେହରେ ବୋଲି ଦେଇଛି, ତେଣୁ ସେ ଜହ୍ନ ମୋର ହିଁ ପ୍ରେମିକ। ହେଲେ ଆଜିର ସମାଜରେ ଅନ୍ତର୍ ସୌନ୍ଦର୍ଯ୍ୟ ପରିବର୍ତ୍ତେ କେବଳ ବାହ୍ୟ ସୌନ୍ଦର୍ଯ୍ୟକୁ ଦେଖି ପ୍ରେମ କରିବାର ଦେଖାଯାଉଛି, ଯେଉଁଥିପାଇଁ ଏହି ପ୍ରେମରେ ସଫଳତା ଏବଂ ଆନନ୍ଦ ପରି

ପରତେ ଦୁଃଖ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ୁଛି। ନିଶ୍ଚିତ ଭାବରେ ପ୍ରେମ ଶାଶ୍ୱତ, ଚିରନ୍ତନ, ସତ୍ୟ ଶିବ ସୁନ୍ଦରର ପ୍ରତୀକ। ସମର୍ପଣରୁ ହିଁ ଭକ୍ତି, ଭକ୍ତିରୁ ପ୍ରେମ, ପ୍ରେମରେ ଆନନ୍ଦ, ଉଦାରତାରେ ହିଁ ପ୍ରେମର ସାର୍ଥକତା। ହେଲେ ବର୍ତ୍ତମାନ ସମୟର ପ୍ରେମରେ ଯଦି ସମର୍ପଣର ଭାବ ରହିବ, ଉଦାରତାର ସହିତ ଗ୍ରହଣ କରିବାର ଏକ ନିଃସ୍ୱାର୍ଥପର ଭାବନା ରହିବ, ତେବେ ନିଶ୍ଚିତ ଭାବରେ ପ୍ରେମ ଯୁଗେ ଯୁଗେ ଅମର ହୋଇ ରହିବ।

ଶ୍ରୀକୃଷ୍ଣ ରାଜପଥରେ ସୁନ୍ଦର ବଦନ ବିଶିଷ୍ଟ ଗୋଟିଏ କୁବ୍ଜା ରମଣୀକୁ ଭେଟିଛନ୍ତି। ରସରାଜ ତାହା ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି। ଗ୍ରୀବା ବକ୍ଷ ଓ କଟିଦେଶ ବକ୍ର ବୋଲି କୁବ୍ଜା ତ୍ରିବକ୍ରା ବୋଲି ପରିଚିତ, ସେ କଂସର ଅନୁଲେପନ ସମ୍ପାଦନ କରିଥାଏ। ଏବେ କୃଷ୍ଣଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ସେ ମହାରାଜା କଂସ ପାଇଁ ପ୍ରସ୍ତୁତ ଅନୁଲେପନ ଦ୍ୱାରା କୃଷ୍ଣ ବଳରାମଙ୍କ ଅଙ୍ଗଶୋଭା ରଚନା କରିଛି। ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ତାହାର ବକ୍ରତା ଦୂର ହୋଇଛି, ସେ ଅପୂର୍ବ ସୁନ୍ଦରୀଟିଏ ହୋଇ ଉଠିଛି।

ଶୁଣୁଥିଲେ ଅତିବଢ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 374ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାତ ଗସ୍ତ ଶେଷ କରିକି ଗଲାକାଲି ଓଡ଼ିଶା ଫେରିଛନ୍। ଇ ସମୟଥି ଗୁଜରାତ ନ ନିବେଶକ ସମ୍ମିଳନୀ ରୋଡ୍ ଶୋ ଜରିଏ ଓଡ଼ିଶାକେ ମୋଟ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଆସିଥିବା ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ଇତାର ଜରିଏ 67,838 ନିଯୁକ୍ତି ସୁଯୋଗ ତିଆର ହେବା। ମୁଖ୍ୟମନ୍ତ୍ରୀ ଗୁଜରାତ ଗସ୍ତ ଅବସରରେ ଅହମ୍ମଦାବାଦ ଭଦୋଦରା ଆଉ ମୁନ୍ଦ୍ରାଠାରେ ରୋଡ୍ ଶୋ କରବାର ସହିତ ଶିଳ୍ପପତିମାନଙ୍କ ସହିତ ଓଡ଼ିଶାର ପୁଞ୍ଜିନିବେଶକୁ ନେଇକରି ଆଲୋଚନା କରିଛନ୍। ଏ ଅବସରରେ ମୋଟ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବାର ବେଳେ 63 ନିବେଶ ପ୍ରସ୍ତାବ ଆସିଥିବା ସରକାରଙ୍କ ତରଫ କୁହାଯାଇଛି। ଆଇବା ଅଗଷ୍ଟ ମାସୁ ଟ୍ରେନ୍ମାନଙ୍କେ ଉନ୍ନତ ଯାତ୍ରୀ ସଂରକ୍ଷଣ ପଦ୍ଧତି କାର୍ଯ୍ୟକାରୀ ହେବା। 40 ବଛର ପୁରୁଣା ଟ୍ରେନ୍ ପଦ୍ଧତିନୁ ଅତ୍ୟାଧୁନିକ ପଦ୍ଧତିକେ ବ୍ୟବହାର କଲାବେଳକେ ଯାତ୍ରୀମାନେ ଯେନ୍ତା କେନ୍ସି ଅସୁବିଧା ଥି ନାଇଁ ପଡ଼ନ୍ ସେଥିଲାଗି ଧ୍ୟାନ ଦେବାର୍କେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆଦିଲ୍ଲୀର ରେଳଭବନଠାରେ ରେଳମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି ପୁରୁଣା ସଂରକ୍ଷଣ ପଦ୍ଧତିର ଆଧୁନିକୀକରଣ ବାବଦେ ଆଲୋଚନା ହୋଇଛି। ରେଲ୍ ୱାନ୍ ମୋବାଇଲ୍ ଆପ୍ଟି ଏଆଇ ଆଧାରରେ ଟିକେଟ୍ କନ୍ଫର୍ମେସନ୍ ପୂର୍ବାନୁମାନ ପଦ୍ଧତି 53%-94% ବଢ଼ାଯାଇଛି। ଇ ଆପ୍କେ ଇହାଦେ 3.5 କୋଟି ଅଧିକା ଲୋକ ଡାଉନ୍ଲୋଡ୍ କରିସାରିଲେନ। ରାଜ୍ୟ ସରକାର ପାଇପ୍ ଥି ପ୍ରାକୃତିକ ଗ୍ୟାସ୍ ନେଟ୍ୱର୍କ ଆଉ ସହରାଞ୍ଚଳନ ଗ୍ୟାସ୍ ବଣ୍ଟନ ଭିଭିଭୂମିର ବିକାଶ ଓ ପ୍ରସାରଣକେ ତୁର୍ତ୍ତି କରିବା ଲାଗି ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବଣ୍ଟନ ନୀତି 2026 ବାବଦେ ବିଜ୍ଞପ୍ତି ବାହାର କରିଛନ୍। ଗୃହ ନଗର ଉନ୍ନୟନ ବିଭାଗ ତରଫ ଏହି ବିଜ୍ଞପ୍ତି ବାହାରିଛି। ନୀତି ଅନୁସାରେ ରାଜ୍ୟ 30 ଜିଲ୍ଲା ଲାଗି 5 ସହରାଞ୍ଚଳ ଗ୍ୟାସ୍ ବିତରଣକାରୀ ସଂସ୍ଥାକେ ଅନୁମତି ଦିଆଯାଇଛି, ଯେଉଁଥିର ଜରିଏ ପାଖାପାଖି 2,00,000 ପିଏନ୍ଜି ଘରୋଇ ସଂଯୋଗ ଆଉ 271 ସିଏନ୍ଜି ଷ୍ଟେସନ୍ ସ୍ଥାପନା ଯୋଜନା କରାଯାଇଛି। ଏଥି 5,100 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗଲାକାଲି ଭୁବନେଶ୍ୱରରେ ମୁଲ୍ୟଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ହୋଇଥିବା ବୈଠକଟି ଓଡ଼ିଶା ସହିତ 10 ପୂର୍ବୋତ୍ତର

0: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका ऋचा झा।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5ଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟୀନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟ ଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ତାରିଖରୁ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30ରୁ 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ରକ୍ତ ପରୀକ୍ଷା ଓ ରୋଗ ନିରୂପଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ।
1: ଲୋହିତ ରକ୍ତକଣିକା ମଧ୍ୟରେ ହେମୋଗ୍ଲୋବିନ୍ ଏକ ମୁଖ୍ୟ ଉପାଦାନ, ଯାହାକି ଶରୀର ମଧ୍ୟରେ ଅମ୍ଳଜାନକୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ନେଇ ପହଞ୍ଚାଇଥାଏ। ଗାଡ଼ି ମୋଟର ଦୁର୍ଘଟଣା ହେଲେ, ସ୍ତ୍ରୀ ଲୋକମାନଙ୍କର ପ୍ରସବ ପରେ ପରେ, ବା ଅତ୍ୟଧିକ ମାସିକ ଋତୁସ୍ରାବ ହେଲେ, କିମ୍ବା କୌଣସି ବଡ଼ ଧରଣର ଅସ୍ତ୍ରୋପଚାର ସମୟରେ ଶରୀରରୁ ଅତ୍ୟଧିକ ରକ୍ତକ୍ଷୟ ହୋଇଥାଏ। ଅନ୍ୟ କେତେକ ରୋଗ ଯଥା ବୃକକଜନିତ ରୋଗ, ଅସ୍ଥିମଜ୍ଜାଗତ ରୋଗ ବା ରକ୍ତଶିକୁଳି ରୋଗରେ ମଧ୍ୟ ଶରୀରରୁ ରକ୍ତକ୍ଷୟ ହୋଇ ରକ୍ତହୀନତା ଦେଖାଯାଏ। ତେବେ ଏହି ରକ୍ତହୀନତା ଜାଣିବା ପାଇଁ ରକ୍ତରେ ହେମୋଗ୍ଲୋବିନ୍ ପରୀକ୍ଷା ନିତାନ୍ତ ଆବଶ୍ୟକ। ଶ୍ୱେତ ରକ୍ତକଣିକା ମଧ୍ୟ ଆମ ଶରୀରର ଏକ ମୁଖ୍ୟ ରୋଗ ପ୍ରତିରୋଧକାରୀ ଉପାଦାନ। ଏହି ଶ୍ୱେତ ରକ୍ତକଣିକାର ମାତ୍ରା ଏବଂ ଆକାର ପ୍ରକାର ଦେଖି ମଧ୍ୟ କେତେକ ରୋଗ ଯଥା ବୀଜାଣୁ ବା ଭୂତାଣୁଜନିତ ରୋଗ ଏବଂ ରକ୍ତ କର୍କଟ ରୋଗ ବିଷୟରେ ବହୁତ କିଛି ଜାଣି ହୋଇଥାଏ। ଶରୀରରେ କୃମି ରୋଗ ହେଲେ ବା ଆଲର୍ଜି ହୋଇ ଥଣ୍ଡା ହେଲେ ଇଓସିନୋଫିଲ୍ ବୋଲି ଏକ ପ୍ରକାର ଶ୍ୱେତ ରକ୍ତକଣିକା ରକ୍ତରେ ବଢ଼ିଯାଇଥାଏ। ଅଣୁଚନ୍ଦ୍ରିକା ରକ୍ତକୁ ଜମାଟ ବାନ୍ଧିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦେହରେ ଛୋଟ ଛୋଟ ଲାଲ ରଙ୍ଗ ବା ବଡ଼ ବଡ଼ କଳା ଦାଗ ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନେଇ ଏହି ପ୍ଲେଟଲେଟ୍ ପରୀକ୍ଷା କରାଯାଇଥାଏ। ରକ୍ତ କର୍କଟ ରୋଗରେ ଏବଂ ଅନ୍ୟ କେତେକ ରୋଗ ଯଥା ପର୍ପୁରାରେ ଏହି ଅଣୁଚନ୍ଦ୍ରିକାର ମାତ୍ରା ବହୁତ କମିଯାଇଥାଏ। ଅନ୍ୟ କେତେକ କ୍ଷେତ୍ରରେ ରକ୍ତ ଆପେ ଆପେ କେତେ ସମୟ ପରେ ଜମାଟ ବାନ୍ଧୁଛି ତାହା ଜାଣିବା ପାଇଁ BT CT ପରୀକ୍ଷା କରାଯାଏ। ବୃକକ୍ ରୋଗଗ୍ରସ୍ତ ହେଲେ ରକ୍ତ ପରୀକ୍ଷା କରି ଶରୀରରେ ୟୁରିଆ କ୍ରିଏଟିନିନ୍ ଭଳି ପଦାର୍ଥ କେତେ ବଢ଼ିଛି ତାହା ନିରୂପଣ କରି ଚିକିତ୍ସା କରାଯାଇଥାଏ। ମଧୁମେହ ବା ଡାଇବେଟିସ୍ ବର୍ତ୍ତମାନ ଯୁଗରେ ବହୁ ଲୋକଙ୍କୁ ଆକ୍ରାନ୍ତ କରୁଛି। ଅତ୍ୟଧିକ ପରିସ୍ରା ହେଲେ, ବେଶୀ ଭୋକ ବା ଶୋଷ ହେଲେ, କିମ୍ବା ଅତ୍ୟଧିକ ଦୁର୍ବଳ ଲାଗିଲେ ଏହି ରୋଗ ସନ୍ଦେହ କରାଯାଏ ଏବଂ ଖାଲି ପେଟରେ ଓ ଗ୍ଲୁକୋଜ୍ ପିଆଇ ରକ୍ତରେ କେତେ ମାତ୍ରାରେ ଶର୍କରା ଅଛି ତାହା ନିରୂପଣ କରାଯାଏ। କେତେକ କାରଣ ପାଇଁ ସୁସ୍ଥ ଶରୀରରୁ ରକ୍ତ ସଂଗ୍ରହ କରାଯାଇ ରକ୍ତଭଣ୍ଡାରରେ ଭବିଷ୍ୟତ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଏ। ତେବେ ରକ୍ତ କୌଣସି ରୋଗୀଙ୍କୁ ଦେବା ପୂର୍ବରୁ ରକ୍ତଦାତା ଓ ରକ୍ତ ଗ୍ରହୀତାଙ୍କର ରକ୍ତରେ ଗ୍ରୁପିଂ ଓ ମ୍ୟାଚିଂ ପରୀକ୍ଷା କରାଯିବା ନିତାନ୍ତ ଜରୁରୀ। ଗର୍ଭବତୀ ସ୍ତ୍ରୀ ଲୋକଙ୍କର ମଧ୍ୟ ଗ୍ରୁପିଂ ପରୀକ୍ଷା କରାଯାଇଥାଏ ଏବଂ ସ୍ଥଳ ବିଶେଷରେ ଗର୍ଭବତୀ ମା ଓ ନବଜାତ ଶିଶୁର ରକ୍ତରେ ଗ୍ରୁପିଂ ଓ ମ୍ୟାଚିଂ ପରୀକ୍ଷା କରି ଅନେକ ବିପଦରୁ ପରବର୍ତ୍ତୀ ଶିଶୁକୁ ରକ୍ଷା କରାଯାଇପାରେ। ଉଚ୍ଚ ରକ୍ତଚାପ ରୋଗ ହେଲେ ବା ହୃଦଜନିତ ଅନେକ ରୋଗ ହେଲେ କିମ୍ବା ଶରୀରରେ ମେଦ ବୃଦ୍ଧି ଘଟିଲେ ରକ୍ତରେ ସ୍ନେହସାର ଜାତୀୟ ପଦାର୍ଥ ଯଥା ଲିପିଡ୍ ଓ କୋଲେଷ୍ଟରଲର ମାତ୍ରା ବଢ଼ିଯାଇଥାଏ। ଏହା ଠିକ୍ ସମୟରେ ଜାଣି ଚିକିତ୍ସା ନକଲେ ପରେ ତାହା ବିଶେଷ କ୍ଷତି କରିଥାଏ। କେତେକ ଯୌନ ସଂକ୍ରମିତ ରୋଗରେ ମଧ୍ୟ ରୋଗ ନିରୂପଣ ନିମନ୍ତେ ରକ୍ତ ପରୀକ୍ଷା ଏକାନ୍ତ ଆବଶ୍ୟକ। ଆମ ପଶ୍ଚିମାଞ୍ଚଳରେ ରକ୍ତଶିକୁଳି ବା ସିକିଲ୍ ସେଲ୍ ଡିଜିଜ୍ ଏକ ସାଧାରଣ ଗୁଣସୂତ୍ରୀୟ ବଂଶଗତ ରୋଗ, କିନ୍ତୁ ଠିକଣା ସମୟରେ ରକ୍ତ ପରୀକ୍ଷାରୁ ଏହା ଜଣାପଡ଼ିଲେ ରୋଗୀ ବହୁତ ଦୁର୍ଦ୍ଦଶାରୁ ମୁକ୍ତି ପାଇଥାଏ। ବିବାହ ପୂର୍ବରୁ ଏହି ରକ୍ତ ପରୀକ୍ଷା କରାଇ ନେବା ଆବଶ୍ୟକ। ରକ୍ତରେ ଇଲେକ୍ଟ୍ରୋଫ୍ରୋସିସ୍ ବୋଲି ଏକ ପରୀକ୍ଷା କରି ଏହି ରକ୍ତଶିକୁଳି ରୋଗ ବିଷୟରେ ଜଣାପଡ଼ିଥାଏ। ଯକୃତ ବା ଲିଭର ରୋଗଗ୍ରସ୍ତ ହେଲେ ଦେହରେ କାମଳ ରୋଗ ବା ଜଣ୍ଡିସ୍ ହୋଇଥାଏ। ରକ୍ତ ପରୀକ୍ଷାରୁ କେତେ ପରିମାଣରେ ଜଣ୍ଡିସ୍ ଅଛି ଓ କେଉଁ ଭୂତାଣୁଜନିତ କାମଳ ରୋଗ ହୋଇଛି ତାହା ଜଣାପଡ଼ିଥାଏ। ଯକୃତ ରୋଗରେ ରକ୍ତରେ ପ୍ରୋଟିନ୍ ଓ ଏନ୍ଜାଇମ୍ର ମାତ୍ରାରେ ମଧ୍ୟ ପରିବର୍ତ୍ତନ ଘଟିଥାଏ। ଗଳଗଣ୍ଡ ବା ଥାଇରଏଡ୍ ରୋଗରେ ମଧ୍ୟ ରକ୍ତରେ T3, T4, TSH ପରୀକ୍ଷା କରି ସେହି ଅନୁସାରେ ଚିକିତ୍ସା କରାଯାଇଥାଏ। ଆମ ରାଜ୍ୟରେ ଆଦିବାସୀ ଅଞ୍ଚଳରେ ମ୍ୟାଲେରିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଫାଇଲେରିଆ ମୁଖ୍ୟ ରୋଗ ହିସାବରେ ଦେଖାଯାଏ। ଏସବୁ ରୋଗ ନିରୂପଣ ନିମନ୍ତେ ରକ୍ତ ପରୀକ୍ଷା ଏକ ମୁଖ୍ୟ ମାଧ୍ୟମ ଅଟେ। କୌଣସି ଔଷଧ ବହୁତ ଦିନ କରି ଖାଇବା ପରେ ଯଦି ଏହାର ବିଷାକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଘଟେ, ତେବେ ରକ୍ତ ପରୀକ୍ଷା କରି ଏହି ଔଷଧର ପରିମାଣ କେତେ ଅଛି ତାହା ଜଣାପଡ଼ିଥାଏ। ତେଣୁ ରୋଗ ନିରୂପଣରେ ରକ୍ତ ପରୀକ୍ଷାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ।
0: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ରକ୍ତ ପରୀକ୍ଷା ଓ ରୋଗ ନିରୂପଣ ଏ ସମ୍ପର୍କରେ କହିଲେ ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ।

ଆକାଶବାଣୀ ସମ୍ବଲପୁର ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ୍ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ୍ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ୍ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମାମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍ରେ ହାରୁବ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 3 ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍

0: ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପଭି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂହ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାସ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଭେଣିଚାଷ ଲାଗି ନିଗ୍ରା ଦୋର୍ସା ଉର୍ବର ମାଇଟ୍ ଦରକାର ହେସି, ଯେନ୍ ମାଇଟ୍ର ଅମ୍ଳତା 6 ନୁ 6.8 ଭିତରେ ରହିବା, ସେ ମାଇଟ୍ ଥି ଭେଣିଚାଷ ଭଲ୍ ହେସି। ଭେଣିର କେତେଟା ଉନ୍ନତ କିସମ ହେଲା ଉତ୍କଳ ଗୌରବ ଆର୍ ଅର୍କ ଅଭୟ। ସେନ୍ତା ଭେଣିର ଶଙ୍କର କିସମ ଥି କେତେଟା ଭଲ୍ କିସମ ହେଲା ମୋହିକା 10, ବର୍ଷା, ବିଜୟ, ଗଙ୍ଗା। ବିହନ ଫି ଏକରକେ ଭେଣି 4 କେଜି ବିହନ ଦରକାର ହେସି ବର୍ଷା ଦିନେ, ଆର୍ 8 କେଜି ଦରକାର ହେସି ଖରାଦିନେ। ବିହନ ବିଶୋଧନ କରବାର୍ ଲାଗି ଫି କେଜି ବିହନକେ 2 ଗ୍ରାମ କାର୍ବେଣ୍ଡାଇଜିମ୍ ବାଟିଆ ବିଶୋଧନ କରାଯାଇପାରବା। ତେହେରୁ ରୁଇବାର ସମିଆ ସିଦିନକେ ଛାଡ଼ିକିରି ଅଲଗା ସବୁ ସମିଆଥି ଭେଣି ଚାଷ କରିହେବା। ଜମି କେନ୍ତିକିରି ତିଆରି କରବେ, ଭଲକିରି ଚାଷ କରିକିରି ମାଟିକେ ଗୁଣ କରିକିରି ଚାଷ କର୍ମା, ଆର୍ ଫି ଏକର୍ଥି 6 ଟନ୍ କମ୍ପୋଷ୍ଟ ଖତ ଆମେ ଦମା। ବର୍ଷା ଦିନେ ଯେତେବେଲେ ଆମେ ଭେଣି ଲଗଉଛୁ, ଧାଡ଼ିକେ ଧାଡ଼ି 45 ସେଣ୍ଟିମିଟର ଆର୍ ଗଛୁ ଗଛକେ 30 ସେଣ୍ଟିମିଟର ଦୂରିଆଥି ଲଗାମା, ଆର୍ ଖରାଦିନେ ଧାଡ଼ିକେ ଧାଡ଼ି 45 ସେଣ୍ଟିମିଟର ଆର୍ ଗଛୁ ଗଛକେ 20 ନୁ 15 ସେଣ୍ଟିମିଟର ଦୂରିଆ ରଖିକିରି ଲଗାମା। ରୁଇଲା ବେଲେ 1 ନୁ 2 ସେଣ୍ଟିମିଟର ଗହିତ କରିକିରି ଲଗାବାର କଥା। ତାହେରୁ ସାର୍ ଫି ଏକରକେ ୟୁରିଆ 26 କେଜି, DAP 43 କେଜି, MOP 50 କେଜି ସାର୍ ଦରକାର ହେସି। ତେହେରୁ 30 ଦିନ ଉତରୁ NAA ସ୍ପ୍ରେ କର୍ମା। ଭେଡ଼ିଥି ସାହେବି ରୋଗ ଦେଖିଲେ ଫି ଏକରକେ 10 କେଜି ମିଥାଇଲ କାର୍ବୋଫ୍ୟୁରାନ୍ ଆମେ ବ୍ୟବହାର କର୍ମା। ଭେଣିଥି ପତର ଡିଆଁ ପୋକ ହେଲେ ଇମିଡାକ୍ଲୋପ୍ରିଡ୍ 4 ml ଫି 10 ଲିଟର ପାଣିଥି ମିଶେଇକିରି ଝିଟାଯିବା, ଆର୍ ଠିକ୍ସେ ଚାଷ କଲେ ଫି ଏକରକେ 60 ନୁ 100 କ୍ୱିଣ୍ଟାଲ ଭେଣି ଅମଲ କରାଯାଇପାରବା। ତେହେରୁ ଭେଣି ଫସଲଥି ଶୋଷକ କିଟ୍ର ପରିଚାଳନା। ଇ ସମିଆଥି ଭେଣି ଫସଲଥି ଶୋଷକ ଜାତୀୟ ପୋକ, ତାର୍ମାନେ ଯେନ୍ତାକି ଯୌ ପୋକ, ପତର ଡିଆଁ ପୋକ, ପତର ଓକେନ୍ ପୋକ ଆର୍ ଧଲା ମାଛ ଲାଗ୍ବାର ଜହ ଡର ଅଛେ। ଇ ପୋକମାନଙ୍କର ପରିଚାଳନା ଲାଗି ପହେଲା ଅବସ୍ଥାତି ଫି ଏକରକେ 600 ml ନିମ୍ ଜାତୀୟ କୀଟନାଶକ 1500 PPM କେ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍, ଆର୍ ରସାୟନିକ ଉପାୟଥି ଇ ପୋକମାନଙ୍କର ପରିଚାଳନା ଲାଗି ଫି ଏକରକେ 400 ଗ୍ରାମ ଥିଆ ମେଥକ୍ସାମ କୀଟନାଶକ, ନାହେଲେ 50 ଗ୍ରାମ ଏସିଡାମିପ୍ରିଟ କୀଟନାଶକ, ନାହେଲେ 400 ml ରୋଲଫେନ୍ ପାଇରାଡ, 200 ml 200 ଲିଟର ପାଣିଥି ମିଶେଇକିରି ଝିଟୁନ୍। ସେନ୍ତା ଭେଣି ଫସଲଥି ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକର ପରିଚାଳନା। ଇ ସମିଆଥି ଭେଣି ଫସଲଥି ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକର ଡର ଗଲେ ଅଛେ, ଆର୍ ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକମାନଙ୍କର ଆକ୍ରମଣ ଦେଖିଲେ ଆକ୍ରାନ୍ତ ଗଛର ଅଗର ଡାଲଟା ଝାଲି ପଡ଼୍ସି, ଆର୍ ଇ ଗଏଣ୍ଟ ପୋକ ଆର୍ ଫଲ୍ ବିନ୍ଧା ପୋକ ଲାଗ୍ଲେ ଆକ୍ରାନ୍ତ ଗଛର ଅଗର ଡାଲଟା ଝାଲି ପଡ଼୍ସି, ଆର୍ ତେହେରୁ ଇ ଝାଉଁଲି ପଡ଼ିଥିବାର ଡାଲଟା ଶୁଖିଯାଏସି, ଫୁଲ ଆର୍ କଡ଼ମାନେ ଝରି ପଡ଼୍ସି, ଆର୍ ଫଲ୍ ଅବସ୍ଥାତି ଛୁଆ ପୋକମାନେ ଫଲ୍ମାନଙ୍କୁ କଣା କରିଦେସନ୍, ଆର୍ ଆକ୍ରାନ୍ତ ଫଲ୍ ଆର୍ ଖାଇ ନାଇଁ ହୁଏ। ଇ ପୋକର ପରିଚାଳନା ଲାଗି ପହେଲା ଜମିନୁ ଆକ୍ରାନ୍ତ ଡାଲ ପତର ଫଲ୍ମାନଙ୍କୁ ଆନିକିରି ଏମାନଙ୍କୁ ଦୂର୍କେ ନେଇକିରି ନଷ୍ଟ କରିନଉନ୍, ଆର୍ ପହେଲା ଅବସ୍ଥାତି ଇ ପୋକର ପରିଚାଳନା ଲାଗି ଫି ଏକରକେ 600 ml ନିମ୍ ଆଧାରିତ କୀଟନାଶକ 1500 PPM ଆଜାଡିରାକ୍ଟିନ୍କେ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍, ଆର୍ ଜୈବିକ ଉପାୟଥି ଇ ପୋକର ପରିଚାଳନା ଲାଗି ଫି ଏକରକେ 400 ଗ୍ରାମ ବେସିଲସ୍ ଥୁରିନ୍ଗେସିସ୍ ଜୈବ କୀଟନାଶକ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍, ଆର୍ ରସାୟନିକ ଉପାୟଥି ଇ ପୋକମାନଙ୍କର ପରିଚାଳନା ଲାଗି ଫି ଏକରକେ 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜଏଟ୍, ନାହେଲେ 80 ml କ୍ଲୋରାଣ୍ଟିନିଫ୍ରୋଲ, ନାହେଲେ 300 ml ପ୍ୟାରାଡିଲିଲ୍କେ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍।
1: ଶୁଣୁଥିଲେ ଚାଷର

0: ହାଲ ଆକାଶବାଣୀ ସମ୍ବଲପୁର ପରିବେଶ ସୂଚନାରେ ଶୁଣନ୍ତୁ। ସଙ୍କଟରେ ଆମ ପୃଥିବୀ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
1: ବିଶ୍ୱ ପରିବେଶ ବର୍ତ୍ତମାନ ସମୟରେ ଯୁଦ୍ଧ ନାମକ ଏକ ସଙ୍କଟ ସହିତ ଘେରି ରହିଛି। ଆଜିର ଯୁଦ୍ଧ ପରିସ୍ଥିତିକୁ ଦେଖିଲେ ପ୍ରତୀୟମାନ ହୁଏ ପୃଥିବୀ ଆଜି ଧ୍ୱଂସମୁଖରେ ପହଞ୍ଚି ସାରିଲାଣି। ଏପରି ପରିସ୍ଥିତିରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ଏହା ହୁଏ ପୃଥିବୀ ସମୂଳେ ଧ୍ୱଂସ ହୋଇଯିବ। ଦ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ତରଫରୁ ଏକ ରିପୋର୍ଟରେ କୁହାଯାଇଛି, ବିଶ୍ୱର ପ୍ରାୟ 9ଟି ଦେଶରେ 12,000ରୁ ଅଧିକ ପରମାଣୁ ଅସ୍ତ୍ର ଅଛି। ଯୁଦ୍ଧ ଦ୍ୱାରା ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ପରିବେଶ ପାଇଁ ସଙ୍କଟ ସୃଷ୍ଟି ହେଉଛି। ଏହି ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରାସାୟନିକ ପଦାର୍ଥରୁ ଜଳ, ବାୟୁ ଓ ମୃତ୍ତିକା ନଷ୍ଟ ହେଉଛି। ସମ୍ପ୍ରତି ଯେଉଁ ଯୁଦ୍ଧ ପରିସ୍ଥିତି ଚାଲିଛି ସେଥିମଧ୍ୟରୁ 40% ପ୍ରାକୃତିକ ସମ୍ପଦ ହାସଲ ପାଇଁ। ଏହି ପ୍ରାକୃତିକ ସମ୍ପଦକୁ ହାସଲ କରିବା ପାଇଁ ଯୁଦ୍ଧ ହେଉଛି ଏବଂ ଏହାକୁ ଅଧିକ ନଷ୍ଟ କରାଯାଉଛି। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ଆମେ ଦେଖିପାରିବା ଯେ ତୈଳ କୂପ ବହୁତ ସଂଖ୍ୟାରେ ଧ୍ୱଂସ କରାଯାଉଛି, ଯାହାଫଳରେ ଏଥିରୁ ନିର୍ଗତ ବିଷାକ୍ତ ବାଷ୍ପ ପ୍ରଭାବରେ ଜଳ ପ୍ରଦୂଷିତ ହେବା ସହ ଜଳଜୀବ ମଧ୍ୟ ନିପାତ ହେଉଛନ୍ତି। ଆଣବିକ ପରୀକ୍ଷଣ ସମୟରେ ସେଥିରେ ବ୍ୟବହୃତ ହେଉଥିବା ୟୁରାନିୟମ୍, ଥୋରିୟମ୍ ଭଳି ବିକିରଣଯୁକ୍ତ ଉପାଦାନ ଯୋଗୁଁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ଏହି ବିକିରଣ ଉପାଦାନ ମାଟି ଭିତରେ ଗଭୀରକୁ ଯାଇ ମୃତ୍ତିକା ପ୍ରଦୂଷଣ କରୁଛି। ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟମାନେ ମୃତ୍ତିକାରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି, ଯାହାଦ୍ୱାରା ସେମାନେ କୃଷି ଏବଂ ଜଳକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ମୃତ୍ତିକାରୁ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟ ଶସ୍ୟଗୁଡ଼ିକରେ ଶୋଷିତ ହୁଏ ଏବଂ ଖାଦ୍ୟ ଶୃଙ୍ଖଳ ଜରିଆରେ ମନୁଷ୍ୟ ଶରୀରକୁ ଆସିଥାଏ, ଯାହାକୁ ଆମେ ବାୟୋ ମ୍ୟାଗ୍ନିଫିକେସନ୍ କହିଥାଉ। ସେହିପରି ଜଳରେ ମିଶି ଭୂତଳ ଜଳକୁ ଦୂଷିତ କରିବା ସହ ସେଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ପାନୀୟ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ଆଉ ମଧ୍ୟ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟସ ମ୍ୟୁଟେସନ୍ ନାମକ ପ୍ରକ୍ରିୟା ଦ୍ୱାରା ଗୁଣସୂତ୍ରରେ ମଧ୍ୟ ପରିବର୍ତ୍ତନ କରିଥାଏ ଏବଂ ଭବିଷ୍ୟତରେ ମଧ୍ୟ ଏହି ସ୍ଥାନରେ ବିକଳାଙ୍ଗ ଛୁଆ ବଢ଼ିବାର ଆଶଙ୍କା ବହୁତ ଥାଏ। ଏକ ରିପୋର୍ଟରୁ ଜଣାଯାଇଛି ଯେ ସାମ୍ପ୍ରତିକ ଯୁଦ୍ଧରୁ ଚାରିଆଡ଼େ ଧ୍ୱଂସ ଓ ଧ୍ୱଂସପ୍ରାୟ ବର୍ଜ୍ୟ ଗଦା ହେବାର ପରିମାଣ ପ୍ରାୟ 39 ନିୟୁତ ଟନ୍ ପ୍ରତି ବର୍ଗ କିଲୋମିଟରରେ 107 କିଲୋଗ୍ରାମ ବର୍ଜ୍ୟ ଗଦା ହେଉଛି। 80% ମୃତ୍ତିକା କ୍ଷୟ ହେଉଛି। ପ୍ରାୟ 2/3 ଚାଷ ଜମି ନଷ୍ଟ ହେଉଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଫଳରେ ଜନଜୀବନ ସହ ମୃତ୍ତିକା ଓ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଯୁଦ୍ଧ ଚାଲିଥିବା ସ୍ଥାନରେ ଟ୍ୟାଙ୍କ, ଜେଟ୍ ଚଳାଚଳ ଏବଂ ସେନା ପରିବହନର ଜୈବ ଇନ୍ଧନ ବ୍ୟବହାର ବୃଦ୍ଧି ଯୋଗୁଁ ପରିବେଶ ଅଧିକ ପ୍ରଦୂଷିତ ହେଉଛି। ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳର ଆମଦାନୀ ରପ୍ତାନୀ ଉପରେ ପଡ଼ୁଛି। ବିଶ୍ୱ ବଜାରରେ ତୈଳର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହା ଅନେକାଂଶରେ ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଏଠି ବିଡ଼ମ୍ବନାର କଥା ହେଉଛି, ଯୁଦ୍ଧ ହେବା ଫଳରେ ସେ ରାଷ୍ଟ୍ରର ଆର୍ଥିକ ସାମାଜିକ ସ୍ଥିତି ଖରାପ ହେବା ସହ ଦାରିଦ୍ର୍ୟ ହାର ବଢ଼ିଯାଏ। ଏସବୁର ସମାଧାନ ନହେଲେ, ମାନେ ପରିସ୍ଥିତି ସ୍ୱାଭାବିକ ନହେଲେ, ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବାସ୍ତବରେ ଆମ ପୃଥିବୀ ଅମୂଲ୍ୟ ସମ୍ପଦର ଗନ୍ତାଘର, ଏପରି ସ୍ୱର୍ଗସମ ଜୀବନ୍ତ ଗ୍ରହଟିଏ ସମସ୍ତ ଗବେଷଣା ସତ୍ତ୍ୱେ ଏଯାବତ୍ ବିଶ୍ୱବ୍ରହ୍ମାଣ୍ଡରେ କେଉଁଠି ମିଳିନାହିଁ। ସମୟ ଆସିଛି ପ୍ରତ୍ୟେକ ରାଷ୍ଟ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକ ସମୟର ଆହ୍ୱାନକୁ ଶୁଣିବା, ନିଜ ଚତୁଃପାର୍ଶ୍ୱରେ ଥିବା ଜୀବଜନ୍ତୁଙ୍କ ପ୍ରତି ଚିରକୃତଜ୍ଞ ରହିବା ସହିତ ଏହି ଯାତ୍ରା ସସୀମରୁ ଅସୀମକୁ କରିବା ସହ ଅନନ୍ତକାଳକୁ ସଞ୍ଚରିବାରେ ସମର୍ଥ ରଖିବ।
0: ପରିବେଶ ସୂଚନାରେ ଶୁଣିଲେ ସଙ୍କଟରେ ଆମ ପୃଥିବୀ ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ।

ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲି କେତୋଟି ଭକ୍ତିଗୀତ କଣ୍ଠଧାନ କଲେ ବି ବୁଦ୍ଧ ପ୍ରସାଦ ରାଓ। ଗୀତ ରଚନା କରିଥିଲେ ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସଚ୍ଚିଦାନନ୍ଦ ମିଶ୍ର, ଖଗେଶ୍ୱର ଓଝା, ରବୀନ୍ଦ୍ର କୁମାର ଜେନା, ନବୀନ ଚନ୍ଦ୍ର ବୋଷ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଅମରନାଥ ମିଶ୍ର। ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଉଷାରାଣୀ ବାରିକ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ପୁରାତନ ରଚନାରୁ।

0: ଚୋରଚରଲା ଖରା ଥି ବାହାରିଲେ ମୁନୁଷ ମରି ନାଇଁ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା ସେ?
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡ଼େ କଲେ ନାଇଁ ହୁଏ କାଏ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡ଼େ ଉଦା ଗାମଛା ଦଉନ୍,
1: আর পাইন বোতলটে গলে সঙ্গে ধরি থাউন,
0: ঢিলা সুতা কপড়া পিন্ধুন,
1: আর অথা লাগলা বেলে ছাই জায়গা দেখি করে ঘর থাকি দৌন।

Da-da-da-da.

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ଶୁଣନ୍ତୁ ମକର ଧ୍ୱଜ ପଟେଲଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ଧନପତି ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ମକରଧ୍ୱଜ ପଟେଲଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, ତାଙ୍କ ନିଜସ୍ୱ ରଚନାରୁ।

କେତୋଟି ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ଗୋପାଳ କୃଷ୍ଣ ଦାସ ଓ ମକର ଧ୍ୱଜ ପଟେଲ। ଗୀତ ରଚନା କରିଥିଲେ ବାଳକୃଷ୍ଣ ଦାସ, ଧନପତି ମହାପାତ୍ର ଓ ମକର ଧ୍ୱଜ ପଟେଲ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଅକ୍ଷୟ କୁମାର ମହାନ୍ତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ନେ ଥିଲେ ପ୍ରମୋଦ କୁମାର ପଣ୍ଡା, ପ୍ରିୟମ୍ବଦ ରାଉତ ଓ ଅମିତ କୁମାର ଦାସ। ଗୀତ ରଚନା କରିଥିଲେ ଅକ୍ଷୟ କୁମାର ମହାନ୍ତି, ବୃନ୍ଦାବନ ଜେନା ଓ ଦିଗ୍ପତି ପାଣ୍ଡେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଛପାକର ଏ ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଗୁଲଜାର, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣନ୍ତିଥର କଥାଚିତ୍ର ଛିଛୁରୀର ଗୀତ, କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଚିକେନ୍ କରି ଲ। କଣ୍ଠଶିଳ୍ପୀ ଗୀତ ରଚନା ଓ ସଙ୍ଗୀତ ଶେଖର ସେରେନ।

ଅମ୍ବାସୀର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଓୟୁଏଟି ଦ୍ୱାରା 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ ଉପଲବ୍ଧ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର ଥିଓରି ପାଠ ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଯଥାଶୀଘ୍ର ନିଜ ଅଞ୍ଚଳରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର ଧୁରନ୍ଧର ଦ ରିଭେଞ୍ଜ। କଣ୍ଠଦାନ କରିଛନ୍ତି ଏବଂ ଗୀତ ରଚନା କରିଛନ୍ତି ଜସ୍ମିନ୍ ସଣ୍ଡଲାସ ଓ ସତିନ୍ଦର ସର୍ତାଜ। ସଙ୍ଗୀତ ଶାଶ୍ୱତ ସଚଦେବ।

0: ଅମ୍ବାସୀର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଓୟୁଏଟି ଦ୍ୱାରା 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ ଉପଲବ୍ଧ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର ଥିଓରୀ ପାଠ ଓ 3 ମାସର ପ୍ରାକ୍ଟିକାଲ୍ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଯଥାଶୀଘ୍ର ନିଜ ଅଞ୍ଚଳରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର କେଦାରନାଥର ଗୀତ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଅରିଜିତ ସିଂହ ଓ ନିକିତା ଗାନ୍ଧୀ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ ତ୍ରିବେଦୀ।

କଥାଚିତ୍ର କାରୱାଁର ଏହି ଗୀତ ଶୁଣନ୍ତୁ। କଣ୍ଠଧନ କରିଛନ୍ତି ଅରିଜିତ ସିଂ, ଗୀତିକାର ଆକାଶ ଖୁରାନା, ସଙ୍ଗୀତ ଅନୁରାଗ ସାଇକିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ମଲଙ୍ଗ, କଣ୍ଠଦାନ କରିଛନ୍ତି ସଚିତ ଟଣ୍ଡନ, ଗୀତିକାର କୁନାଲ ବର୍ମା, ସଙ୍ଗୀତ ଦ ଫ୍ୟୁଜନ୍ ପ୍ରୋଜେକ୍ଟ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ମନମାଜିଆର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଏମି ଭିର୍କ ଓ ଶାହିଦ ମାଲ୍ୟା, ଗୀତିକାର ଶୈଲୀ, ସଙ୍ଗୀତ ଅମିତ ତ୍ରିବେଦୀ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ଆକାଶବାଣୀ ସମ୍ବଲପୁର। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ୟାଦେ ସୁନମା ସିନେମା ସଲାମ ସିନେମାର ଏହି ଗୀତ ଗାଇଛନ୍ ତପ ମିଶ୍ର ଆଉ ଉଦିତ ନାରାୟଣ। ଗୀତ ଲେଖିଛନ୍ ନିଜାମ, ସଙ୍ଗୀତ ସଜେଇଛନ୍ ଅଭିଜିତ ମଜୁମଦାର।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତକ୍ରମ ଥି ଯୋ ଜିତା ଓହି ସିକନ୍ଦର ସିନେମାର ଗୀତ ଗୀତ ରଚନା ମଜରୁହ ସୁଲତାନପୁରୀ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ଯତିନ ଲଲିତ କାର୍ଯ୍ୟକ୍ରମ ଥି ଏଚନ୍ ସୁନୁନ୍ ଉଦିତ ନାରାୟଣ ଆଉର୍ ସାଧନା ସରଗମଙ୍କର କଣ୍ଠ ଥି ଗୀତ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କ ଲାଗି ଇନୁ ଗୋଟେ ବିଶେଷ ସୂଚନା, ଇନୁ ଶ୍ରୋତାମାନଙ୍କୁ ଜଣେଇ ଦଉଛୁଁ ଯେ ଆଜ୍ ଶୁକ୍ରବାର ଆପଣମାନେ ଆମର କାର୍ଯ୍ୟକ୍ରମ ଦ୍ୱିପହରର 3 ବଜେ ନୁ ସଞ୍ଜର 5 ବଜେ ତକ୍ ଖାଲି FM ମହାନଦୀ 101 MHz ଆଉ ନ୍ୟୁଜ୍ ଅନ୍ AIR ଏପ୍ ଜରିଏ ଶୁଣିପାରବେ। ସାପ୍ତାହିକ ମରାମତି ଆଉ ରକ୍ଷଣାବେକ୍ଷଣ କାମ ଲାଗି ଇ ସମୟ ଭିତରେ ଆମର କାର୍ଯ୍ୟକ୍ରମ ମିଡିୟମ ୱେବ 317.5 MHz ସାଙ୍ଗେ 945 KHz ଯୋଗେ ଉପଲବ୍ଧ ନାଇଁ ହୁଏ। ସୂଚନା ଇନୁ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍। କଣ୍ଠ ଦେଇଛନ୍ ଚିନ୍ତାମଣି ସାହୁ, ଗୀତ ରଚନା ଗଣେଶ ଟ୍ରମ୍ ସେଟ୍।

ଇନୋସେସଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କଲେ ଦାଉଦ କୁଅଁର, ସୁନୀତି ବେହେରା, ଶ୍ରୀକାନ୍ତ ମୋହନ ବାରିକ ଆଉ ଚିନ୍ତାମଣି ସାହୁ, ଗୀତ ରଚନା କ୍ଷେତ୍ରମଣି ବିଭାର, ଗୋକୁଳ ଚନ୍ଦ୍ର ନାୟକ, ଆଦିତ୍ୟ ପ୍ରସାଦ ସାଏ, ରଜନୀ ଭୁଏ ଆଉ ଗଣେଶ ରାମ ସେଠ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ସମିଆ ଦିନ 11:30 ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଥି ଗୀତ ଶୁନମା ହେଲେ ଜାନମା ପହଲା ଆଜିର ଦିନର ଖାସିୟତ। ଆଜି ହେଉଛି ବିଶ୍ୱ ରେଡ୍କ୍ରସ ଦିବସ ଆଉ ରେଡ୍ କ୍ରିସେଣ୍ଟ ଦିବସ। ଫି ବଛର ମେ ମାସର 8 ଦିନ ଇ ଦିବସ ପାଳନ କରାଯାଏସି। ଇ ଦିବସ ବାବଦେ କାର୍ଯ୍ୟକ୍ରମ ଥି ଆଗ୍କେ କଥା ହମା, ହେଲେ ପହଲା ଶୁନମା କାର୍ଯ୍ୟକ୍ରମ ଥି ତାଲ ସିନେମାନୁ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣଙ୍କର କଣ୍ଠ ଥି ଏ ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

କାର୍ଯ୍ୟକ୍ରମ ଶେଷ ଦି ରହନା ହେ ତେରେ ଦିଲ ମେ ସିନେମା ନୁ ଜୟଶ୍ରୀଙ୍କର କଣ୍ଠତି ସୁନୁନି ଗୀତ ଗୀତ ରଚନା ସମୀର ସଙ୍ଗୀତ ନିର୍ଦ୍ଦେଶନା ହରିଶ ଜୟରାଜ କାର୍ଯ୍ୟକ୍ରମର ଶେଷ ଗୀତ ଶୁଣବେ ତାର ଆଗରୁ ବିଶ୍ୱ ରେଡ୍କ୍ରସ ଦିବସ ଆଜି ଯେନ୍ ପାଳିତ ହେଉଛେ ତାର ପ୍ରତିଷ୍ଠାତା ହେନରି ଡୋନେଣ୍ଟ ତାଙ୍କର ବିଶ୍ୱତି ଶାନ୍ତି ପ୍ରତିଷ୍ଠା ଆଉ ଜନମଙ୍ଗଲ କାମ ଲାଗି ସାଲ 1901 ଥି ପହଲା ନୋବେଲ ଶାନ୍ତି ପୁରସ୍କାର ତାଙ୍କୁ ଦିଆଯାଇଥିଲା ସେ ନାଇନ କିନ୍ତୁ ତାଙ୍କର ପ୍ରତିଷ୍ଠିତ ଇ ସଂସ୍ଥାନ ଆଜି ବି ଜନମଙ୍ଗଲ କାମ କରବାର ଥି ସାରା ବିଶ୍ୱଥି ବ୍ୟସ୍ତ ଅଛେ ଅସହାୟ ରୋଗୀ ଆଉ ଯେନ୍ମାନଙ୍କୁ ଦରକାର ଅଛେ ସାହାଯ୍ୟର ହାତ ବଢ଼ଉଛେ ଏ ସଂସ୍ଥା ଏନ୍ତା ମାନବ କଲ୍ୟାଣ କାମ କରୁଥାଉ ଇ କଥାଟି ଶୁଣୁନ୍ କାର୍ଯ୍ୟକ୍ରମର ଶେଷ ଗୀତ

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଠି ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା ଆପଣମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଟ୍ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ତ ଶୁଣିଲେ ଏଥର ମାସୁମ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସାଧନା ସର୍ଗମ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା।

ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଠି ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମାନଦୀ 101 ମେଗାହର୍ଜ ଏବଂ ନ୍ୟୁଜନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 370.5 ମିଟର ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ତ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଏଥର NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସୁଶାନ୍ତ କୁମାର ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ମୋହନ ସାହୁ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଶୁଣିଲେ ସୁଗମ ସଙ୍ଗୀତ କଣ୍ଠଦାନ କଲେ ସୁଶାନ୍ତ କୁମାର ପଣ୍ଡା ଏବଂ ସୁପ୍ରଭା କୁମାରୀ ପାଢ଼ୀ। ଗୀତ ରଚନା ମୋହନ ସାହୁ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ନମସ୍କାର ଶ୍ରୋତା ଭଉଣୀ, ଆଜିର ତନ୍ମନ୍ଧନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ମଣିଷର ବିଚାର କରିବାର ଶକ୍ତି ତାକୁ ସମସ୍ତ ସଜୀବ ପ୍ରାଣୀଙ୍କଠାରୁ ଶ୍ରେଷ୍ଠ କରି ଗଢ଼ି ତୋଳିଛି। ତା'ର ବୃଦ୍ଧି କୌଶଳ ବଳରେ ସେ ଆଜି ଆଧୁନିକ ବୈଜ୍ଞାନିକ ଏଆଇ ଯୁଗରେ ପହଞ୍ଚିପାରିଛି। ମାତ୍ର ଆଜି ବି ମଣିଷ ପରିବାର ଓ ସମାଜ ଉପରେ ନିର୍ଭରଶୀଳ। ସେ ଜନ୍ମରୁ ଅସହାୟ ଥାଏ, ନିଜକୁ ଏକାକୀ ଯତ୍ନ ନେବାରେ ଅକ୍ଷମ ଥାଏ। ଏ ସମୟରେ ମାତାପିତା ପରିବାରର ଆବଶ୍ୟକତା ପଡ଼େ। ବଡ଼ ହେଲେ ଜୀବନସାଥୀର ଏବଂ ବୃଦ୍ଧ ସମୟରେ ସନ୍ତାନର ଯତ୍ନର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ସଂସାରରେ ସବୁ ମଣିଷ ଏପରି ସ୍ୱାଭାବିକ ଜୀବନଟିଏ ଜିଅନ୍ତି ନାହିଁ। କିଏ ଜନ୍ମରୁ ଅନାଥ ତ କିଏ ଜନ୍ମ ପରେ। ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଭଳି ପରିବେଶ ଏବଂ ବର୍ତ୍ତମାନ ସମସ୍ତଙ୍କଠୁ ଆଗରେ ରହିବାର ପ୍ରତିସ୍ପର୍ଦ୍ଧା, ଏମିତିରେ ମଣିଷ ବେଳେବେଳେ ରୁଗ୍ଣ, ଜୀର୍ଣ୍ଣଶୀର୍ଣ୍ଣ, ଅସହାୟ ଅବସ୍ଥାରେ ପହଞ୍ଚିଥାଏ। ଏପରି ସ୍ଥିତିରେ ମଣିଷକୁ ଯତ୍ନ, ସାହାଯ୍ୟ, ସହଯୋଗର ହାତଟିଏ ଦରକାର ପଡ଼ିଥାଏ। ଦୁଃଖୀ, ଗରିବ କିମ୍ବା ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ନିଃସ୍ୱାର୍ଥ ସାହାଯ୍ୟ କରିବା ପ୍ରକୃତ ପୂଜା ଅଟେ, ମଣିଷର ଏକ ମହାନ ଗୁଣ ଅଟେ। ଈଶ୍ୱର କେବଳ ମନ୍ଦିର ବା ସ୍ୱର୍ଗରେ ନାହାନ୍ତି, ସେ ପ୍ରତ୍ୟେକ ମଣିଷଙ୍କ ଭିତରେ ବାସ କରନ୍ତି। ତେଣୁକରି ତ କୁହାଯାଏ, ମାନବ ସେବା ହିଁ ଈଶ୍ୱର ସେବା ବା ମାଧବ ସେବା। ଭୋକିଲାକୁ ଖାଦ୍ୟ ଦେବା, ରୋଗୀଙ୍କ ସେବା କରିବା, ଡାକ୍ତରୀ ସହାୟତା କରିବା, ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବା, ବିପଦ ସମୟରେ ଆଶ୍ରୟ ଦେବା ବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ କରିବା, ପ୍ରତିଟି ଏହି ସେବାର ଉଦାହରଣ। ଏହି ଭାବନା ଆମକୁ ଦୟା, କରୁଣା ଏବଂ ସହାନୁଭୂତି ଶିଖାଏ। ଆସନ୍ତୁ ଆମେ ମଧ୍ୟ ଆମ ମଧ୍ୟରେ ଥିବା ଏହି ଭାବନାକୁ ଚିହ୍ନିବା, ସାହାଯ୍ୟ ଦରକାର କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାଧବ ସେବା କରିବାର ପୁଣ୍ୟ ଅର୍ଜନ କରିବା। ଏଥିସହିତ କାର୍ଯ୍ୟକ୍ରମରେ ଶୁଣିବା ଭଜନଟିଏ। କଣ୍ଠ ଦେଇଛନ୍ତି ଭୁବନେଶ୍ୱରୀ ମିଶ୍ର ଏବଂ ସାଥୀ ଜୟମା ମଙ୍ଗଳା, କଥାଚିତ୍ରରୁ ସଙ୍ଗୀତ ବାସୁଦେବ ରଥ।

0: ଅଧିକ ଏକ୍ସଟ୍ରିମ୍
1: ସହି
0: ସିଚୁଏସନ୍
1: ପାରିବେ।
0: ସହିପାରିବେନି, ଅଧିକା ଗରମ ସହିପାରିବେନି, ଅଧିକା ଶୀତ ଦିନରେ ବି ସେମାନେ ଶୀଘ୍ର ତାଙ୍କ ଦେହ ଖରାପ ହୁଏ। ସେଇଭଳିଆ ଛୋଟ ଛୁଆମାନେ ବି ତାଙ୍କର ଅଧିକା ଗରମ କିମ୍ବା ଅଧିକା ଶୀତ ବା ଥଣ୍ଡା ସହିବାର କ୍ଷମତା ବହୁତ କମ୍। ସେଇ ଦୃଷ୍ଟିରୁ ଯଦି ଆମକୁ ବଡ଼ ଲୋକଙ୍କୁ ଖରାରୁ ରକ୍ଷା କରିବା ପାଇଁ କୁଲର୍, ଏସି ଆଉ ଅନ୍ୟାନ୍ୟ ଥଣ୍ଡା ଜାଗା ଦରକାର, ତାହେଲେ ଛୁଆମାନଙ୍କୁ ତ ଆହୁରି ଅଧିକା ସୁବିଧା ଜାଗା ଦରକାର। ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ କହିଲେ ସେହି ତାପମାତ୍ରାରେ ଛୁଆଟି ପାଇଁ ଭଲ ଯେଉଁଟାକି 25ରୁ 30 ଡିଗ୍ରୀ ମଧ୍ୟରେ ରୁମ୍ର ତାପମାତ୍ରା ହୋଇଥିବା କଥା। ଏବେ ଖରାଦିନରେ ଆମର ବାହାରର ତାପମାତ୍ରା ପ୍ରାୟ 40-42 ଡିଗ୍ରୀ ହେଲାଣି ଆଜିଠୁ, ଏବଂ ଏହି ପରିସ୍ଥିତିରେ ଏବେ ଦ୍ୱିପହରେ ଦିନରେ ଘର ଭିତରେ ତାପମାତ୍ରା 35 ଡିଗ୍ରୀ ଖଣ୍ଡେ ହେଉଥିବ, ତେଣୁ ଛୁଆର ଆବଶ୍ୟକତା ଠାରୁ ଯାହା ଯଥେଷ୍ଟ ଅଧିକ ଗରମ ହୋଇଯାଉଛି, ତେଣୁ ସେହି ପରିସ୍ଥିତିରୁ ଆମେ ଛୁଆକୁ ଘରର ଯେଉଁଟା ଥଣ୍ଡା ଘର ଯେଉଁଟାକି ଆମେ ଡବା ଘର କହୁ ଗାଁମାନଙ୍କରେ, ସେଠି ରଖିବା କଥା। 2 ମହଲା ଘର ହୋଇଥିଲେ ତଳମହଲରେ ରଖିବା ଦରକାର, ଆଉ ଖଟ ଉପରେ ଗଦି ନ ପକାଇକିରି ତଳେ ମଶିଣା ପକାଇକିରି ଛୁଆକୁ ଶୋଇବା ଦରକାର। ଛୁଆକୁ ଅଯଥା 3-4ଟା ନ ଘୋଡ଼େଇକିରି କମ୍ବଳ କିମ୍ବା ଚାଦର ନ ଘୋଡ଼େଇକିରି ପତଳା ଚାଦର ଘୋଡ଼ିବା କଥା। ପଙ୍ଖା ଯଥେଷ୍ଟ ମାତ୍ରାରେ ଚାଲୁ ରଖିବା ଦରକାର, ଯଦି କୁଲର ଦରକାର କୁଲର ବି ବୋଧେ ଚାଲୁଥିଲେ ଭଲ। ଆଉ ଆମେ ଯେଉଁ ଶିଶୁଟି ବେମାର ବି ପଡ଼ିଥାଏ ଆମର ହସ୍ପିଟାଲରେ ରଖୁ, ସେଠି ବି ଏସିର ବ୍ୟବସ୍ଥା କରାଯାଇଥାଏ ଯେଉଁଟାକି ବର୍ଷ ସାରା 27ରୁ 30 ଡିଗ୍ରୀ ଟେମ୍ପରେଚରରେ ସେଟା ଚାଲିଥାଏ। ତେଣୁ ଏସିକୁ ଯଦି ଆପଣ 27ରୁ 30 ଡିଗ୍ରୀ ସେଟ୍ କରି ରଖିଲେ ତାହେଲେ 24 ଘଣ୍ଟା ବି ଆପଣ ଏସି ଚାଲିଲେ ଅସୁବିଧା ନାହିଁ।
1: ତେବେ ଛୋଟ ଶିଶୁମାନଙ୍କୁ ସାଧାରଣତଃ ଖରାଦିନରେ, ଆମେ ତ ବଡ଼ମାନେ ଖରାଦିନରୁ ରଖାଇବା ପାଇଁ 2 ଥର 4 ଥର ବି ସ୍ନାନ କରୁ, ଶିଶୁମାନଙ୍କୁ କେତେଥର ସ୍ନାନ କରାଇବା ଆବଶ୍ୟକ?
0: ସେଇଟା ବି ପରିସ୍ଥିତି ବା ବାହ୍ୟ ତାପମାତ୍ରା ଉପରେ ନିର୍ଭରଶୀଳ। ଶୀତ ଦିନ ପରିବେଶ ଥଣ୍ଡା ଥାଏ, ତେଣୁ ଜଣେ ଦିନେ ନାହିଁ, 2 ଦିନ ନାହିଁ, 3 ଦିନ ନ ଗାଧିଲେ ବି କିଛି ଯାଏ ଆସେ ନାହିଁ। କିନ୍ତୁ ଖରାଦିନ ଆମକୁ ଯେମିତି ଗରମ ହୁଏ ଛୁଆକୁ ମଧ୍ୟ ସେହିଭଳିଆ ଗରମ ହୁଏ। ତେଣୁ ଆପଣ ଯଦି 24 ଘଣ୍ଟା ଗୋଟେ ଛୁଆକୁ ଏସି ଭିତରେ ରଖୁଛନ୍ତି ତାହେଲେ ଗାଧେଇବାର ସମସ୍ୟାଟା ଏତେ ବଡ଼ ସମସ୍ୟା ନୁହଁ। କିନ୍ତୁ ଆମର ଭାରତ ଭଳି ଗୋଟେ ଦେଶରେ ଯେଉଁଠିକି ସମସ୍ତଙ୍କ ଘରେ ଏସି ବା କୁଲର ଆଶା କରିବାଟା ବୃଥା, ସେହି ପରିସ୍ଥିତିରେ ଗାଁ ଗଣ୍ଡାରେ ବିଶେଷତଃ ଛୁଆରକୁ ଥଣ୍ଡା ରଖିବାର ଏକମାତ୍ର ଉପାୟ ହେଲା ଖୋଲା ଜାଗାରେ ରଖନ୍ତୁ, ଛାଇରେ ରଖନ୍ତୁ, ଘରର ଥଣ୍ଡା ଅନୁସାରେ ରଖନ୍ତୁ, ଏବଂ 3-4ଥର ଗଧେଇଲେ ବି କିଛି ଅସୁବିଧା ନାହିଁ। ଆଉ ଛୁଆକୁ ସାଧାରଣ ତାପମାତ୍ରାର ବା ସାଧାରଣ ପାଣିରେ ଗଧେଇଲେ ଭଲ। ଆଉ ଯଦି ଗଧେଇ ପାରୁନାହାନ୍ତି ତାହେଲେ ଅଳ୍ପ ଅଳ୍ପ ବ୍ୟବଧାନରେ ଯଦି ପ୍ରଚଣ୍ଡ ଗରମ ହେଉଛି କିମ୍ବା ଆପଣ ଆଜବେଷ୍ଟସ୍ ଘରେ ରହୁଛନ୍ତି କିମ୍ବା ଆପଣ ଝୁମ୍ପୁଡ଼ି ଘରେ ରହୁଛନ୍ତି, ରାସ୍ତା କଡ଼େ ରହୁଛନ୍ତି, ଖରା ଜାଗାରେ ରହୁଛନ୍ତି, ତାହେଲେ ଆପଣଙ୍କ ପାଖରେ ଏକମାତ୍ର ସାଧନ ହେଲା ଓଦା କନାରେ ଛୁଆର ଦେହକୁ ବାରମ୍ବାର ଘଣ୍ଟେ 2 ଘଣ୍ଟାରେ ତାରା ଦୀପର ପୋଛିବାକୁ ପଡ଼ିବ, କାହିଁକି ଗରମ ଅଧିକା କ୍ଷତିକାରକ।
1: ତେବେ ଏଠି ତ ଛୋଟ ଶିଶୁମାନଙ୍କ କଥା କହିଲେ, ଯେଉଁମାନେ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ପିଲାମାନେ, ଖରାଦିନରେ ସେମାନଙ୍କ ପ୍ରତି ଆମେ କି କି ସତର୍କତା ଅବଲମ୍ବନ କରିବା?
0: ଆଉ ଏଇ ସମସ୍ୟାଟା ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି, ସେଥିପାଇଁ ସରକାରୀ ସ୍ତରରେ ମଧ୍ୟ ସକାଳ ସ୍କୁଲ ଘୋଷଣା କରାଯାଉଛି ପ୍ରାୟ
1: ବ୍ୟବସ୍ଥା
0: ଏପ୍ରିଲ
1: କରାଯାଇଛି।
0: 1ରୁ, ଯେଉଁଟାକି ବହୁତ ଭଲ କଥା। ଆଉ ତା ସତ୍ତ୍ୱେ ବି ଛୁଆମାନେ ସ୍କୁଲରୁ ଫେରୁ ଫେରୁ ପ୍ରାୟ 10ଟା 10:30ରେ ଛୁଟି ହେଉଛି, ଆଉ ସେମାନେ 5-6 କିଲୋମିଟର ଟେମ୍ପୁରେ କିମ୍ବା ଗାଡ଼ିରେ ଆସୁ ଆସୁ ଘରେ ପହଞ୍ଚୁ ପହଞ୍ଚୁ କେତେବେଳେ 12ଟା କେତେବେଳେ ଗୋଟାଏ ବି ହୋଇଯାଉଛି, ଦୂର ଜାଗା ହୋଇଥିଲେ। ତ ସେହି ପରିସ୍ଥିତିରେ ଖରାରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସାବଧାନତା ଦରକାର। ଉଦାହରଣ ସ୍ୱରୂପ ତାଙ୍କର ସ୍କୁଲ ଡ୍ରେସ୍ ଯେଉଁଟା ଅଛି, ସ୍କୁଲ ଡ୍ରେସ୍ ଆପଣ କଟନ୍ ବା ସୂତା ଲୁଗା କହିଲେ ଭଲ, ସିନ୍ଥେଟିକ୍ ନ ହୋଇକିରି। 2 ନମ୍ବର ଜିନିଷ, ଆପଣ ଛୁଆକୁ ପାଣି ବୋଟଲରେ ଆପଣ ଯଦି ଗୋଟେ ବୋଟଲ କିମ୍ବା ଅଧା ବୋଟଲ ଛୋଟ ବୋଟଲ ନେଉଥାଏ ତାକୁ ପାଣି ବୋଟଲ ଟିକେ ବଡ଼ କରିବା ଦରକାର, ନହେଲେ 2ଟା ବୋଟଲ ପାଣି ଦିଅନ୍ତୁ। ଆଉ ଛୁଆକୁ କହନ୍ତୁ ସେ ପାଣି ପିଇବ, ବହୁତ ଛୁଆ ପାଣି ବୋଟଲ ଫେରେଇ ଆଣନ୍ତି। ତାପରେ ସ୍କୁଲର ପରିବେଶ ବି ଧ୍ୟାନ ଦେବାକୁ ପଡ଼ିବ, ବହୁତ ସ୍କୁଲରେ ପଙ୍ଖା ନାହିଁ, ବିଶେଷତଃ ସରକାରୀ ସ୍କୁଲ ମାନଙ୍କରେ ବହୁତ ସ୍କୁଲରେ ସାଇଡ଼ରେ ଯଦି ଗଛ ଥିବ ତାହେଲେ ଗଛଟି ଛାଇ ମିଳେ। ଆଉ ମଧ୍ୟ ଖେଳ ଛୁଟି ଟାଇମ୍ରେ କିମ୍ବା ସ୍କୁଲ ପିରିୟଡ଼ ନଥିଲା ଟାଇମ୍ରେ ଛୁଆମାନଙ୍କୁ ବାହାରେ ଖରାରେ ଯାଇକରି ଡ୍ରିଲ୍ କିମ୍ବା ଖେଳ କସରତ କିମ୍ବା
1: କରିବା
0: ସ୍ପୋର୍ଟସ୍ ନ
1: ଆବଶ୍ୟକ
0: କରେଇଲେ ଭଲ। ପୁଣି ପାଣିର ବ୍ୟବସ୍ଥା ମଧ୍ୟ ସ୍କୁଲରେ ହେବା ଦରକାର, ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଉ କିମ୍ବା ଅନ୍ୟମାନଙ୍କ ତରଫରୁ ହେଉ, ସ୍କୁଲରେ ଆପଣ ଖାଲି ମାଠିଆରେ ଭଲ ପିଇବା ପାଣି ଆଣିକରି ରଖିବା ଦରକାର, ଯେଉଁଠିକି ଛୁଆ ଯେତେବେଳେ ଚାହିଁବ ପିଇପାରିବ। ଆଉ ମଧ୍ୟ ଅଧିକା ଖରା ହେଲେ କିମ୍ବା ଖରାର ଅଂଶୁଘାତ ଭଳିଆ ସମସ୍ୟା ହେଲେ କ'ଣ କରାଯିବ, ଏ ଦିଗରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ସାଧାରଣ ଜ୍ଞାନ ରହିବା ଆବଶ୍ୟକ,
1: ସେମାନଙ୍କୁ ସଚେତନ କରାଇବା
0: ସଚେତନ କରିବା
1: ଆବଶ୍ୟକ।
0: ଆବଶ୍ୟକ।
1: ଆଉ ଗୋଟେ କଥା, ସାଧାରଣତଃ ଆମର ଖରାଦିନରେ ଉଠେ ଚର୍ମ ରୋଗ, ଯେଉଁଟା ଘିମିରି ଆମେ ଯାହାକୁ କହୁଛୁ ସ୍ଥାନୀୟ ଭାଷାରେ, ସେଇଟା ପ୍ରାୟ ସମସ୍ତଙ୍କୁ ଦେଖାଦିଏ। ତେବେ ଛୋଟ ଛୁଆମାନଙ୍କୁ ଏଇଥିରୁ ରକ୍ଷା କରିବା ପାଇଁ କି କି ଆମେ ଉପାୟ ଅବଲମ୍ବନ କରିବା?
0: ଯେଉଁଠି ଗରମ ନାହିଁ ସେଠି ଘିମିରି ନାହିଁ, ତେଣୁ ଆପଣ ଯଦି ଗରମରେ ରହୁଛନ୍ତି ତାହେଲେ ଘିମିରି ହେବାଟା ସ୍ୱାଭାବିକ। ଗରମ ହେଲେ ଆମର ଦେହରୁ ଅନର୍ଗଳ ଝାଳ ବାହାରେ, ଆଉ ଝାଳ ବାହାରିକରି ଆପଣ ଝାଳର ଗ୍ରନ୍ଥି ଗୁଡ଼ାକ ତା ରାସ୍ତା ବନ୍ଦ ହେଇଯାଏ ମଇଳାରେ, ଏବଂ ତାପରେ ସେଠି କିଛି ଜମା ହେଇଯାଇକି ତାକୁ ଘିମିରି ଆକାର ଧାରଣ କରେ। ତେଣୁ ଘିମିରି ହେଲା ଅଧିକା ଗରମରେ ରହୁଛନ୍ତି ବୋଲି ସେଟା ଅନ୍ୟ ରକମର ଏକ ପ୍ରମାଣ କହିଲେ ଚଳିବ। ତେଣୁ ଆମେ ପୂର୍ବରୁ ଯେଉଁ ଆଲୋଚନା କଲେ ଯେ କ'ଣ କ'ଣ ବ୍ୟବସ୍ଥା ଗ୍ରହଣ କଲେ ସତର୍କତା ଅବଲମ୍ବନ କରେ, ଛୁଆକୁ ଥଣ୍ଡା ଜାଗାରେ ରଖିବା କିମ୍ବା 3-4 ଥର ଓଦାକନାରେ ପୋଛିବା, ମୋଟା କମ୍ବଳ କିମ୍ବା ଚଦର ଗୋଡ଼େଇବା ନାହିଁ, ଆଉ ପଙ୍ଖା କୁଲର ଏସବୁ ବ୍ୟବହାର କରିବା, ଏସବୁ ସାଧାରଣ ସତର୍କତା ଅବଲମ୍ବନ କଲେ ଆପଣ ଗରମରୁ ଟିକେ ରକ୍ଷା ପାଇଲେ ଘିମିରି ଆପେ ଆପେ କମିଯିବ।
1: ଯୋଉ ସ୍କୁଲ ଯାଉଛନ୍ତି ଛୋଟ ପିଲାମାନେ, ସେମାନେ ତ ଖରାରେ ପ୍ରତ୍ୟକ୍ଷ ତାଙ୍କର ସମ୍ପର୍କରେ ଆସୁଛନ୍ତି, ସେହି ସମୟରେ ବି କେତେ ସାଧାରଣତଃ ଚର୍ମରୋଗ ଦେଖାଦେଇପାରେ, ସେମାନଙ୍କ ପାଇଁ ଆମେ କ'ଣ କରିବା?
0: ଅନ୍ୟ ଏକ ସମସ୍ୟା ହେଲା ଛୁଆମାନେ ତ କେବେ ବି ସଫାସୁତୁରା ହେଇ ଘର ଭିତରେ ବସିବା ଲୋକ ନୁହନ୍ତି, ସେମାନେ ବାହାରେ ଖେଳିବେ ବୁଲିବେ, ମଇଳା ଧୂଳି ମଳି ଏହା ସାଙ୍ଗରେ ତାଙ୍କର ଚିରନ୍ତନ ସମ୍ପର୍କ। ତ ସେହି ପରିସ୍ଥିତିରେ ତାଙ୍କର ଅନ୍ୟ ମୁଖ୍ୟତଃ ଘା ଦା ବାହାରିଥାଏ ଚମଡ଼ାରେ। ତ ସେଥିପାଇଁ ମୁଖ୍ୟ ପ୍ରାଥମିକ ସତର୍କତା ହେଲା ଛୁଆକୁ 2-3 ଥର ଗଧେଇବେ, ସଫାସୁତୁରାଟା ମୁଖ୍ୟ କାରଣ। ଆଉ ଖେଳି ବୁଲିକିରି ବାହାରୁ ଆସୁ ସ୍କୁଲରୁ ଆସୁ ତାକୁ ଗାଧୋଇବା ପାଇଁ ଆପଣ ଏନକରେଜ୍ କରିବେ, ଆଉ ହାତ ଗୋଡ଼ ଭଲ କରି ଧୋଇବେ, ଝାଳ ବେଶୀ ବାହାରିଲେ ମଇଳା ବେଶୀ ହେବ ଦେହରେ, ସେଥିପାଇଁ ଓଦା କନା ପୋଛିବେ କିମ୍ବା 3-4 ଥର ଗାଧୋଇଲେ ଆପଣ ସେଇ ସମସ୍ୟାରୁ ରକ୍ଷା
1: ଆଉ
0: ମିଳିପାରିବ।
1: କି କି ସବୁ ଚର୍ମ ରୋଗ ଦେଖାଯିବାର ସମ୍ଭାବନା ରହିଛି?
0: ଆଉ ମୁଖ୍ୟତଃ ଚର୍ମରୋଗ ମାନେ ସେଇ ସିଜନରେ ଆମର ଇନଫେକ୍ସସ୍ ଡିଜିଜ୍ ବା ଭୂତାଣୁ ଜନିତ ରୋଗ, ମିଳିମିଳା ହାଡ଼ଫୁଟି, ଏହା ମଧ୍ୟ ଏଇଟା ସିଜନ କହିଲେ ଚଳେ। ଏବେ ପ୍ରବଳ ଭାବରେ ମିଳିମିଳା ଦେଖାଦେଉଛି, ହାଡ଼ଫୁଟିର ଏଇଟା ହେଲା ସିଜନ। ତ ଏଥିପାଇଁ ମିଳିମିଳା ବିଷୟରେ କହିବାକୁ ଗଲେ ମିଳିମିଳାରୁ ରକ୍ଷା ପାଇବା ପାଇଁ ଆମକୁ ଟୀକା ଦିଆହୋଇଛି ଛୁଆମାନଙ୍କୁ, 9 ମାସ ସମୟରେ ପ୍ରତିଷେଧକ ଟୀକା ଦିଆଯାଏ। ଏବେ ପୁଣି 1.5 ବର୍ଷରେ ଆଉ ଗୋଟେ 2 ନମ୍ବର ମିଳିମିଳା ଟୀକା ଦିଆହୋଇଛି, ଯେଉଁ ଛୁଆମାନେ ସେଟା ନେଇଛନ୍ତି ମିଳିମିଳା ରୋଗ ହେବାର ସମ୍ଭାବନା ବହୁତ କମ୍ ହୋଇଯାଏ। ଆଉ ହାଡ଼ଫୁଟି ବିଷୟରେ ହାଡ଼ଫୁଟିର ମଧ୍ୟ ଟୀକା ମିଳୁଛି, କିନ୍ତୁ ସେଟା ଟିକେ ଦାମିକା ଟୀକା ଆଉ ସରକାରୀ ସ୍ତରରେ ମିଳେନି। ତେଣୁ ଆପଣ ହାଡ଼ଫୁଟି ହେଇଥିବା ଜାଗାକୁ ଆଭଏଡ୍ କଲେ ହାଡ଼ଫୁଟି ନେବାର ସମ୍ଭାବନା କମ୍। ଆଉ ଯେଉଁ ଛୁଆକୁ ହାଡ଼ଫୁଟି ବୋଲି ଆପଣ ଜାଣିପାରିଲେ ତାକୁ ମିନିମମ୍ 2-3 ହପ୍ତାହ ପର୍ଯ୍ୟନ୍ତ ସ୍କୁଲ ନ ପଠାଇଲେ ଭଲ, କାହିଁକି ସଂକ୍ରାମକ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।
1: ଖରାଦିନରେ ତ ଆମେ ସମସ୍ତେ ପ୍ରାୟ ଥଣ୍ଡା ଖୋଜୁ, ଥଣ୍ଡା ପାଣି ବି ଖୋଜୁ, ବିଶେଷ କରି ଛୋଟ ପିଲାମାନେ ବି ଏହି ସମୟରେ ଥଣ୍ଡା ପାନୀୟ ପ୍ରତି ବେଶୀ ଆଗ୍ରହ ପ୍ରକାଶ କରିଥାନ୍ତି, ତେବେ ଥଣ୍ଡା ପାନୀୟ ନେବା କେତେ ଦୂର ଗ୍ରହଣୀୟ?
0: ଥଣ୍ଡା ପାନୀୟ କହିଲେ ସବୁଠୁ ଶ୍ରେଷ୍ଠ ପାନୀୟ ହେଲା ବିଶୁଦ୍ଧ ପାନୀୟ ଜଳ। ତେଣୁ ଖରାଦିନେ ବି ହଉ କି ଶୀତ ଦିନ ହଉ, ଆମେ ପିଉଥିବା ପାଣିଟା ଶୁଦ୍ଧ ହେବା ଦରକାର। ତ ଅନ୍ୟ ଦିନ ଭଳିଆ ସେଇ ସମାନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆପଣଙ୍କର ଯଦି ନଳକୂପ ଅଛି, ନଳକୂପର ପାଣି ସାଧାରଣତଃ ବିଶୁଦ୍ଧ ବୋଲି ଧରାଯାଏ, ଆଉ ଯଦି ଆପଣ କୂଅ ପାଣି ଅଛି କିମ୍ବା ଆପଣ PHD ସପ୍ଲାଏ ପାଣି ଅଛି ତାକୁ ଆପଣ ଭଲ କରି 20 ମିନିଟ୍ ଫୁଟେଇଲେ ଆଉ ତାକୁ ଆପଣ ରଖିକିରି ଆପଣ ଦିନସାରା ପିଇଲେ ଭଲ କଥା। ପୁଣି ଆଜିକାଲି ଯୁଗରେ ବିଭିନ୍ନ ଏକ୍ୱାଗାର୍ଡ଼ ହେଲା କିମ୍ବା ଅନ୍ୟ ଫିଲ୍ଟର ହେଲା, ସେଥିରେ ବି ପାଣି ଆପଣ ସଂଗ୍ରହ କରିକି ବ୍ୟବହାର କରିପାରିବେ। କିନ୍ତୁ ମୁଖ୍ୟ କାରଣ ହେଲା ଆପଣ ବାଟରେ ଘାଟରେ ଯେଉଁଠି ହୋଟେଲରେ ଦୋକାନରେ ଯେଉଁଠି ପାରିଲେ ଶୋଷ କଲା ସେଠି ପାଣି ପିଇଦେଲେ, ସେଇଟା ଏତେ ନିର୍ଭରଯୋଗ୍ୟ ନୁହଁ, ଉଚିତ ନୁହଁ।
1: ଆଉ ଗୋଟେ କଥା, ଏଠି ବିଶେଷ କରି ଖରାଦିନରେ ଆମେ ଆଇସ୍କ୍ରିମ୍ କୁଲ୍ଫି ଇତ୍ୟାଦି ସମସ୍ତେ ଖାଇବାକୁ ଚାହିଁଥାନ୍ତି, ଏଇ ଶିଶୁମାନଙ୍କୁ ଏସବୁ ଦେବାରେ କିଛି ବିପଦ ରହିଛି କି?
0: ଆଇସ୍କ୍ରିମ୍ ଛୋଟ ବଡ଼ ସମସ୍ତଙ୍କର ପ୍ରିୟ, କିନ୍ତୁ ଆଇସ୍କ୍ରିମ୍ର କ୍ୱାଲିଟି ଉପରେ ଆମେ ନିର୍ଭର କରୁଛି ସେଟା କେତେ ଦୂର ନିରାପଦ। ବଜାରରେ ଆମର ସାଇକେଲରେ ବୁଲା ବିକାଳି ମଧ୍ୟ ଆଇସ୍କ୍ରିମ୍ ବିକନ୍ତି, କୁଲ୍ଫି ବିକନ୍ତି, ରଙ୍ଗ ବେରଙ୍ଗର ବରଫ ମଧ୍ୟ ବିକ୍ରି ହୁଏ, ଯେଉଁଟାକି ଗାଁ ଦାଣ୍ଡରେ ସବୁବେଳେ ଖରା ହେଲା ମାତ୍ରକେ ଦେଖିବାକୁ ମିଳେ 2-3 ମାସ ପାଇଁ। କିନ୍ତୁ ସେଇଟା କୋଉ ଫ୍ୟାକ୍ଟ୍ରିରେ ତିଆରି ହୁଏ? ପୋଖରୀ କିମ୍ବା କେନାଲ କିମ୍ବା କୂଅର ପାଣିକୁ ନେଇକିରି ଆପଣ ଖାଲି ମେସିନ୍ରେ ରଖିକିରି ସେଥିରେ ଟିକେ ଚିନି ଟିକେ ଆଉ ଟିକେ ରଙ୍ଗ ଟିକେ ମିଶେଇକିରି ଆପଣ ଆଇସ୍କ୍ରିମ୍ ତିଆରି ହେଉଛି। ତେଣୁ ବିନା ସାର୍ଟିଫାଏଡ୍ ବ୍ରାଣ୍ଡେଡ୍ ଆଇସ୍କ୍ରିମ୍ରୁ ନ ଖାଇକିରି ଆପଣ ସେ ଆଇସ୍କ୍ରିମ୍ ଖାଇଲେ କିମ୍ବା କୁଲ୍ଫି ଖାଇଲେ କିମ୍ବା ଚୁସ୍କି ଖାଇଲେ ତ ସେଟା କେବେ ବି ଆମେ ଉପଦେଶ ଦେଇପାରିବୁନି, ସେଟା ଅତ୍ୟନ୍ତ ବିପଜ୍ଜନକ କହିଲେ ଚଳେ। ଆଉ ସେଥିପାଇଁ ମାଧ୍ୟମରେ ମଧ୍ୟ ଆମର ବିଭିନ୍ନ ଜଳବାୟୁ ରୋଗ ହୋଇପାରେ। ତେଣୁ ବୁଲା ଆଇସ୍କ୍ରିମ୍, ଚୁସ୍କି, କୁଲ୍ଫି ନ ଖାଇଲେ ଭଲ। ଯଦି ଆପଣଙ୍କର ଖାଇବା ଅଛି ତାହେଲେ ଷ୍ଟାଣ୍ଡାର୍ଡ଼ ଦୋକାନରେ ମାର୍କେଟରେ ଷ୍ଟାଣ୍ଡାର୍ଡ଼ ବ୍ରାଣ୍ଡେଡ଼ କମ୍ପାନୀର ମିଳୁଥିବା ଡିପ୍ ଫ୍ରିଜର୍ରେ ରଖାଇଥିବା ଆପଣ ଆଇସ୍କ୍ରିମ୍ କିଣିଲେ କେବେ କେମିତି ଖାଇପାରନ୍ତି, ସେଥିରେ ଏତେଟା ବିପଦ
1: ସେଟା
0: ନାହିଁ
1: ବିପଦ ହେବାର ସମ୍ଭାବନା ନାହିଁ। ଖରାଦିନରେ ଅଧିକ ଗରମ ଯୋଗୁଁ ଖାଦ୍ୟ ଶୀଘ୍ର ବାସି ହୋଇଯାଇଥାଏ ସାଧାରଣତଃ, ତେବେ ଏଇ ବାସି ଖାଦ୍ୟ ଖାଇବା ଯୋଗୁଁ କି କି ଅସୁବିଧା ହୁଏ କି?
0: ସାଧାରଣତଃ ଆମେ ସମସ୍ତେ ଚାହୁଁ ଗରମ ଖାଉ, ତାଜା ଖାଉ, ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଉ, ସୁଷମ ଖାଦ୍ୟ ଖାଉ, କିନ୍ତୁ ଖରାଦିନ ଅଧିକ ଗରମ ପାଇଁ ଖୁବ୍ କମ ସମୟ ଭିତରେ ସେଥିରେ ଜୀବାଣୁ ଗୁଡ଼ାକ ବଢ଼ିଯାଆନ୍ତି ଏବଂ ତାହା ବାସି କିମ୍ବା ଖଟା ହେଇଯାଏ। ତେଣୁ ଆମର ସାଧାରଣ ଭାବରେ କହିଲେ ବି ବାସି ଖାଦ୍ୟ ଖାଇବାକୁ କେହି କାହାକୁ ଉପଦେଶ ଦିଏନି, କିନ୍ତୁ ଖରାଦିନ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ମୁଖ୍ୟତଃ ମାଛ ମାଂସ ଜାତୀୟ ଖାଦ୍ୟ ଏବଂ କ୍ଷୀର ଏବଂ କ୍ଷୀରରେ ତିଆରି ହେଉଥିବା ବିଭିନ୍ନ ଦ୍ରବ୍ୟ, ଏଗୁଡ଼ାକ ଯଦି 2 ଘଣ୍ଟାରୁ ଅଧିକ ସମୟ ବାହାରେ ରହିଲା, ଫ୍ରିଜ୍ ବାହାରେ ସାଧାରଣ ତାପମାତ୍ରାରେ 35 ଡିଗ୍ରୀରୁ ଅଧିକା, ତାହେଲେ ସେଥିରେ ଘଣ୍ଟେ 2 ଘଣ୍ଟା ଭିତରେ ସେଥିରେ ଜୀବାଣୁ ପଶନ୍ତି ଏବଂ ତାକୁ ଖରାପ କରିଦିଅନ୍ତି, ଏବଂ ସେଇଟା ଖାଇଲା ପରେ ବେଳେବେଳେ ଆମେ ବିଭିନ୍ନ ଫୁଡ଼ ପଏଜନିଂରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଏହି କ୍ୟାଟେଗୋରିରେ ଦହି ମଧ୍ୟ ଆସିବ, ସାଧାରଣତଃ ମିଠା ଜାତୀୟ ଖାଦ୍ୟ କିମ୍ବା କାଲି ରାତିର ବଳିଥିବା ମାଛ ମାଂସ ଜାତୀୟ ଖାଦ୍ୟ, କିମ୍ବା
1: ଆଜ୍ଞା
0: ଦୁଇ ଦିନ ତଳେ ତିଆରି ହୋଇଥିବା କ୍ଷୀରି, ଏସବୁ ଖାଇଲେ ଫୁଡ଼୍ ପଏଜନିଂ ହେବାର ସମ୍ଭାବନା ଅଛି। ତେଣୁ ମୁଖ୍ୟତଃ ଯେଉଁ ଘରେ ଫ୍ରିଜ୍ ନାହିଁ, ବାହାରେ ରଖାହୋଇଥିବା ଖାଦ୍ୟକୁ 2 ଘଣ୍ଟାରୁ ଅଧିକା ଯଦି ରହିଲା, ତାକୁ ନ ଖାଇଲେ ଭଲ।
1: ଖରାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାନବାହନରେ ଯଦି ଆମେ ଯାଉ

0: ହେଉଛେ, ତାହେଲେ ଶିଶୁମାନଙ୍କ ପାଇଁ ଏ ସମୟରେ କି କି ସତର୍କତା ଅବଲମ୍ବନ କରିବା ଉଚିତ?
1: ସତର୍କତା ବଡ଼ମାନଙ୍କ ପାଇଁ ଯେଉଁଭଳି ଶିଶୁମାନଙ୍କ ଭଳି ସେଇ ସମାନ, କିନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ,
0: ସେମାନେ ଯେହେତୁ ନିଜେ କିଛି
1: ଯେହେତୁ ନିଜେ ସେମାନେ
0: କରିପାରିବେନି,
1: କିଛି କହିପାରିବେନି, ଶୋଷ ଲାଗିଲେ ବି ସେ ପାଣି ମାଗିପାରିବନି କିମ୍ବା ପାଣି ଜବରଦସ୍ତି ପିଇ ପାରିବନି, ମୁଣ୍ଡ ବୁଲେଇଲେ ବି ସେ କହିପାରିବନି, ମୁଣ୍ଡ ବଥେଇଲେ ବି ଛୁଆଟି କହିପାରିବନି, ତେଣୁ ଆପଣ ନିଜେ ସତର୍କ ହେବା ଦରକାର। ମୁଖ୍ୟତଃ ଆପଣ ବେଶୀ ଖରା ଟାଇମ୍ରେ ଯେମିତିକି 11ଟାରୁ 4ଟା 5ଟା ପର୍ଯ୍ୟନ୍ତ ଘରୁ ନ ବାହାରିଲେ ଭଲ, ଆପଣ ଯଦି ଯାଉଛନ୍ତି ତାହେଲେ ଆପଣ ଥଣ୍ଡା ଟାଇମ୍ରେ ଯାଆନ୍ତୁ, ଛୁଆମାନଙ୍କୁ ପୋଷାକରେ ଢାଙ୍କିକିରି ନେବାଟା ଭଲ, ଯେଉଁଠି ମଝି ମଝିରେ ଅଟକିକିରି ତାଙ୍କୁ ପାଣି ପିଇବା କିମ୍ବା କୌଣସି ପାନୀୟ ଜିନିଷ ସାଙ୍ଗରେ ନେଇକିରି ଖୁଆଇଲେ ଭଲ। ମଝି ମଝିରେ ଯାଇକିରି ଟିକେ ବାନ୍ତି ହେଲା ଛୁଆକୁ କିମ୍ବା ଦେହ ଗରମ ଲାଗିଲା କିମ୍ବା ଅସୁବିଧା ଲାଗିଲା ମାନେ ଆପଣ ଅଟକିଗଲେ ଭଲ, ତ ଏଇସବୁ ସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି।
0: ତାପମାତ୍ରା ସାଧାରଣତଃ ବଢ଼ିଲେ ଆମର ଏଠିକା ଅଞ୍ଚଳରେ ପ୍ରାୟ ଦେଖାଯାଏ ଅଂଶୁଘାତ, ଗୋଟେ ମାରାତ୍ମକ ରୋଗ। ତେବେ ଶିଶୁମାନଙ୍କୁ ଏଇ ଅଂଶୁଘାତ ହେବାର ସମ୍ଭାବନା ଅଛି କି? ଆଉ ଯଦି ଅଛି ତାହେଲେ ଆମେ କ'ଣ ସବୁ କରିବା ସେଥିପାଇଁ ତାଙ୍କୁ ରକ୍ଷା ପାଇବା ପାଇଁ?
1: ଏଥିରେ ମୁଖ୍ୟତଃ 2ଟା ଶ୍ରେଣୀର ଶିଶୁ ଆକ୍ରାନ୍ତ ହୁଅନ୍ତି। ପ୍ରଥମତଃ ଆମେ କହିଲେ ଜନ୍ମିତ ଶିଶୁ,
0: ଆଜ୍ଞା,
1: ଜନ୍ମିତ ଶିଶୁ 2 ଦିନ 3 ଦିନ 4 ଦିନର ଛୁଆ, ଆପଣ ଯଦି ପ୍ରଚଣ୍ଡ ଗରମ ହେଉଥିବା ଘରେ ଫ୍ୟାନ୍ ବନ୍ଦ କରିକିରି କୁଲର୍ ବନ୍ଦ କରିକିରି 2-3ଟା କନା ଢାଙ୍କିକିରି ତାକୁ ରଖିଲେ ରାତି ସାରା କିମ୍ବା ଦ୍ୱିପହର ସାରା, ତାହେଲେ ତାକୁ ସିଧାସଳଖ ଜ୍ୱର ହେବ ଏବଂ ଛୁଆଟି ଅଂଶୁଘାତରେ ସାମାନ୍ୟତମ ଆକ୍ରାନ୍ତ ହୋଇପାରେ। ଦ୍ୱିତୀୟତଃ ଟିକେ ବଡ଼ ଛୁଆ ଯେମିତିକି 10-12 ବର୍ଷର ଛୁଆ, ସେମାନେ ସାଧାରଣତଃ କଥା ମାନନ୍ତିନି, ଆପଣ ଦ୍ୱିପହରେ ସମସ୍ତେ ଘରେ ଶୋଇଥିବେ, ସେ ଯାଇକିରି ବାହାରେ କ୍ରିକେଟ୍ ଖେଳିବ, ଆଉ 2ଟାରୁ 4ଟା କ୍ରିକେଟ୍ ଖେଳି ଆସିକିରି ଘରେ ପହଞ୍ଚିବ, ଘରେ ପହଞ୍ଚିଲା ପରେ କହିବ ମୁଣ୍ଡ ବଥଉଛି କିମ୍ବା ବାନ୍ତି ହେବ, ଆଉ ସାଙ୍ଗେ ସାଙ୍ଗେ ତାର ଦେହର ତାପମାତ୍ରା ବଢ଼ିଯିବ, ମୁଣ୍ଡ ବୁଲେଇବ ଏବଂ ବେହୋସ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଏହି ପରିସ୍ଥିତିରେ ତାକୁ
0: ତାହେଲେ ଏଇଟା ଅଂଶୁଘାତର ଲକ୍ଷଣ।
1: ଅଂଶୁଘାତର ଲକ୍ଷଣ, ଅଂଶୁଘାତ ହେଲା ମାତ୍ରକେ ଆପଣଙ୍କର ମୁଣ୍ଡ ଠିକ୍ କାମ କରିବନି, ବଡି ବା ଦେହର ତାପମାତ୍ରା ବଢ଼ିବାରେ ଲାଗିବ, ପୋଛାପୋଛି କଲେ ବି କମିବନି ଏବଂ ଆପଣଙ୍କର ଚାଲାବୁଲା କରିପାରିବେନି, ଉଠିକି ବସିପାରିବେନି, ଅତ୍ୟନ୍ତ ଦୁର୍ବଳ ଲାଗିବ। ଏଇ ଲକ୍ଷଣ ହେଲେ ବଡ଼ ଛୁଆ ତ ଆପଣଙ୍କୁ କମ୍ପ୍ଲେନ୍ କରିବ,
0: ଆଜ୍ଞା,
1: କିନ୍ତୁ ଛୋଟ ଛୁଆ କିଛି କମ୍ପ୍ଲେନ୍ କିମ୍ବା ନ
0: କିଛି
1: କରିବାରୁ
0: କହିପାରିବେନି,
1: ତାର ଲକ୍ଷଣଟା ଆପଣ ଜାଣୁ ଜାଣୁ ଡେରି ହେଇଯିବ ଏବଂ ବିପଦରେ ପଡ଼ିବାର ସମ୍ଭାବନା ଅଛି।
0: ଆମେ ଯଦି କିଛି ସେମିତି ଲକ୍ଷଣ ଦେଖାଯାଏ ତାଙ୍କ ଦେହରେ ତାହେଲେ ସାଙ୍ଗେ ସାଙ୍ଗେ
1: ସାଙ୍ଗେ ସାଙ୍ଗେ ପ୍ରାଥମିକ ଚିକିତ୍ସା ଆରମ୍ଭ କରିବେ। ପ୍ରାଥମିକ ଚିକିତ୍ସା ହେଲା ଆପଣ ତାକୁ ଗରମ ଜାଗାରୁ ଥଣ୍ଡା ଜାଗାକୁ ନିଅନ୍ତୁ, ଛାଇରେ ରଖନ୍ତୁ, ଘରେ ରଖନ୍ତୁ, ପଙ୍ଖା ଅନ୍ କରନ୍ତୁ, କୁଲର୍ ଏସି ଯାହା ଅଛି ଅନ୍ କରନ୍ତୁ, ପୁରା ଦେହରୁ ତାର କନା ହଟେଇ ଦିଅନ୍ତୁ, ତାକୁ ଓଦା କନାରେ ସାଧାରଣତଃ ଭିଜେଇକିରି ତାକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ପୋଛନ୍ତୁ, ମୁଣ୍ଡ ଉପରେ ଆପଣ ଥଣ୍ଡା କନା ଦିଅନ୍ତୁ ଏବଂ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ, ଆଉ ଯଦି ଚେତା ଏପଟ ସେପଟ ହେଲା ସାଙ୍ଗେ ସାଙ୍ଗେ ଡାକ୍ତରଖାନାରେ ପହଞ୍ଚାନ୍ତୁ। ଏଇଟା ହେଲା ଅଂଶୁଘାତର ସାଧାରଣ ପ୍ରାଥମିକ ଚିକିତ୍ସା।
0: ଆମେ ସାଧାରଣତଃ ଏହି ସମୟରେ କାକୁଡ଼ି, ଆମ୍ବ ଇତ୍ୟାଦି ଯେଉଁଟା ଜଳୀୟ ଅଂଶ ବେଶୀ ଥିବ ସେହି ପ୍ରକାର ଖାଦ୍ୟ ବା ଫଳ ଖାଉ। ଶିଶୁମାନଙ୍କୁ ଏହିସବୁ ଦେବାରେ କିଛି କ୍ଷତି ଅଛି କି?
1: କିଛି କ୍ଷତି ନାହିଁ, ସାଧାରଣତଃ ଆମେ କାକୁଡ଼ି ପାନୀୟ ଅଂଶ ଜଳ ଅଂଶ ବେଶୀ ଥାଏ, ତାହା ଖାଇଲେ ଭଲ। ଦ୍ୱିତୀୟତଃ ଆପଣ ତରଭୁଜ ଗୋଟେ ଭଲ ଖାଦ୍ୟ, ଯେଉଁଟା ବି ମଧ୍ୟ ଖାଇପାରିବ, କିନ୍ତୁ ସବୁ ଧୋଇକରି ଭଲ କରି ଘରେ କାଟିକି ଦେବା କଥା, ଆଉ ଆମ୍ବ ମଧ୍ୟ ଗୋଟେ ବହୁତ ଉତ୍ତମ ଖାଦ୍ୟ। ଏଇସବୁ 3 ଜିନିଷ
0: ସେସବୁ ଦେଲେ ଶିଶୁମାନଙ୍କୁ କିଛି କ୍ଷତି
1: ଶିଶୁମାନଙ୍କ
0: ହେବ?
1: ପାଇଁ ଭଲ, ବହୁତ ଭଲ, କିନ୍ତୁ ଆପଣ ଦୋକାନକୁ ଯାଇକରି ଫ୍ରୁଟ୍ ଜୁସ୍ ବନେଇକରି ଦେଲେ ଭଲ ନାହିଁ, କାହିଁକି ସେ ଫ୍ରୁଟ୍ ଜୁସ୍ ତିଆରି କରୁଥିବା ମେସିନ୍ କିମ୍ବା ତାର ହାତ କିମ୍ବା ସେଥିରେ ବ୍ୟବହାର ହେଉଥିବା ଯନ୍ତ୍ରପାତିର ସଫା ସୁତୁରା କିମ୍ବା ପାଣିର କିଛି ଗ୍ୟାରେଣ୍ଟି ନାହିଁ, ସେଥିପାଇଁ ଆପଣ ଘରେ ତାଜା ଫଳ ଆଣିକରି ଆପଣ ତାକୁ ଖାଇବାକୁ ଦେଲେ ବହୁତ ଭଲ।
0: ତେବେ ଆଜିର ଆଲୋଚନାରୁ ଆମର ଗୃହିଣୀ ଭଉଣୀମାନେ ନିଶ୍ଚିତ ଭାବରେ ଶିଶୁମାନଙ୍କୁ କେମିତି ଖରାଦିନରେ ତାଙ୍କର ଯତ୍ନ ନେବେ, ତାଙ୍କର ଅନେକ ଶିଶୁ ଯେଉଁମାନେ କହିପାରୁନାହାନ୍ତି ମାନେ ଛୋଟ ଅତି ଛୋଟ ଶିଶୁ, ସେମାନଙ୍କର ଶାରୀରିକ ଲକ୍ଷଣ ଦେଖି ସେ ଅନୁସାରେ ତାଙ୍କର ସତର୍କତା ଅବଲମ୍ବନ କରିବେ ଆଉ ତାଙ୍କର ଯତ୍ନ ନେବେ। ବହୁତ ଧନ୍ୟବାଦ ଆପଣଙ୍କୁ ଏ ବିଷୟରେ ଅନେକ ଆମର ଶ୍ରୋତା ଭଉଣୀମାନଙ୍କୁ କହିଥିବାରୁ ନମସ୍କାର।
1: ଧନ୍ୟବାଦ ମାମାନେ।
2: ଶୁଣିଲି ଖରାଦିନରେ ଶିଶୁମାନଙ୍କ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ପ୍ରତିକାର ବିଷୟରେ ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ସହିତ ସାକ୍ଷାତକାର ଭିତ୍ତିକ ଆଲୋଚନା। ତାଙ୍କୁ ସାକ୍ଷାତ କଲେ ପ୍ରତିଭାରାଣୀ ପଣ୍ଡା। ଆମେ ଆଶା କରୁଛୁ ଆମର ଶ୍ରୋତା ଭଉଣୀମାନେ ଏହି ଆଲୋଚନାରୁ ଖରାଦିନରେ ଶିଶୁମାନଙ୍କର କିପରି ଯତ୍ନ ନେବେ, ସଚେତନ ହୋଇ କିପରି ନିଜର କର୍ତ୍ତବ୍ୟ କରିବେ ସେ ବିଷୟରେ ନିଶ୍ଚିତ ଜାଣିବେ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଉଲ୍କା କଥାଚିତ୍ରରୁ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଗୀତଟିଏ। ଗୀତ ରଚନା ସଚି ମହାନ୍ତି, ସଙ୍ଗୀତ ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି।

ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମକୁ ଏଇଠି ରଖିବା। ବିଦାୟ ଦିଅନ୍ତୁ ଆଜିର ଉପସ୍ଥାପିକା ସଙ୍ଗୀତା ସାହୁକୁ। ନମସ୍କାର।

ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ତାପରେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ଶୁଣିବେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।

ਬਾਣੀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ଭାରତର ସଭ୍ୟତା ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର କହିଲେ ପ୍ରଧାନମନ୍ତ୍ରୀ ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ 1951 ମସିହାରେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଭାରତର ସଭ୍ୟତା ଶକ୍ତି ଏବଂ ସ୍ଥିରତାର ପ୍ରତୀକ ବାରମ୍ଭାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ୍ ହୋଇଛନ୍ତି ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ୍ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଟ୍ରମ୍ପ୍ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ

0: କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋହାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଂକଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରଡକାଷ୍ଟର ହେବା କେ ନାତେ ଯୋ ଇସ୍ ତରହ କା କାର୍ଯ୍ୟକ୍ରମ ହମ୍ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ଇସ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନ୍ର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ୍ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ, ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠୀଗତ ଯୋଗଦାନ ଉପରେ ଦୃଢ଼ ଧ୍ୟାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଉନ୍ନତି ଆଣିବା, ଉଚ୍ଚସ୍ତରୀୟ ସୁବିଧା ଉପରେ ବୋଝ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏକ ତାଲିମପ୍ରାପ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଆବଶ୍ୟକ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। विधायक दल नेता निर्वाचन नहीं पश्चिम

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.inରେ ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବାବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରେଲିଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ପ୍ୟାର କା ପଞ୍ଚନାମା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ସୁରଜ ଜଗନ, ଗୀତ ରଚନା ଲଭ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ହିତେଶ ସୋନିକ।

ଶିଶୁ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

0: सारी उम्र हम मर मर के जी लिए, एक पल तो अब हमें जीने दो, जीने दो।
1: କାର୍ଯ୍ୟକ୍ରମରେ ଏଥର ଥ୍ରୀ ଇଡିଏଟ୍ସ କଥାଚିତ୍ରରୁ ସୋନୁ ନିଗମ ଏବଂ ସୁରଜ ଜଗନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସୋନନ୍ଦ କିର୍କିରେ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତାନୁ ମୈତ୍ର।

କାର୍ଯ୍ୟକ୍ରମ ଶେଷରେ ଟସ୍ କଥାଚିତ୍ରରୁ ସୁରଜ ଜଗନ ଏବଂ ସୁନୈନା ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କୁମାର ସିଦ୍ଧାର୍ଥ ଏବଂ ସୁହାସ, ସଙ୍ଗୀତ ନିର୍ଦ୍ଦେଶନା ସିଦ୍ଧାର୍ଥ ଏବଂ ସୁହାସ।

ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଯୋଗେ ଶୁଣିପାରିବେ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ମକ୍କା ପୁ ପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତାରିନ୍ ଏମ୍ହେ ଜୁହାର ନାମ ଅନେକ କାର୍ଯ୍ୟକ୍ରମ ଗୁଠି ରେକର୍ଡିଂ କାମଚକାତିନ ଆରୁ ଆଦାଦ ପ୍ରଚାର ପ୍ରସାଦିନ ମାଞ୍ଜାଦିନ ଯେତେ ନାମ ମେନାଲ ଦାତ ଆରୁ ଭିନ୍ ଭିନ୍ କଥା ଗୁଠିନ୍ ମେନାଲ ଦାତ ହେଲେ ନାମେ ଆଲାର ନାମେ ଯେନ୍ ବୋହଣୀ ଗୁଠିଆ ରାତନା ରାବଡ଼ାର ଏକାନେ କିରି ରାଲନାର ଏକାନେ ତମେ ପରିବାର ଚାଲରାଲି ତମେ ଏନ୍ଦିର କର୍ତ୍ତବ୍ୟ ଥିଲି ପରିବାର ଗେ ଲାଗାନ ହୁ କଥାନ୍ ଟିକେ ମେନା ଲାଗେ ଲାଗାନ ଇନ୍ନା ଯୋଡ଼ି ବୋହଣୀ ଘାରାତନାର ତା ନାମ ତମେ ସ୍ତି ମେନତ ତମେ ପରିଚୟ ବନାରୁ ତମେ କଥା ବନିବି ମେନତ ତା ଇସାନ ଷ୍ଟୁଡ଼ିଓ ନୁ ତାମାନ ସ୍ୱାଗତ ନାନଲଦାମ ଜୁହାର ହେଲେ ନିମେ ପରିଚୟ ଗୁଠି ନିମ୍ କର୍ତ୍ତୁର ତୁଚିଆ ନିମେ ଏନ୍ଦିର ନାମେ ଏକାସ୍ତା ନିମେ ପାଦା ଆରୁ ଏକା ଜିଲ୍ଲାନ୍ତର ଯେ
1: ଏଘା ନାମେ ମଞ୍ଚା ସୁମିତ୍ରା ମାଝି ଏଘା ପାଡ଼ାଘି ନାମେ ମଞ୍ଚା ସୋନା ଖାନ କୁଟୁନିଆ ବିରସାପଡ଼ା ଜିଲ୍ଲା ମଞ୍ଚା ସୁନ୍ଦରଗଡ଼ ବ୍ଲକ ମଞ୍ଚା ରାଜଗାଙ୍ଗପୁର
0: ଆଚ୍ଛା
2: ଏଘା ନାମେ ଧନମତୀ କୁଜୁର ପାଡ଼ାଘି ନାମେ ମଞ୍ଚା ସୋନା ଖାନ ବିରସାପଡ଼ା କୁଟୁନିଆ
0: ବହୁତ
2: ବର୍ଷ ମଞ୍ଜାକରା ନାତି ପୁତି ଏରିଆନିନ୍ ଯୋଡ଼େ ଅଣ୍ଡା କହା ହାଦୁସିନ ବାଟିଆ ଚା ଆନ୍ ବେଞ୍ଜିଆନ୍ ନାତି ମୁଣ୍ଟା ଥିଲା ଆରୁ ଯୋଡ଼େ ହାଦୁ ବଚର ତ ତମେ ମୁନ୍ ମଜୁରତି ଇନ୍ଦା ନେଲା ତା ହାଲଦାର ତମେ ମୁନ୍ ମଜୁରତି ଆର୍ ପପାଲି ମଞ୍ଚାରେ ରାବଡ଼ାର ଘି ନାତି ପୁତି ଏରିଆନି ହେଲେ ଆରୁ ଯୋଡ଼େ ହାଦୁଆ ଥିଲା ନାଲ୍କୁ ବୁତା ପାଇରି ବିଦ୍ୟା ହେଲେ ଉସ୍କା ରୋର ଚାଲି ଟିକେ ରୋର ଖୁଡ଼ିଦରା ଟିକେ ରୋର ନୁଡ଼ା ଘାସା କାମର ମାଣ୍ଡି ଆଢ଼ା କାମର ଆମୁ କାଞ୍ଜିଅନ ରୋର ଆରୁ ଆଲ୍ ହାଦୁ ସେ ନିଦାଓନା ମୁହା ବୟ ନାଲ୍କୁ ବୁତା ତାଇଓ ଇଆଲି ହି ନାଲ୍କୁ ବୁତା କହି ହାଦୁ ବତର ଘି ମାଣ୍ଡି ଆଡ଼ା ଚୟାର କାଲା ଆପଣ ଆପଣ ନାଲ୍କୁ ବୁତା ଏସ୍କେ ଥାଲି ଆନେ ନାନୋ ତାର ଅନ
0: ଯେ ଅଣ୍ଟା କଥା ତେଙ୍କାର ଯେ ରନ୍ଧା ବୁଢ଼ା କାମି କରି ଯେତେ ରିଗେ ଅନା ମୁହା କି ଚିଅର ବୁଲିକିରି ହେଲେ ମଣ୍ଡି ବିତତ କାଢ଼ା ଲାଦ ଥାଲି ତା ଆପଣ କିଛି ଅଛି ଆଇକା ମଲା ହଁ ହେଲେ ନି ମେକାନେ ଗେସ୍ତି କାମଦାର କା କାଙ୍କୁ ଅନ୍ଦରଦା
2: କାଙ୍କୁ କୁମଦାମ ଆର କାଙ୍କୁ ବିତା ଦାମ
0: ଆଚ୍ଛା ଯେ ନିମେ ହୁଆ ଆତଲି ବେଲ ହରବୁ ଆତଲି
2: ହଁ ରାଇ ହରବୁ
0: ହଁ
2: ହଁ ରାଇ
0: ହେଲେ କାନେ କାନେ କାଦାର ଏକ ଦିନ ଦିନ ମନ୍ନୁ ଗୁଠି ଆତଲି
2: ପିରି ଆତଲି ମକ୍କା ଆତଲି ଦୁଧମା ମନ୍ନୁ ଆତଲି ସଫା ମନ୍ନୁ ଆତଲି ମା ଦିଦି ଆତଲି ଯେତେ ଏକା ମୋ ଲଗେ ଆଦିନ ଛବଦାମ ଆରୁ ହି ଦାମ ଏ ପୁଚକର ଦାମ କୁମ ଦାମ ବର ଦାମ ଆଦ ହାଇଆ ହାଲେ ଆଙ୍ଗିନ ମଣ୍ଡି ଆଢ଼ା କାମ ଦାମ
0: ହଁ ଯେ ଉଦାନ ନିମ ହେନା କାଙ୍କୁ ଅନ୍ଦର ଦରକାର ଫେର ହାଇକା ବନ ଅନ୍ଦର ଦରକାର ଯେତେ ଛବଦାର ଚିଦାର ହନେ
2: ହେନା କାମଲେ ହେ ଆନି ହାଇକା କାମଲେ ହାଇକା ନଦର ଦାମ ଆର ମା ହାକ କାମଲେ ହେନା ନି ଛବଦାମ ଆର ଅନ୍ଦର ଦାମ
0: ଯେ ଫରେଷ୍ଟର ଉଠିର ମାଲକାରି ନ ଧାର ମା ଧାର ନରକା
2: ମାର ଧାର କହି ନୁହରେ ନୁହରେ ବର ଦାମ
0: ହଁ ଆଚ୍ଛା ତେଙ୍ଗାଲ ନାର ଯେ ଗୁଠି ଇ ଯଦି ହାରବୁର ହଲେ ନାମେ ଭଲ ମାନ ଆରୁ ଧୁକା ଚିଅ ହିଚି ପୁପୁଇଅ ବୋଲିକିରି ବାହାନାର ଇ ହାରବୁ ବନାମା ସାଫା କାମା ବୋଲିକିରି ବାହାନାର ତା ହୁବ ଦେଖା ନେତୁ
2: ବାହାନାର ଯେ ଆଲାର ତା ଦିନ ପରନ ପରନ ବନ ମା ଇ ଆଲନାର ମା ବୁଝରା ଆଲନାର ଆ ଜଙ୍ଗଲ ଝାରା ଅଛନ୍ ଏନ୍ଦେର କାମ ଚାଲେ ଗୁଚା ଛପ ଅନୁରୋଧ ବାହାନାର ଆରୁ ମୋରୁ କାଲାରୁ ମୋରୁ କାମେଙ୍ଗେର ଦିନ ଛପାରୁ
0: ଇ ଭଉଣୀ ଗାରେ କେନ୍ତା କାନାର ନିମି କାଦାର କାଏ
2: କାଦାମ
0: କାଙ୍କୁ ବି ଦର କା ନିମ ଦୁସରା ଏନ୍ଦିରତି ମାନେ ରନ୍ଧା ବଢ଼ା ନନ୍ଦର
1: ମା ହି ନେ କାଙ୍କୁ କି ଚୁଲ୍ହା ରହି ଯେ ହାଇକା ଉଠନ ବେଦ ବେଦ ଅନ୍ଦର ଦାମ

0: ଚେପ ପୁପୁଇ ହାନି ହେସୁ ଚାଷବାସ ମାନ ଆରୁ ମୁରଡ଼ିମା ମାନ ହାଲୁ ଗୋଟାନେ ହେସୁ ବାନେ ମାନ ହେଲେ ବାକି ଯୋଡ଼େ ଫସଲ ହାକମ ହେଲାଙ୍ଗାନ ହାଦୁ ବଚାର ବାନା କରି ଅନ୍ତମ ମହତମ ବୋଲି
1: ହାଇ
0: କରା
1: ହାଇ
0: ଜଙ୍ଗଲ ବନ କାଟେ ବାଛା ବଦମ ହାଇକା ଉଠିନ ଖାତର କେର ହେଲା ମୋର ଦାମ
1: ଠିକ୍ ଠିକ୍ ଠିକ୍ ଇ ଚାଷ ବାସ ବାଦ ଯେ ନିମେ ତାରା ଏନ୍ଦିର ଏନ୍ଦିର ଚାଷ କାମ ତାରା ଏନ୍ଦିର ଏନ୍ଦିର ହେସୁ ଗୁଟି ଚାଷ ମାନାଲି
0: ଏ ମାତ୍ରା ଆଗଲି ତା ତା ପାଚ ପଚକିର ତା ଲାଲ ହେସୁ ବୋଲେ ଆର ଆରୁ ଗୋଡ଼ା ହେସୁ ବୋଲେ ଆର ହୁଡ଼ା ଗଠିନ ଚାଷ କାମାଲ ଦାମ
1: ହେଲେ ଚାଷ କାମକୁ ତାନେ ବୁଣି ଗୁଠିଆର ଯେତେ ଲଟା ପେସ୍କା କାଦାର ଫେର ୟା ଏନ୍ଦିର କା ପଢ଼ା ଇଦା ବି କାଲନାର ନିମେ ତାରା ବି ହନେ କାମାଲନାର କା ଟ୍ରାକ୍ଟର ତି ହାନି କାମନାର କା ଇ ଯେନ୍ ଆମେ ଗହଲା ଆତିଲି ଯେ ହୁନୁ କାମନାର ଚାଷ
0: ଆକୁ ଆଗଲିନ ତ ପୁରୁଖା ତ ହଲେ ହଲେ ଗହଲା ଇଆଲେ ଆର ଗହଲା ତି ଚାଷ ନାନାଲେ ଆର ଆକୁ ତା ଆଲାର ଯେତେର ଟ୍ରାକ୍ଟର ତି ଚତର ନାନାରୁ ଇତାରୁ ପଢ଼ାଇ ଦାମାର ଘାସ ଦାମାର
1: ଆଉ ନିମ୍ ତ ତେଙ୍କର ନିମ୍ ହି ହାରବୁ କାଦାର ହାରବୁ ତି ଯାହା ଗୁଠି ନାମେ ଆକରି ଖିଚଡ଼ି ଆକରି କା ଅଂସା ଆକରି ଅଡ଼ସ୍କୋ ଏଗୁଡ଼ା ଗୁଠି ବି ନିମେ ମାନି କେ ହଉ ନିମେ ହାରବୁ ତାରା
0: ହଁ ମାନି ବଡ଼କା ଅଂସା ବାନାର ଭରଣ୍ଡ ଅଂସା ବାନାର ଚେଲାରି ଅଂସା ବାନାର ହୁଡ଼ାନି ହାକ୍କାମ ହେଲେ ଅନ୍ଦର ଦାମ ରୁ ମହ ଦାମ
1: ହଁ ଆରେ ହାରବୁ ଦି ଏନ୍ଦିର ଏନ୍ଦିର ଫାଡ଼ୁ ଗୁଠି ନିମା ହାକରି ନିମେ ହାରବୁ ନୁ
0: ତେଲା କିଟି ଆଉ ଫଲମୂଲ ବନାଗେନ ହାରଡ଼ା ବାହାଡ଼ା
1: ହଁ ହେ ଯେତେ ଦାତିଲି
0: ହଁ
1: ମାନେ ହଁ
0: ଯେତେ
1: ହଁ
0: ଦେଲେ
1: ହଁ
0: ହେନା
1: ମାଦି ମନୁ ରାଇ କାମଲା ନି ଫେତରା ମାଦି ମନୁ
0: ମାଦି
1: ପଡ଼େ ତ
0: ମନୁ
1: ଭଲ
0: ରାଇ
1: ହଁ
0: ମାଦି ମନୁ ରାଇ
1: ହଁ ମାଦି ବି ପେସଦାର
0: ହଁ
1: ଆଚ୍ଛା ଇଦା ତା ନୀତି ଦିନିଆ କଥା ତେଙ୍କ ନାମେ ହାରବୁ ସାଙ୍ଗେ ନାମେ ଯେନ୍ତା ସମ୍ପର୍କ ଆତିଲି
0: ହଁ
1: ହେଲେ ପାଡ଼ା ପାଟକିନ ଗୁଠି ନି ମେକାନେ କରି ମିଶ୍ର କାରଦାର ଦାତଲ ଦାର ଯେତେର ଗାନେ
0: ଏମ୍
1: ହଁ ହଁ
0: ପାଡ଼ାନୁ
1: ହଇ
0: ପାଣାନୁ ଯେତେର କାନେ ମିଶ୍ର କାମରୁ ମିଲିମିଶି ନାଲଖନନ୍ଦ ଦାମ ମିଲିମିଶି ଚାଲର ଦାମ ମିଲିମିଶି ଏକିନସାନ ବେଞ୍ଜା କାଜନୁ ବରଣ ଚିଚାର ହେଲେ ସାଙ୍ଗେନ ମେହାନେ ଖର ଦାମରୁ ପାହି ଏତା କାଦା ଆରୁ ଗାନା ବଜାନ ମଞ୍ଚା ହେଲେ ନାଲ ଦାମ ହିଁ ସାଙ୍ଗେ
1: ନାଇଁ ଯାଇ ଯେ ନିମ୍ ତେଙ୍କର ଯେ ଯେନ୍ ପାହି ଏତା କାଦମ ବୁଲିକିରି ନେଖିସାନ ଯଦି ବେଞ୍ଜା ମଞ୍ଚା ଏକା କୁ କାଗେ ବେଞ୍ଜା ମଞ୍ଚା କୁ କୁ ସେଲେ ନାମେ ଇ କୁଣାର ଗୁଠି ଇନ୍ଦିର ଇନ୍ଦିର ଚିନାର ତାମା ଇନ୍ଦିର ଇନ୍ଦିର ଚିଦାର ଇନ୍ଦିର ଇନ୍ଦିର ପାହି ଏତେ ଦାର ହେଲେ ଇନ୍ଦିର ଇନ୍ଦିର ହଦାର ନି
0: ତିହାଲ ଆଡ଼କ ହଦାମ ଆର୍ ନୁ ଆଢ଼ା ଟିକେ ହଦାମ ଆଲୁ ଚାହି ଏନ୍ଦ୍ରିନ ବିଲାତି ଯାହା ବି ଜୁଟରା ହେଲେ ଆଦାନ ହଦାମ ଆରୁ ଆଗ କୋଷ କେ ଚାହି କୁକା ଗଲେ ଏନ୍ଦ୍ରିନ ଟା ସାମାନ ହେନ୍ଦ ଦାମର ହଦାମ
1: ହେଲେ ଇନେ ବି ବାନାର କାଜେ ଆମେ ନନିକେ ବେଞ୍ଜାମା ଲିନି ବିଧାନ ଟା ଚିଅର ବୁଲିକିରି ହନେ ଏକଲା ବାରି ତେଙ୍ଗନାର ହନେ
0: ତେଙ୍ଗନାର ହି
1: ହଁ ହଁ
0: ଚିଅର ଏନେ ସାମାନ ବାଛକୁ ଚି ଦାମର ମଲା ହେଲେ ନିଜର ଛାତି ଚି ଦାମ
1: ନା ନିଜର ଯାହା ସୁବିଧା
0: ହଁ
1: ହେଲେ ଇ ଯେନ୍ ଚିନା ହନା ତୁନଟା ରାଇ ଯେ ତେଙ୍ଗନାର ଗୁଠି ଗଲାର ଯେ ଚିନା ହନା ବଦନଟା ଯୌତୁକ ଚିଆଲନାର ଅର୍ଥାତ୍ ଭଲ ମାନଲି ଆର ଅଧାର ଯୌତୁକ ଡିମାଣ୍ଡ କାମନାର ବୁଲି ଘୁରି ତେଙ୍ଗାଲନାର ଆମେ କୁଣା ସମ୍ପ୍ରଦାୟ ନୁ ହନେ ରାଚା କାଇ ନିମ ଯେତେବେଳେ ବେଜରକାର ବାକେ ହନେ କିଛି ଯୌତୁକ ଅଚକା ଚିକାର କା ତେଙ୍କା ଚାରତାମ ନିଆଁଲେ ହନେ କିଛି ଭାଇ
0: ମଲ୍ଲା ଏ ମଲ୍ଲା ନିନାର ମଲ୍ଲା ହି
1: ହଁ
0: ବେଦୁମ
1: ହଁ ଯେତକି ଯାହାର ଯେତକି ଶକ୍ତି ରାଚା ହେତକି ଚିଆଲେ
0: ଚାର
1: ନିମ୍ ତ ଫିର୍ ବେଞ୍ଜରକାର ଆଉ ଆକମ ହୁସା ନତଲା ନିମେ ନିମେ ଛୋଟେ ବା କେନ୍ତା କଥା ତ ମନେ ଖାତିରି ନିମେ ପଦ୍ଦାନ୍ତ କଥା
2: ମାରୁ ଖାତର
1: ବର ପାଇନ୍ତା
2: ହଁ ଖାତରି
1: ହଁ
2: ମାନେ ଛୋଟେ ବାକେ ଏସକେ ରାଜ କାମ ଏସକେ କୁଦାଲ କାମ ସାଙ୍ଗେ ସାଥି ନୁ ଆବଡ଼ାନ ହିତୁଆ ଖାତରି ମନେ ଖାତରି ଯେ ହୁଦାରୁ ଶାଶ ଶ୍ୱଶୁର ଆଡ଼ ପାନ କିରୋ କାହିଁ ବୁଙ୍ଗା କେରା ଏକା ଘଣ୍ଟା ମହକାରା ଚାତ କୋ ଟାଇମ ଗେ ଚାଲରାଲ କାମ ସାଙ୍ଗେ ସାଙ୍ଗେ ଏକାତରା ହେଲେ କାଲ କାମ ହେଲେ କାଲ କାମ ବିଡ଼ିଓ କୁନା ନିବା ଲାଲ କାମ ଆରୁ ବିଜି ନା ନିବା ଲାଲ କାମ
1: ଠିକ ଠିକ ଠିକ ହେଲେ ନିମ ହୁ ବକେ ନିମ ପାଠ ସାଠ ପଢାଲ କର କାମଲା ହୁ ବକେ ନିହେତର ରାଚା କାମଲା
2: ପାଠ ପଢାଲ ୟାର ଯେ ହୁଙ୍ଗେ ନେନେ କୁଲି ମାଲା ପାଢୁ ରେ ଏ ମା ବସ୍ତା ମାଲା ହି ପାଡ଼ତୁସ ହେଲେ ଆଗଲି ସ୍କୁଲିଆରେ ନାଡ଼ପା ମେହା ବଦଲ ୟାର ମାଷ୍ଟର ଜମା ହଁ ହେଲେ ଏମ୍ବାସ ବାତା ଯେ ମାଷ୍ଟର ଏମ୍ହା ପାଡ଼ାନ୍ତା ବୋରପାନ୍ତା ତେଲି ମାଷ୍ଟରଟା ପାଡ଼ତା ଲିଆ ହେଲେ ଆସ ବାଚା ଯେ ଏମ୍ହା ବୁଆସ କିନ ଆମେ ଫଗୁଆ ଲକଡ଼ା ହେଲେ ଆଗେ ଆସ ବାଚା ଯେ ନେ ହଉ ଫଗୁଆ ଲକଡ଼ା ତୁମର ଝିକେ ସ୍କୁଲ ଦେବ କି ବାଚାସ ବାକି ନାଇଁ ନି ହୋ ମୋର ଝି ତ ବୋଲ ଚରୁଛେ କାହିଁ ସ୍କୁଲ ଯିବା ବାଚା ସାର ଏମ୍ହା ବୁଆ ସେମାନ ମାଲା ପାଡ଼ତୁ ଏମା ଦାଦା ସିନ ଖାଲି ପାଡ଼ତା ସାର ଏମାନ ଓ ୟୁ ଏଡ଼ା ହାପ୍ତା ଲିଆ ପାଳନ ତ ଏଡ଼ା ସଟାଲେ ଆର ଆରୁ ଆଗେ ତ ଟାଇମ ନୁ ହେନ୍ତା ଏଡ଼ାକେ ପାଞ୍ଚ ସେର ଓ ଏପଟେ କେ ଦଶ ସେର ଚାଲେ ଆର ହେଲେ ଆପଣ ଆଗେ ତ କିଡ଼ା କାଙ୍ଗାଲେ ଆଗେ କିଡ଼ା କାଙ୍ଗାଲ ବାକେ ନାଗେନ ଆପଣ ଦଶ ପଟ ଓ ହାପ କୁ ନାଗେନ୍ତା ଦଶ ସେର ନୁ ମାନାଲି

0: ಯೋ ಮನೋ
1: ಮತ್ತೆ ಹಾಲಿ ಉಂಟ ಬರಾಲಿ
0: ಬರಾಲಿ ಹಾಲಿ ಅದೇನು ಎಮ್ಮ ಬುವ ಸಂಗೆ ಸ್ಕೂಲ್ ಮಾ ಪಡ್ತಾ ಸರ್ ಮಲ್ಲ ಪಡನ ಮುನ್ನೇನ್
1: ಮಲ್ಲಿ ಪಡ್ಚಕಾರ ಅವ್ನೆ
0: ಪರ್ತಾಚ್ ಕಾಲೆ ಕೊಂಡು ಪಡ್ತಾಚ್ ಕರ ಅವ್ನೆ ಮಾ ಪಡ್ತಾ ಚರ ಮಾ ಪಡ್ಚ
1: ಕಾಲೆ ನಿಮೆ ನಿಮೆ ಜನ ಹದ್ದು ಬಚ್ಚರ ಅತನ ನಿಮ್ ಪಡ್ತಾಚ್ ಕರ ಕ ಮಲ್ಲ
0: ಪಡ್ತಾಚ್ ಕಂ
1: ಯೋ ಯೋ ಪಡ್ಚಾರೆ ಕನೆ ಕನೆ ನಿಂತ ನತ ನತ ನಿ ಹೇಳ ಕರಿ
0: ಹಾ ಕುಕಾ ಹದ್ದರೆ ಕರೆ ಕರ
1: ನಿಮೆ ಯೋಟಾ ಹದ್ದು ಬಚ್ಚು ಕಿ
0: ಎಮಾ ಕುಕಾ ಹದ್ದು ಮುಂಟಾ ಕುಕ್ಕ ಹದ್ದು ಜೋಡೆ ಅಲ್ಲೇ ಉಂಟ ಹದ್ದು ಛೋಕಲ ಪಡ್ಚಾದ ಅದು ಉಂಟ ಹದ್ದು ಕಲರ್ ಕಟ್ ಕಲರ್ ಪಡ್ಚಾದಾರು ಅದು ಅರು ಉಂಟ ಹದ್ದು ದಕ್ಕೊಂಡು ಅದು ಮೆಟ್ರಿಕ್ ಲೆಕ್ಚ ಕಿಚಿ ಅರು ಕುಕ್ಕ ಹದ್ದು ಉಂಟ ಪ್ಲಸ್ ಟು ಕಮ್ಚಾಸ್ ಅರು ಉಂಟ ಬಡ್ಕ ಬೋಸ್ ಮೆಟ್ರಿಕ್ ಉರುಖಾಸ ಹ್ಞೂ ಪಡ್ತಾಚ್ ಕಮ್
1: ಪಡ್ತಾ
0: କୁହା କୁକସ୍କେ ମୁଣ୍ଟା କୁକାଏ ଆରୁ ମାଧେଲା ସିନ୍ତା ଆର୍ କାମ ବେଞ୍ଜା ମାଧେଲି ହାଦୁ କୁକା ହାଦୁକେ ବାବୁ ଅଣ୍ଟା ହାଇ ଅଣ୍ଟା ଆନ୍ତି ଆର୍ ଅଣ୍ଟା ସାନ୍ ମାଧେଲିକେ ବାବୁ ସଣ୍ଟା ହାଇ ଅଣ୍ଟାର ମୁଣ୍ଟା ଆରୁ ଯୋଡ଼େ ଆର୍ ଅଣ୍ଟା ହାଇ ଅଣ୍ଟା ଆର୍ କାମ ଇଦା ମେଟ୍ରିକ ଲେଖିଛି କିଛି
1: ଅଣ୍ଟା ସୁନ୍ଦର ପରିବାର ଆତଲଦାର
0: ହଁ
1: ଏକଠାଣି ଆତଲଦାର କା
0: ଭାଗ ଭାଗ ମଲକା ଏକଠାଣି ଆତଲଦାର ଭାଗ ଭାଗ ମଲକା ମେ
1: ଆଚ୍ଛା ହନେ ଇନେ ଏରା ଖତରାଲି ଯେ ପାଠ ସାଠ ପଚାରାଲି ଇନନ୍ତା ହଦୁ ବୁଚୁର ଗୁଟି ଅଲଗା ମାନା କଲା ତା ଅଲଗା ରାନନାର ଆର ମା ବୁଆରି ହନେ ପାଖି ରାନନାର ହେଲେ ନିମ ଏକଠାଣି ଆତଲଦାର ଯା
0: ବଡି ଟିକା ଏକଠାଣି ଆତଲଦାର
1: ଏକା ନିକରି ଯେତିର କି ମନ ମିଶ୍ର କି ଚେର ଏକଠାଣି ଆତଲଦାର
0: ନିମ ବାଣି ହା କୁଲା ସେଡୋ ଗ ନେହି ବାନେ ଆକୁଲା ଚାଲ ରାଲ ଦା ଆରୁ ହଦୁସ ଗ ନେହି ବାନେ କୁଲା ଚାଲ ରାଲ ଦା ମେକଲା ଝଗଡା ନା ଝାଟି ନା କିଛି
1: ଯାହା ହଉ ହନେ ନିମ ଯେତେ ମିଳିମିଶିକିରି ରା ଇ କଥା ବୋଧ ବି ଯେତେ ଆହନା କଥା ଆରୁ ଭଗବାନ ହନେ ଇକିରି ନା ଯେତେ ଭଲକିରି ଆରୁ ଇ ଭୂଣିକାର ଯେନ୍ତା ତେଙ୍ଗାଲିଆର ଯେ ବେଞ୍ଜା କାରଜ ମାଞ୍ଜା ହେଲେ ଇ କାନା ବର୍ଣ୍ଣା ଚାଲରି ଆରୁ ଆସନ୍ ପାହି ଏତନାର ତା ହନେ ଯଦି ବେଞ୍ଜା ମାଞ୍ଜକୁନ୍ ତା ନାମ ଗୀତ ପାଠଦାତ ନାଲଦାତ ଗୀତ ଗୁତା ଆକା ଦରକାର
0: ହଁ
1: ଟିକେ ପଦେ ଅଧେ ନିମ ମିଶ୍ରିକିରି ପାହାଡ଼ ନେ ହେଲେ ମେହନତ ନେ
0: ପାଣ
1: ହଁ

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାଖ ପୁପୁ ଝକା ଝକା, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପାଠପଢ଼ା ଏବଂ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସକଳ ତୀର୍ଥ ତୁ ଚରଣୀ। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମରେ ଏଥର ସୋନୁ ନିଗମଙ୍କ କଣ୍ଠରେ ଅଗ୍ନିପରୀକ୍ଷା କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଏଥରର କଥାଚିତ୍ର ତୋ ଆଖି ମୋ ଆଇନା, କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ପାମେଲା ଜୈନ, ଗୀତ ରଚନା ଶୀର୍ଷ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଏଥର ସୁନାପଞ୍ଜରୀ କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଓ ମରେନ୍ଦ୍ର ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ।

0: πάλο!
1: କାର୍ଯ୍ୟକ୍ରମରେ ଏଥର ଧର୍ମଦେବତା କଥାଚିତ୍ରରୁ ନିଜାମଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ସୋନାଲି, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି। ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମ ଶେଷରେ କେହି ଜଣେ ଭଲ ଲାଗିରେ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 4:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବାର ଲାଗି ଆଜି ଅନୁଷ୍ଠିତ ହେବା ନୂଆ ନିର୍ବାଚିତ ହୋଇଥିବାର ବିଧାୟକ ଦଳର ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରର କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇକରି ଇଣ୍ଡିଆ ଏଆଇ ଆଉ ଆଇସିଏମ୍ଆର୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତ ଓ ଭିଏତନାମ ଭିତରେ ରଣନୈତିକ ସହଯୋଗ ବଢ଼ାବାର ନେଇକରି ହେଉଛି ଆଲୋଚନା। ଗୁଜରାଟର ନିବେଶକ ସମ୍ମିଳନୀ ରୋଡ୍ ଶୋ ଜରିଏ ଓଡ଼ିଶାକେ ମୋଟ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଆସିଥିବାର ଜଣାଇଲେ ରାଜ୍ୟ ସରକାର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକେ ଅୟତ୍କା କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇକରି ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ବାବଦେ ଜାରି କରିଛନ୍ତି ନିର୍ଦ୍ଦେଶାବଳୀ। ଆଇବା ଅଗଷ୍ଟ ମାସକୁ କାର୍ଯ୍ୟକାରୀ ହେବା ଟ୍ରେନ୍ମାନଙ୍କେ ଉନ୍ନତ ଯାତ୍ରୀ ସଂରକ୍ଷଣ ପଦ୍ଧତି। ରାଜ୍ୟ ସରକାର

0: ହଇଗୋ,
1: ମୁଁ ପରା ହଜାର ଥର ତମକୁ ମନା କରିଛି, ଅନୁକୂଳ କରି କୁଆଡେ ବାହାରିଲା ବେଳକୁ ପଛରୁ ଡାକିବ ନାହିଁ ବୋଲି, ଏତିକି କଥା ତୁମର ମନେ ରହୁନେ?
0: ମଲା ମଲା ମଲା, ମୁଁ ତୁମର କୋଉ କଥା ଭୁଲିଗଲି କି? ବରଂ କୁହ, ତୁମେ କହିଲା କଥା ତୁମେ ଭୁଲି ଯାଉଛ।
1: ମୁଁ ଭୁଲି ଯାଇଛି? ମୁଁ କୋଉ କଥା ଭୁଲିଗଲି କହ ତ, ଗୋଟେ ଦିଟା ମନେ ପକା।
0: ତୁମେ କହିଲା କଥା ଯଦି ତମେ ଭୁଲି ଯାଉଛ, ମୁଁ କେମିତି ତୁମେ ମନା କଲା କଥା ମନେ ରଖିଥିବି ଯେ? ତୁମେ ମନା କରିଛ ବୋଲି ତ ମୁଁ ଭୁଲି ଯାଉଛି।
1: ହଁ ମନେ ପଡିଛି, ମୁଁ ଘରୁ ବାହାରିଲା ବେଳେ ମନେ ପକାଇଦବ ବୋଲି ମୁଁ କହିଥିଲି। ଆଚ୍ଛା, ମୁଁ କଣ ମନେ ପକାଇଦବା ପାଇଁ କହିଥିଲି?
0: ମନେ ପଡିଲେ ବି ମୁଁ କହିବି ନାହିଁ, ମୁଁ ବି ଭୁଲିଗଲିଣି। ଯା,
1: ଆରେ ମୁଁ ସିନା ହଜାରେ ଲୋକଙ୍କ ସାଙ୍ଗରେ ହଜାରେ ରକମର କଥା ହଉଛି ବୋଲି କଥା ଗୁଡିକ ମନେ ରଖିପାରୁନି, ତମେ ତ ମାତ୍ର ଜଣଙ୍କ ସହିତ କଥା ହଉଛ, ମାତ୍ର ଜଣଙ୍କ କଥା ଶୁଣୁଛ, ତମେ କେମିତି କଥା ଗୁଡିକ ଭୁଲି ଯାଉଛ?
0: କହିଲି ପରା, ମୁଁ ବି ତୁମେ କଣ କହିଥିଲ ଭୁଲିଗଲିଣି।
1: ଅସମ୍ଭବ, ତମେ ଭୁଲି ପାରିବନି। ସେ 25 ବର୍ଷ ତଳେ ଆମର ବାସର ରାତିରେ ମୁଁ ତୁମକୁ କଣ କଣ କହି ପ୍ରେମ ନିବେଦନ କରିଥିଲି, କଣ ଉପହାର ଦେବି ବୋଲି ପ୍ରମିସ କରିଥିଲି, ଗୋଟି ଗୋଟି କଥା ତମେ ମନେ ରଖିଛ, ଏବେ ଏହି କାଲି କଥା କହିଲା ବେଳକୁ ତମେ ଭୁଲି ଯାଉଛ।
0: ହଁ, ବାସର ରାତିରେ ତୁମେ ଯେଉଁ ସବୁ ପ୍ରମିସ କରିଥିଲ ଗୋଟେ ବି ତ ରଖିଲ ନାହିଁ। ମୋର ତ କପାଳ ଫଟା, ଏତେ ଭଲ ଭଲ ବର ଆସୁଥିଲେ, ଆଉ ମୋ ବାପା ମା ଗୋଟେ ପଣ୍ଡିତ ପୁଅ ହାତରେ ଟେକିଦେଲେ। ମୁଁ ଯେତେବେଳେ ନାହିଁ ନାହିଁ କଲି, ବୁଝେଇଦେଲେ ଯେ ଆଜିକାଲିର ଜ୍ୟୋତିଷ ପୁରୋହିତ ମରୁଡ଼ି ଯୁଗରେ ଠିକ କରି ଠକା ଠକି କରି ଯଜମାନି କରିପାରିଲେ IAS ଅଫିସର ଠାରୁ 10 ଗୁଣ ଆୟ କରିବେ। ମୋର ବାପା ବି ସେଇ ଯଜମାନି ପଣ୍ଡିତ କଥାରେ ବହକି ଗଲେ। ଏବେ ମୋ କପାଳ ଦୋଷକୁ ପଣ୍ଡିତ ପୁଅର ନାଁ ଅଛି ପାଣ୍ଡିତ୍ୟ, ନାଁ ଅଛି ଯଜମାନିର ରୋଜଗାର। ହଉ, ଏବେ ଆଉ କପାଳରେ ହାତୁଳି ମାରିବି କାହିଁକି?
1: ଶୁଣ ଉର୍କୁଲି, ସେ ଫଟା ରେକର୍ଡକୁ ହଜାରେ ଥର ବଜାଇ ସାରିଲଣି, ନୂଆ ଡିସ୍କୋ ରେକର୍ଡ ଯଦି କିଛି ଅଛି ତାକୁ ତୁମେ ବଜା।
0: ହଇଗୋ, ମୁଁ ଫଟା ରେକର୍ଡ ବଜାଉଛି? ତୁମର ଫଟା ତୁଣ୍ଡର କଥା ଶୁଣିଲେ ପରା ମୋର କର୍ଣ୍ଣଫୁଲ ଛିଟିକି ପଡୁଛି।
1: କଣ କହିଲ? ମୋ ଫଟା ତୁଣ୍ଡ କଥା ଶୁଣି ତମର କର୍ଣ୍ଣଫୁଲ ଛିଟିକି ପଡୁଛି?
0: ନୁହେଁ ତ କଣ?
1: ଆରେ କୁହ, ଏଇ ବୁଢ଼ୀ ବୟସରେ ପିନ୍ଧିଥିବା ଦୁଲ ଦୁଇଟା ନା ତମର ଦୋହଲି ଯାଉଛି ବୋଲି? ଛାଡ ଛାଡ ଛାଡ ଛାଡ, ତମ ସାଙ୍ଗରେ ତର୍କ କରି ମୁଁ କେବେ ବି ଜିତିପାରିବିନି, ମୁଁ ଜାଣେ, କାରଣ ମନ୍ଦୋଦରୀ ପାଖରେ ରାବଣ ପରି ବୀରପୁରୁଷ ତ ହାରି ଯାଇଥିଲେ।
0: ମାନିଲ ତ ନାରୀମାନଙ୍କ ଠାରୁ ପୁରୁଷମାନେ ସବୁବେଳେ ପରାଜିତ ହେଉଛ ବୋଲି?
1: ଆମେ ଜଣେ ଜଣେ ପରାଜିତ ସମ୍ରାଟ।
0: ପରାଜିତ ସମ୍ରାଟ ନୁହଁ ଯେ, ପରାଜିତ କଟୁଆଳ।
1: ହାରେମର ଦାସମାନଙ୍କର ସୌଭାଗ୍ୟ ମୁଁ କାମନା କରୁଛି ବେଗମ ଉର୍କୁଲି, ସବୁଦିନ ମୁଁ ଦାସ ହିଁ ରହିବାକୁ ଚାହେଁ।
0: ତଥାସ୍ତୁ।
2: ବାବା ନଟବର, ଘରେ ଅଛ? ମୁଁ ବଞ୍ଚ ତୁମ ଦ୍ୱାର ଦେଶରେ।
0: ହେ ବଞ୍ଚୋ, ଡାକିଲେଣି ଅଧ ଘଣ୍ଟା ହେଲା ଅନୁକୂଳ କରି ବାହାରି, ମୁଁ ପଛରୁ ଡାକିଦେଲି ବୋଲି ଫେରି ଆସି ଏଠି ବକର ବକର ହଉଛ।
1: ମୁଁ ବକର ବକର ହଉଛି
0: ନା? ଆଉ କଣ ପ୍ରେମାଳାପ କରୁଥିଲ?

0: ଏମିତି ପାଟି କରି କହୁଛ କାହିଁକି? ବାଟରେ ପରା ବନଛୋର ଅଛି, ସେ ଶୁଣିଲେ କଣ ଭାବିବ?
1: ମୁଁ ସବୁ ଶୁଣିସାରିଛି ଭାଉଜ, ମୁଁ କିନ୍ତୁ କିଛି ଭାବିବି ନାହିଁ। ତମେ ଠିକ କହିଛ, ଆମର ବନ୍ଧୁ ନଟିଆ ବକର ବକର ହେବାକୁ ଭାରି ଭଲ ପାଏ। ତମେ ଜାଣିଛ କି ନାହିଁ କିଏ ଜାଣି ଭାଉଜ, ନଟିଆ ନା ନିଦରେ ଶୋଇକରି ବି ବକର ବକର ହଉଥା। ହଇରେ ଦିନ ସାରା ତ ବକର ବକର ହଉଛୁ, ଏ ଭାଉଜଙ୍କ ସାଙ୍ଗରେ ଦୁଇପଦ ମିଠା କଥା କହିବାକୁ ଏତେ କାର୍ପଣ୍ୟ କରୁଛୁ କାହିଁକି?
2: ବଞ୍ଚୋର କଣ କହିଲେ ଶୁଣିଲ ତ?
1: ଭାଉଜ ତମେ କୁଆଡେ ବାହାରିଛ କି?
2: ମୁଁ ବାହାରୁ ନାହିଁ ଯେ, ତମ ବନ୍ଧୁ ବାହାରୁଥିଲେ ଅନୁକୂଳ କରି, ମୁଁ କୁଆଡେ ବିଲେଇ ପରି ତାଙ୍କ ବାଟ କାଟିଦେଲି, ପଛରୁ ଡାକି ଦେଇ।
1: ହଇରେ ନଟବର, ଏ ବିଜ୍ଞାନ ପାଠ ପଢି ସେଇ ଅନ୍ଧକାର ଯୁଗର ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛୁ। କ୍ଷମା କରିଦିଅ ଭାଉଜ, ଏଇ କିଙ୍କରକୁ କ୍ଷମା କରିଦିଅ। ହଁ ଭାଉଜ, ଆଜି ଏଇ ନଟିଆର ବକର ବକରରେ ତମେ ତ ଗୃହସ୍ଥ ଧର୍ମ କଥା ଭୁଲିଗଲଣି ଦେଖୁଛି।
2: ଚା ପିଇବ ତ? ଗୋଟେ କନଫରେନ୍ସ ପାଇଁ ଦାର୍ଜିଲିଂ ଯାଇଥିଲି। ଦାର୍ଜିଲିଂର ଚାହା ବଗିଚାରୁ ଗ୍ରୀନ୍ ଲିପ୍ ଚାହା ପତ୍ର ତୋଳି ଆଣିଛି, ତୁମ ପାଇଁ ଚାହା କରି ଆଣିଦେଉଛି, ଦେଖିବ କି ବଢିଆ ବାସ୍ନା ହଉଛି। ଆଚ୍ଛା ବସ, ମୁଁ ଚା କରି ଆଣୁଛି।
1: ଭାଉଜ, ଏ ନଟିଆ ପାଇଁ ବି ଗୋଟେ କପ୍ ଚା ଆଣିବ?
0: ନା ନା, ମୁଁ ପିଇବି ନାହିଁ।
1: ଏ ଶୁଣ ନଟିଆ, ସବୁଥିରେ ଅଭିମାନ କରିବୁ, କିନ୍ତୁ ଏ ଖାଇବା ପିଇବା ଆଉ ପ୍ରେମ କରିବା ଏତେବେଳେ ଅଭିମାନ କରିବୁ ନାହିଁ ରେ।
2: ଠିକ କହିଛ, ତୁମର ବନ୍ଧୁଙ୍କୁ ତ ପ୍ରେମ ଫ୍ରେମ କରି ଆସି ନାହିଁ, ଅଭିମାନ କରିବେ କଣ ମ? ଆଉ ଖାଇବାରେ, ଖାଇବାରେ ସେ ଧୁରନ୍ଧର, ସେଥିରେ ଅଭିମାନ ଫଭିମାନ କିଛି ଚଳେ ନାହିଁ। ବସ, ମୁଁ ବଢିଆ ଦାର୍ଜିଲିଂ ଟି ନେଇ ଆସିଛି।
1: ଭାଉଜ ଭାଉଜ, ଏ ଗୋଆରେ ତୁମର କନଫରେନ୍ସ କେବେ ହୁଏ ନା କି?
2: କଣ କାଜୁ ବାଦାମ ଖାଇବ ତ? ଫାଷ୍ଟ କ୍ଲାସ କାବୁଲି କାଜୁ ବାଦାମ ନେଇ ଆସୁଛି।
0: ଗୋଟେ ପ୍ଲେଟ ଆଣିବ, ଦୁହେଁ ଗୋଟେ ପ୍ଲେଟରେ ଚଳେଇଦେବୁ।
1: ଶୁଣ ନଟବର, ଉର୍କୁଲି ଭାଉଜ କେତେ ଆଦର କରି ଦାର୍ଜିଲିଂ ଚାହା ବଗିଚାକୁ ଯାଇ ନିଜ ହାତରେ ତୋଳି ଯେଉଁ ଗ୍ରୀନ୍ ଲିପ୍ ଚାହା ଖାସ ଆମର ଦିଅର ମାନଙ୍କ ପାଇଁ 2-3 କେଜି ଆଣିଛନ୍ତି, ଆମକୁ ପରୁଛନ୍ତି। ତୁ କୃପଣ କାଜୁ ବାଦାମ 2 ପ୍ଲେଟ ଆଣିବାକୁ କହିଲା ବେଳକୁ ଗୋଟେ ପ୍ଲେଟରେ ଚଳେଇ ନେବାକୁ କହୁଛୁ, ତୋ ସେଇ କଥା ଭାଉଜଙ୍କ ଛାତିରେ ଛୁରୀ ଚଳେଇ ଦେଲା ଭଳିଆ ପୀଡ଼ା ଦେଇଛି, ତାଙ୍କର ଗୃହିଣୀ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। କେତେ ବଡ଼ ଘରର ଝିଅ, ସାମାନ୍ୟ କାଜୁ 2 ପ୍ଲେଟ ପାଇଁ ତୁ ତାଙ୍କର ମୁଣ୍ଡ ତଳକୁ କରିଦେଉଛୁ।
0: ହସେଇଲୁ ରେ ବଞ୍ଚୋର, ତୁ ମତେ ହସେଇଲୁ।
2: ମିଷ୍ଟର ଉର୍କୁଲି କଥାରେ ସିନା ହସାଇଲୁ ବୋଲି କହିଲେ, କାଇଁ ହସିଲେ ନାହିଁ ତ? ତୁମେ ବଞ୍ଚୋର ମିଷ୍ଟର ଉର୍କୁଲିଙ୍କୁ ହସେଇ ପାରିବ ଯଦି, ମୁଁ ଆଉ ଗୋଟେ ପ୍ଲେଟ କାବୁଲି କାଜୁ ବାଦାମ ଖାଇବାକୁ ଦେବି।
1: ଭାଉଜ ତମେ ତ ଜାଣିଛ, ଏବେ ଧରାଧାମରେ ସବୁଠାରୁ ମହରଗ ଚିଜ ହେଲା ହସ। ଆମର ନଟିଆ, ନଟିଆ ତ ସେମିତି ମହାକୃପଣ ବୋଲି ଆମ ବନ୍ଧୁ ମହଲରେ ଏଇ ସହରରେ ତା ଡାକ ନାଁ ଅଛି। ଏକଦମ ଶୁଖିଲା କାଠଟି, ତାକୁ ଚିପୁଡ଼ିଲେ ନା ରସ ବାହାରିବ କୋଉଠୁ? ଏତେ ବର୍ଷ ତା ସହିତ ଘର କଲା ପରେ ତାପରେ ତ ଦେଖୁଛ, ଯେତେବେଳେ ଦେଖିବ ମୁହଁ ଫେସ୍କେଇ ବସିଛି, ପେଟରେ ଖାଲି ପିତ ଭରିଛି, ହସିଦେଲେ କୁଆଡ଼େ ତାର 25-50 ସରିଯାଏ ଆଉ।
0: ଏ ବଞ୍ଚୋର, ଆଜିକାଲି ତୁ ବହୁତ ବାଜେ କଥା କହୁଛୁ।
1: ଶୁଣିଲ ଭାଉଜ, ଶୁଣିଲ ତୁମର ପତି ଦେବତା କଣ କହିଲେ ଶୁଣିଲ? ତୁମର ଗୁଣ ଟିକେ ଗାଇଦେଲି ବୋଲି ମୋର ଖୁଣ ବାଛୁଛି, ତାର ଏଇ କିହ୍ନିଆ ପ୍ରକୃତି ଯୋଗୁଁ ଡାକ୍ତରୀ ପାସ୍ କରିବି ଡାକ୍ତରୀ ବ୍ୟବସାୟ ଚାଲୁନି, ନାଚ ଗୀତ ସ୍କୁଲକୁ ଯାଇ ମାଷ୍ଟର ହେଇଛି ମାଷ୍ଟର।
2: ଜାଣିଛ ବଞ୍ଚୋର, ତୁମର ସାଙ୍ଗ ଖାସ ଦାନ୍ତ ଡାକ୍ତର ହେବେ ବୋଲି ମୋ ବାପାଙ୍କ ପାଖରୁ 2 ଲକ୍ଷ ଟଙ୍କା ନେଇଗଲେ, ପୁଣି କୁହାବଲା କରି ସିଟ୍ଟାଏ କରିଦେଲେ, ଦେଖ ଦେଖ ବୋଇଲା ବେଳକୁ ସେଠୁ କୋଉ ଗୋଟେ ନାଚ ଗୀତ ସ୍କୁଲରେ ତାଲିମ ନେଇ ଏଠି ପିଲାଙ୍କୁ ନାଚ ଶିଖଉଛନ୍ତି।
0: ଦେଖ ଭାଇ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଆଣ୍ଡ ଡ୍ୟାନ୍ସେସକୁ ମଝିରେ ମଝିରେ ମୁଁ ଯାଉଥିଲି, ଆଉ ସେଇଟାକୁ ତୋ ଭାଉଜ କହୁଛନ୍ତି ନାଚ ଗୀତ ସ୍କୁଲ।
2: ମୋ ବାପା 2 ଲକ୍ଷ ଟଙ୍କା ଦେଇ ଡାକ୍ତରୀ ସିଟ୍ କରେଇ ଦେଇନଥିଲେ,
0: ମୁଁ କଣ ନାହିଁ କରୁଛି?
1: ତେବେ ଡାକ୍ତରୀ ନ ପଢି ନାଚ ଗୀତ ଶିଖିବାକୁ ଗଲୁ କାହିଁକି? ତୁ ଡାକ୍ତରଟେ ହେଇଥିଲେ କିଛି ନହେଲେ ତୋ ପାଖରୁ ସିମ୍ପୁଲ ଔଷଧ ତ ପାଉଥାନ୍ତୁ।
0: କିଏ କହିଲା ମୁଁ ଡାକ୍ତରୀ ପଢି ନାହିଁ ବୋଲି? ନାଇଁ ନାଇଁ, କିଏ କହିଲା ମୁଁ ଡାକ୍ତରୀ ପଢି ନାହିଁ? ମିଛଟାରେ ଡକ୍ଟର ନଟବର ଲାଲ ବୋଲି ନେମପ୍ଲେଟ ଦେଇଛି।
1: ହଁ ହଁ ହଁ, ସେମିତି ତ ନେମପ୍ଲେଟ ବାଲା ଅନେକ ନକଲି ଡାକ୍ତର ଅଛନ୍ତି, ତୁ ଯେ ସେମାନଙ୍କ ଭିତରୁ ଜଣେ ନହୁ ଏକଥା କିଏ କହିବ?
2: ମୋର ବି ତ ବେଳେ ବେଳେ ସେମିତି ସନ୍ଦେହ ହଉଛି।
0: ସନ୍ଦେହ ହଉଛି ଯଦି ମୋର ସାର୍ଟିଫିକେଟଟା ଦେଖିଦେଉନ କାହିଁକି? ଆଉ ଯଦି ତୁମର ବେଶୀ ସନ୍ଦେହ ହଉଛି, ତୁମ ରାଜନୀତିଆ ବାପାଙ୍କୁ କହି, ମୁଖ୍ୟମନ୍ତ୍ରୀଙ୍କୁ କହି ଗୋଟେ ଇନକ୍ୱାରି କମିଶନ ବସେଇ ଦିଅ।
1: ଭାଉଜ, ଏ ଟିଭିରେ ଯେତେବେଳେ ଡିସ୍କସନଟା ସରଗରମ ହେଇଯାଏ, ଏ ପରିବେଶକୁ ଶାନ୍ତ କରିବା ପାଇଁ ଗୋଟେ ବ୍ରେକ୍ ଦେଇ ଦିଆଯାଏ, ଆମେ ବି ଗୋଟେ ଟି ବ୍ରେକ୍ ଦେଲେ କେମିତି ହୁଅନ୍ତା? ମାନେ ଆଫ୍ଟର ଦ ଦାର୍ଜିଲିଂ।

0: ଟି ବ୍ରେକ୍ ମୋ ପାଇଁ ଚା ଦରକାର ନାହିଁ।
1: ଆଚ୍ଛା
0: ବାଉଜ, ନଟିଆ ପାଇଁ ବି ଚାହା ଆଣିବ।
2: ନଟବର, ଘରେ ଅଛୁ?
0: ଆରେ ଆ ଦିବାକର ଆ, ତୋର ଯଦି ଖାଣ୍ଟି ଦାର୍ଜିଲିଂ ଚାହା କପେ ପିଇବାକୁ ମନ ହଉଛି, ତେବେ ଯାଇ ଭାଉଜଙ୍କୁ ତୋର ମୁହଁଟା ଦେଖେଇ ଦିଅ।
2: ଆରେ ଭାଉଜଙ୍କ ପାଖରେ ମୋର ହାଜିରା ପକାଇ ଦେଇଛି। ଆରେ ହଁ, ମୁଁ ପଶିଲା ବେଳେ ନକଲି ଅସଲି ଡାକ୍ତର କଥା କଣ ପଡିଥିଲା?
3: ତୁ ବଞ୍ଚର ଫାଲତୁ କଥା ଶୁଣନି ତ।
0: ଯେଉଁ ଡାକ୍ତର ନଟବର ଲାଲ ବୋଲି ତାର କ୍ଲିନିକ ସାମ୍ନାରେ ନେମ୍ ପ୍ଲେଟ ଲଗାଇଛି, ତାହା ଦେଖି କଣ ପ୍ରମାଣ ହୋଇପାରିବ ଯେ ସେ ଅସଲି ଡାକ୍ତର?
3: ନକଲି ବୋଲି ତୁମେ ମାନେ କୋଉଠୁ ପ୍ରମାଣ ପାଇଲ?
0: ଭାଇ ଦିବାକର ଶୁଣ, ଭାଉଜଙ୍କ କହିବା ଅନୁସାରେ ତାଙ୍କ ବାପା ମାନେ ନଟିଆର ଶ୍ୱଶୁର ଆଦରର ଜାମାତା ମାନେ ନଟବର ଲାଲ ମେଡିକାଲରେ ପଢ଼ିବ ବୋଲି ଯୌତୁକ ବାବଦ 2 ଲକ୍ଷ ଟଙ୍କା ପଣ୍ଡିତ ପୁଅଙ୍କୁ ମାନେ ଜୋଇ ନଟବର ଲାଲଙ୍କୁ ଦେଇଥିଲେ। ଅଥଚ ନଟବର ଲାଲ ଡାକ୍ତରୀ ପଢ଼ିବାକୁ ଯାଇ କେଉଁ ଗୋଟେ ନାଚ ଗୀତ ସ୍କୁଲରେ ପଶିଗଲା, ଏଠି ଆସିଲା ପରେ ବି ନାଚ ଗୀତ ଶିଖଉଛି।
2: ଆରେ ଇଏ ତ ରୀତିମତ ମାନହାନି ଅଭିଯୋଗ।
0: ଆଉ
2: ଭାଉଜ ଯାହା କହୁଛନ୍ତି ସତ?
3: ଭାଉଜ କହୁନାହାନ୍ତି, ବଞ୍ଚର ବନେଇ ତ ନେଇ କହୁଛି। ମୁଁ କୁଆଡେ କୋଉଠି ଗୋଟେ ନକଲି ସାର୍ଟିଫିକେଟ ଆଣି କ୍ଲିନିକ ଖୋଲି ସାଇନବୋର୍ଡଟେ ଝୁଲେଇ ଦେଇଛି।
2: ଆରେ ଭାଉଜ କୁହନ୍ତୁ କି ବଞ୍ଚର କହୁ, ଅସଲ କଥାଟା ତୁ ଆମ ପାଖରେ ଖୁଲାସା କରିଦେଲେ କଥା ସରିଲା, ନହେଲେ ଏଇ ବଞ୍ଚରଟା ଯେମିତି ପରର ନାମରେ ମିଛ ଯୋଡ଼ାଯୋଡ଼ି କରି ସହର ସାରା କହି ବୁଲିଲା ବାଲା, ସହଜେ ତୋର ବଦନାମ କରିଦେବ। ହଁ, ତୁ କାଳ ବିଳମ୍ବ ନ କରି ସତ କଥାଟା ଆମ ଆଗରେ କହିଦେ।
3: ଶୁଣ ଦିବାକର, ବଞ୍ଚର
0: ଶୁଣୁଛି, ମୋ କାନ ଖୋଲି ଶୁଣୁଛି।
3: ଅସଲ କଥାଟା ହେଲା, ମୋର ପରମ ପୂଜ୍ୟ ଟାଉଟର ଶ୍ୱଶୁର ମାସ ଡେଣ୍ଟାଲ କଲେଜରେ ସିଟ୍ ଟାଇ ପାଇଁ 2 ଲକ୍ଷ ଟଙ୍କା ପଡ଼ିବ କହି ପଣ୍ଡିତଙ୍କ ପାଖରୁ ମାନେ ମୋର ବାପାଙ୍କ ପାଖରୁ 2 ଲକ୍ଷ ଟଙ୍କା ମାଗି ନେଇ ପକେଟରେ ପୁରେଇ ଗୋଟେ ପ୍ରାଇଭେଟ ଡେଣ୍ଟାଲ କଲେଜରେ 300-400 ଟଙ୍କା ଦେଇ ସିଟ୍ ଟାଏ କରିଦେଲେ।
2: ଏତେ ଗୁଡ଼ାଏ ଟଙ୍କା ପଣ୍ଡିତ କାହିଁକି ସମିତିଙ୍କ ହାତରେ ଦେଲେ? ଟିକେ ରହସ୍ୟଜନକ ମନେ ହେଉଛି।
3: ରହସ୍ୟ ଫହସ୍ୟ କିଛି ନାହିଁ ରେ ବାବୁ, ପଣ୍ଡିତଙ୍କର ମାନେ ମୋର ବାପାଙ୍କର ଦାନ୍ତ ରୋଗ ଅଛି, ଯେତେବେଳେ ଦେଖିବ ଗାଲରେ ହାତ ଦେଇ ଉହୁ କରୁଛନ୍ତି। ଭାବିଲେ ପୁଅ ଦାନ୍ତ ଚିକିତ୍ସକ ହେଲେ କିଛି ନହେଲେ ତାଙ୍କର ଦାନ୍ତ କଷ୍ଟ ଦୂର ହେବ। ଦାନ୍ତ ଡାକ୍ତର ହେବାକୁ ମୁଁ ନାଇଁ ନାଇଁ କରୁଥିଲି, ଆଉ ପଣ୍ଡିତେ ବାଧ୍ୟ କରିବାରୁ ପଢ଼ିଲି
0: ଏବଂ ଡାକ୍ତରୀ ପଢ଼ିବାକୁ ଯାଇ ସେ ନାଚ ଗୀତ ସ୍କୁଲକୁ କାହିଁକି ଗଲୁ?
3: ଆରେ ବାବା, ମୁଁ ଡେଣ୍ଟାଲ କଲେଜରେ ପଢ଼ିଲା ବେଳେ ପାଖ ଦିଲ୍ଲୀର ଡ୍ୟାନ୍ସ ଡ୍ରାମା କଲେଜରେ ମୋର 2-4 ଜଣ ସାଙ୍ଗ ପଢ଼ୁଥିଲେ। ମୁଁ ତ କବିତା ଫବିତା ଲେଖେ, ମୋ ନାଚ ଗୀତରେ ତ କେତେ ସଉକ ତମେ ସବୁ ଜାଣିଛ, ତେଣୁ ମଝିରେ ମଝିରେ ସେଠାକୁ ନାଟକ ନାଚ ଦେଖିବାକୁ ଚାଲିଯାଉଥିଲି। ଆଉ ସେଇଟାକୁ ତୁମର ଭାଉଜ କିଛି ନ ବୁଝି ମୋର ଅପପ୍ରଚାର ଚଳେଇଛି।
2: ତୁ ଡେଣ୍ଟାଲ କଲେଜର କୋର୍ସ ଶେଷ କଲୁ?
3: ପରୀକ୍ଷା ଦେଇ ଫାଇନାଲରେ ଫାର୍ଷ୍ଟ କ୍ଲାସ୍ ପାଇଛି ରେ ଭାଇ, ତୋ ଭାଉଜକୁ ପଚାରୁନୁ, ଆଉ ଯଦି ବିଶ୍ୱାସ ହଉନି ମୋର ସାର୍ଟିଫିକେଟ ତମେ ଦେଖିପାର।
0: ହଁ ହଁ ହଁ, ତୋର ଶ୍ୱଶୁର ମହାଶୟ 2 ଲକ୍ଷ ଟଙ୍କା ଦେଇ ଯେମିତି ଗୋଟେ ସିଟ୍ କରେଇ ଦେଇଥିଲେ, ସେମିତି ଗୋଟେ ଫାର୍ଷ୍ଟ କ୍ଲାସ୍ ସାର୍ଟିଫିକେଟ ଯେ ଆଣି ଦେଇନଥିବେ, ଏକଥା କିଏ କହିବ?
1: ମୋର ବାପାଙ୍କୁ କଣ ପାଇଲ କି ବଞ୍ଚର? ବୁଝିଲ, ତୁମର ବନ୍ଧୁ ମାନେ ମିଷ୍ଟର ଉର୍କୁଲି ମ ବଡ଼ କରିତ କର୍ମା, ତୁମେ କହିବ ଯଦି ତୁମ ଦୁହିଙ୍କ ପାଇଁ ମଧ୍ୟ 2ଟା ଡାକ୍ତରୀ ପାସ୍ ସାର୍ଟିଫିକେଟ ଆଣିଦେବେ, ଖାଲି କିଛି ଟଙ୍କା ଖର୍ଚ୍ଚ କଲେ ହେଲା। ଆଉ
3: ବୁଝିଲ ଉର୍କୁଲି, ଖାଲି ଦିବାକର ଆଉ ବଞ୍ଚର ପାଇଁ ସାର୍ଟିଫିକେଟ କଥା କଣ କହୁଛ? ଆରେ ମୋର ପୂଜନୀୟ ଶ୍ୱଶୁର ମହାଶୟ ଯୋଉ ସାର୍ଟିଫିକେଟ ପାଇ ହୋମିଓପାଥି ପ୍ରାକ୍ଟିସ କରୁଛନ୍ତି ନା, ସେଇଟା ବି ମୁଁ ଆଣିଦେଇଥିଲି।
1: ସବୁବେଳେ ତୁମର ଖାଲି ବେକାର କଥା।
3: ମିସେସ ନଟବର, ସତ କଥା କହିଦେଲା ବେଳକୁ ପଳେଇ ଯାଉଛ କାହିଁକି? ସମସ୍ତେ ନିହାତି ସ୍ୱାର୍ଥପର।
0: ଏ ଦୁନିଆରେ କିଏ ସ୍ୱାର୍ଥପର ନୁହେଁ କହିବ? ବାପ ପୁଅ, ସ୍ୱାମୀ ସ୍ତ୍ରୀ, ବନ୍ଧୁ ବନ୍ଧୁ, ସଭିଏ ସ୍ୱାର୍ଥର ଡୋରିରେ ବନ୍ଧା। ସ୍ୱାର୍ଥ ସିଦ୍ଧି ହେଇଗଲେ ବାପାଙ୍କର ଅଣ୍ଟାର କୌଡ଼ିଟା ଅସୁଲ କରିସାରିଲେ ପୁଅ ଜୁଆନ ବାପାଙ୍କୁ ବୁଢ଼ା ସମ୍ବର୍ଦ୍ଧନ କରେ। ଛାଡ଼, ସେ ବାଜେ କଥା ତର୍କ କରି କିଛି ଲାଭ ନାହିଁ। ଏବେ କହିବୁ ନଟବର, ତୁ ତୋ ଡାକ୍ତରୀ ସାର୍ଟିଫିକେଟ ପାଇଛୁ, ଗୋଟେ ଚେମ୍ବର ବି କରିଛୁ, ଡାକ୍ତରୀ କରୁନାହୁଁ କାହିଁକି? ଗୋଟିଏ ଦାନ୍ତ ଘିଞ୍ଚିଲେ 100 ଟଙ୍କା ମିଳୁଛି କୁଆଡ଼େ ଦାନ୍ତ ଡାକ୍ତରଙ୍କୁ।
2: ଆରେ ହଁ ତ, ସେ ଚେମ୍ବରରେ ତ ଭଲ ଭିଡ଼ ହେଉଥିଲେ, ହଠାତ୍ କିନ୍ତୁ ସେ ଜୁଆରରେ ଭଟ୍ଟା ପଡ଼ିଗଲା କେମିତି?
0: ଚେମ୍ବରରେ ଲୋକଙ୍କ ଭିଡ଼ ବହୁତ, କିନ୍ତୁ ଦାନ୍ତ ରୋଗ ଦେଖେଇବା ପାଇଁ ନୁହେଁ,
2: ଆଉ
0: ସେମାନେ ଜାତକ ଦେଖେଇବା ପାଇଁ ଆସନ୍ତି, କିମ୍ବା ବାହାଘର ବ୍ରତଘର ପାଇଁ ଡାକିବାକୁ ଆସନ୍ତି ପରା।
2: ନଟବରର ବାପା ସିନା ଯଜମାନି କରନ୍ତି, ନଟବରକୁ କାହିଁକି ଡାକିବେ?
0: ଆରେ ବାବା ଦିବାକର, ନଟବରର ନେମ୍ପ୍ଲେଟ୍ଟା ଭଲ।

0: କରି ଦେଖି ନା ବୋଧେତୁ ସେଠି ତନ୍ତ ଚିକିତ୍ସକ ତଳେ ଜ୍ୟୋତିଷାଚାର୍ଯ୍ୟ ଲେଖା ହେଇଛି।
1: ଆରେ ମୁଁ ସେ ଇମ୍ପୋର୍ଟାଣ୍ଟ କଥାଟା ପଢ଼ିନି, ନହେଲେ ସରସ୍ୱତୀ ପୂଜା ଗଣେଶ ଚଉଠି ବେଳେ ଆମର ଶିକ୍ଷକ ବନ୍ଧୁମାନେ ଡାକିଥାନ୍ତେ।
2: ଆଚ୍ଛା ୟୁଗୁରକୁଲି, ତୁମକୁ ଚାହା କାଜୁ ଦଉଛନ୍ତି ମୋର ବିରୁଦ୍ଧରେ ବାଜେ କଥା କହି ମୋ ମୁଣ୍ଡ ବିଗାଡ଼ିବା ପାଇଁ।
0: ଆଚ୍ଛା ଆଚ୍ଛା, ତୁ ସତ କହିବୁ ତ ନଟିଆ, ତୁ ଟିକେ ସତ କହ, ତୁ ଜ୍ୟୋତିଷାଚାର୍ଯ୍ୟ ଲେଖିଛୁ ନା ନାହିଁ?
2: ଲେଖିଛି ତ, କିନ୍ତୁ କାହିଁକି ଲେଖିଛି ତା ତ ତୁ ପଚାରୁନୁ।
1: କାହିଁକି ଲେଖିଛୁ?
2: ଆମର ଶ୍ୱଶୁର ମାସ ରାଜନୀତି କରୁଥିବା କଥା ଜାଣିଛ?
0: ରାଜନୀତି ନୁହେଁ ମ, ଆରେ କୁହ ଟାଉଟରି।
2: ରାଜନୀତି କହ କି ଟାଉଟରି କହ, ସେଇଟା ତାଙ୍କର ଗୋଟେ ପ୍ରଫେସନ, ଆଉ ସେଇଥିରୁ ରୋଜଗାର କରି ସେ ଘର ଚଳାଉଛନ୍ତି। ନିର୍ବାଚନ ପାଖେଇ ଆସିଲେ ଦେଖିଛ, ଲିଟି ପଣ୍ଡିତଙ୍କଠୁ ଆରମ୍ଭ କରି ଏ ଘୁଡ଼ୁଘୁଡ଼ି ପଟ୍ରି ପଣ୍ଡିତ ପର୍ଯ୍ୟନ୍ତ ସବୁରି ପାଖରେ ଭିଡ଼ ଲାଗିଯାଏ।
1: ଲିଟି ପଣ୍ଡିତଙ୍କୁ ତ ଜାଣିଛି, କିନ୍ତୁ ଘୁଡ଼ୁଘୁଡ଼ି ପଟି ପଣ୍ଡିତଟା କିଏ?
2: ଆଗେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ବେଳେ କିମ୍ବା ଗାଁ ମାନଙ୍କରେ ଯାତ୍ରା ବେଳେ ଗୋଟିଏ ରସି ଧରି କେତେଟା ଲୋକ ଘୁଡ଼ୁଘୁଡ଼ି ପଟି ଖେଳାନ୍ତି, ଗୋଟେ ପ୍ରକାର ଜୁଆ କହ ତ। ନିର୍ବାଚନ ବେଳେ ନେତାମାନେ ବି ସେହିମାନଙ୍କ ପାଖକୁ ଭାଗ୍ୟ ପରୀକ୍ଷା କରିବା ପାଇଁ ଚାଲିଯାଆନ୍ତି। ଏହା ଦେଖି ମୁଁ ଜ୍ୟୋତିଷ କି ଘୁଡ଼ୁଘୁଡ଼ି ପଟିବାଲା ପାଖକୁ ନ ଯାଇ ସାଇନ୍ ବୋର୍ଡରେ ଜ୍ୟୋତିଷାଚାର୍ଯ୍ୟ ବୋଲି ଲେଖିଦେଇ ନିଜେ ସେମାନଙ୍କର ଭାଗ୍ୟ ଦେଖିବାକୁ ଆରମ୍ଭ କରିଦେଲି, ଏବଂ ମୋତେ ସତ ଆଉ ତୁମକୁ ମିଛ, ମୁଁ ଡାକ୍ତରୀ ଅପେକ୍ଷା ଜ୍ୟୋତିଷରେ ଅଧିକ ରୋଜଗାର କରୁଛି।
1: ଭେରି ଇଣ୍ଟରେଷ୍ଟିଂ। ଆଚ୍ଛା କହିଲୁ, ତୁ କେମିତି ଫୋରକାଷ୍ଟ କରୁଥିଲୁ?
2: ଏସବୁ ବ୍ୟାପାରରେ ଭବିଷ୍ୟତବାଣୀ କରିବା ଅତି ସହଜ। ଯିଏ କେହି ନିର୍ବାଚନ ଲଢ଼ିବାକୁ ଯାଉଛି ସେ ଜିତିବା ଆଶାରେ ନିର୍ବାଚନ ଲଢ଼ୁଛି,
0: ତାକୁ ତୁ ନିଶ୍ଚୟ ଜିତିବୁ ବୋଲି କହିଦେବୁ।
2: ଯଦି ତୁମେ ଚଟ୍ କରି ଜିତିଯିବ ବୋଲି କହିଦେବନି, ତାହେଲେ ଯେତିକି ଫିସ୍ ମାଗିଥିବ ତାର ଅଧା ବି ଦେବ ନାହିଁ ସେ, ତେଣୁ ତାକୁ ଟିକେ ଖେଳେଇବାକୁ ପଡ଼ିବ, ତାର ଉତ୍କଣ୍ଠା ଟିକେ ବଢ଼େଇବାକୁ ପଡ଼ିବ। ତାଙ୍କୁ କହିବ ଜିତିବାର ସମ୍ଭାବନା ଅଛି, ଯେ ବିରୋଧୀ ପକ୍ଷର ଭାଗ୍ୟରେଖାଟା ବି ଟାଣ ଥିବା ପରି ମନେ ହେଉଛି। ତାପରେ ଆଠ ଦଶ ଥର ଉଆ କରି ପଚାରିବ, ଆଚ୍ଛା ଆପଣ ଠିକ ଖବର ରଖିଛନ୍ତି ଯେ ବିରୋଧୀ ଦଳ ଅମୁକ ବାବୁଙ୍କୁ ଟିକେଟ୍ ଦେବା ନିଶ୍ଚିତ, ଆଉ ଜଣେ ଦୁଇଜଣ ଡିସିଡେଣ୍ଟ ନେତାଙ୍କୁ ଠିଆ କରିବା ପାଇଁ କିଛି ଖର୍ଚ୍ଚ କରିପାରିବେ?
1: କ'ଣ ଖର୍ଚ୍ଚ ପାଇଁ ସେମାନେ ରାଜି ହୁଅନ୍ତି?
2: ତୁମର ଏପରି ସବୁ କଥା ଶୁଣି କ୍ଲାଏଣ୍ଟ ପୁରା ନର୍ଭସ୍ ହେଇଗଲା ପରେ ମାରିବ ହାତୁଡ଼ି, ଗୋଟେ ଫର୍ଦ୍ଦ କାଗଜରେ ହରଣ ଗୁଣନ କରି କହିବ ଠିକ ଅଛି, ଆପଣ ନମିନେସନ୍ ଦେଲା ପରେ ଶିବ ମନ୍ଦିରକୁ ଯାଇ ଯେଉଁଠି ଲିଙ୍ଗ ସ୍ୱୟଂ ଫୁଟିଛନ୍ତି ତିନୋଟି ଦୀପ ଜାଳି ଗୋଟିଏ ନଡ଼ିଆ ପିଟି ଦର୍ଶନ କରିବେ। ମନେ ରଖନ୍ତୁ, ସୋମବାର ଦିନ ସକାଳୁ ଗାଧୁଆ ପାଧୁଆ କରି ଖାଲି ପେଟରେ ପାଣି ସୁଦ୍ଧା ନ ପିଇ ମନ୍ଦିରକୁ ଯିବେ। ଏହିପରି ତିନୋଟି ସୋମବାର ତିନୋଟି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯିବେ। ମନ୍ଦିରରୁ ବାହାରିଲା ବେଳେ ପ୍ରଥମେ ଯାହାକୁ ଭେଟିବେ ତାକୁ ପାଞ୍ଚ ସୁକା ଦାନ କରିବେ। ପ୍ରାର୍ଥୀ ସନ୍ଧେଇ ଗଳରେ ଯେବେ ଫିସ୍ ଦେବା ଆଗରୁ ପଚାରିବ ମୁଁ ଜିତିଯିବି ତ, ଟିକେ କୁନ୍ଥେଇ କହିବେ ମୋତେ ତ ଲାଗୁଛି ଜିତିଯିବେ ବୋଲି, କିନ୍ତୁ ପରିଶ୍ରମ କରିବାକୁ ପଡ଼ିବ।
0: ସିଧା ତମେ ଜିତିଯିବ ବୋଲି କହିଦେଲେ କ୍ଷତି କ'ଣ ହେବ?
2: ଆରେ ଶୁଣ, ଏକାଥରକେ ଜିତିଯିବୁ ବୋଲି କହିଦେଲେ ତ ରିସ୍କ 100%, ହାରିଗଲେ ନା ତୁମକୁ ମାଡ଼ ଦେବା ପାଇଁ ମଧ୍ୟ କୁଣ୍ଠାବୋଧ କରିବେନି, କିନ୍ତୁ ଚାନ୍ସ 50-50 କହିଦେଲେ ହାରିଗଲେ ମଧ୍ୟ କିଛି ବିପଦ ନାହିଁ, କହିଦେଇପାରିବ ମୁଁ କହୁନଥିଲି ଗୁଡ଼ାଏ ରିସ୍କ ଅଛି ବୋଲି। ସେ ଯାହା ହଉ, ମୋର ସୌଭାଗ୍ୟକୁ ଶ୍ୱଶୁରଙ୍କ ସମେତ ତିନି ଜଣ ଯାକ ଜିତିଗଲେ।
1: ତେବେ ଏଇଟା ତୋର ଜ୍ୟୋତିଷାଚାର୍ଯ୍ୟ ବନିବାର କାହାଣୀ, ଏବେ ଦାନ୍ତ ଡାକ୍ତର ବନିବାର କାହାଣୀଟା ଟିକେ ବଖାଣ।
2: ଏଇ ବଞ୍ଚର ସିନା କେବଳ ମୋର ଅପପ୍ରଚାର କରିବାରେ ଲାଗିଛି, ପ୍ରକୃତିରେ ମୁଁ ଡାକ୍ତରୀ ପଢ଼ିଛି, ଫାର୍ଷ୍ଟ କ୍ଲାସ ପାଇଛି ଭାଇ।
1: କିନ୍ତୁ ଏତେ ବଢ଼ିଆ ଆରମ୍ଭ କରିଥିଲୁ, ପ୍ରଥମ ପ୍ରଥମ ଭଲ ଭିଡ଼ ଜମାଉଥିଲୁ, ପୁଣି କ'ଣ ହେଲା ଯେ ଗୋଟେ ବି ପେସେଣ୍ଟ ଦେଖା ନାହିଁ?
2: ପେସେଣ୍ଟ ଆସୁଛନ୍ତି ଯେ ଆଗ ପରି ଭିଡ଼ ନାହାନ୍ତି। କଥା ହେଲା ଭଲ ଜ୍ୟୋତିଷ ବୋଲି ଭଲ ଭବିଷ୍ୟତବାଣୀ କରିପାରୁଛି ଜାଣି ଗାଁ ଗହଳିରେ ଲୋକ ଆସି ପହଞ୍ଚି ଯାଉଛନ୍ତି, ମୁଁ କାହାରିକୁ ମନା କରିପାରୁନି।
1: ଦାନ୍ତ ରୋଗୀ ଆସୁ କି ଭାଗ୍ୟ ରୋଗୀ ଆସନ୍ତୁ, ଟଙ୍କା ତ ମିଳିଯାଉଛି।
2: ଭଲ କଥାଟେ କହିଲୁ, ଦାନ୍ତ ରୋଗୀ କି ଭାଗ୍ୟ ରୋଗୀ।
1: ଏତେ ଦିନର ଅଭିଜ୍ଞତାରୁ ଭାଗ୍ୟ ରୋଗୀଙ୍କର ଭାଗ୍ୟକୁ ସଜାଡ଼ିବାରେ ଭଲ ଅଭିଜ୍ଞତା ହୋଇଗଲାଣି, ଏବେ ତୋର ଭାଗ୍ୟକୁ ଟିକେ ସଜାଡ଼ି ଦେ, ଭାଗ୍ୟ ରୋଗୀ ନ ଆସି ଜହ ଜହ ଦାନ୍ତ ରୋଗୀ ଆସନ୍ତୁ। ନଟବର ତା କ୍ଲିନିକ ସମ୍ପର୍କରେ ନିଜେ କହିବ।
2: ନା ମୁଁ କିଛି କହିବି।
1: ଠିକ ଅଛି, ନ କହ ମଞ୍ଚ, ତୁ ତୋର ଅଭିଜ୍ଞତାରୁ।

0: ନଟବରଲାଲ ଡାକ୍ତରର ଦାନ୍ତ ଚିକିତ୍ସା କଥା କହିବି। ଯାହା କହିବି ସତ କହିବି, ସତ ଛଡ଼ା କିଛି କହିବି ନାହିଁ। ନଟବରର ମୁଣ୍ଡ ଛୁଇଁ ଶପଥ କରୁଛି।
1: ନାଇଁ ନାଇଁ ନାଇଁ, ଆରେ ମୋର ମୁଣ୍ଡ ଛୁଇଁ କିରିଆ କରନି।
0: ଠିକ ଅଛି ଠିକ ଅଛି, ମୋର ନିଜ ମୁଣ୍ଡ ଛୁଇଁ ଦେଉଛି। ଗଗନ ବିହାରୀକୁ ତ ତମେ ମାନେ ଜାଣିଛ, ସେଦିନ ମୋ ପାଖରେ ପହଞ୍ଚିଗଲା। ଆଉ ରାତି ପ୍ରାୟ ଗୋଟେ ଦେଢ଼ଟା ବେଳକୁ ଗଗନ ବିହାରୀ ତ କୁହୁରିବାକୁ ଆରମ୍ଭ କଲା, ଆଉ ଉହୁ କରିବାକୁ ଲାଗିଲା। ତାର କୁହୁରିବାରେ ମୋ ନିଦଟା ପଟ କରି ଭାଙ୍ଗିଗଲା। ଗଗନ କହିଲା, ଦାନ୍ତ ଦରଜ ହଉଛି, ତୋ ପାଖରେ କିଛି ପେନ୍ କିଲର ଅଛି କି? ଗଗନ ବିହାରୀର କଷ୍ଟ ଦେଖି ମୁଁ ନଟିଆକୁ ଟେଲିଫୋନ କଲା ବେଳକୁ ତାର ସ୍ତ୍ରୀ ମାନେ ଉର୍କୁଲି ଭାଉଜ ସେ ଟେଲିଫୋନ ଧରିଲେ। ଭଲକିରି କିଛି ଶୁଭୁ ନାହିଁ, ଯଦି ଡାକ୍ତର ବାବୁଙ୍କୁ ଖୋଜୁଛନ୍ତି ତେବେ ଆଜି ନୁହେଁ, ଆଜି ସେ କଲରେ ଯାଇପାରିବେ ନାହିଁ। ମୁଁ ନେଇକରି ଯିବି କ'ଣ? ସକାଳ 7 ବେଳକୁ ନିଦରୁ ଉଠି ଉହୁ ଉହୁ କରି ସେଇମିତି ଲୁଙ୍ଗି ପିନ୍ଧି ବାହାରି ପଡ଼ିଲା ନଟବର ଲାଲର କ୍ଲିନିକକୁ। ଗଗନ ନଟବରର କ୍ଲିନିକ ସାମ୍ନାରେ ଠିଆ ହୋଇ ସାଇନବୋର୍ଡଟା ଦେଖି ଖିଦେଇକରି ହସୁଛି।
1: ଦାନ୍ତ ରୋଗୀ ପୁଣି ହସୁଛି?
0: ହଁ,
1: ଆରେ ଗଗନ ହସି ପାରିଲା କେମିତି?
0: ଆରେ ମୁଁ ଗଗନ ପାଖକୁ ଯାଇ ତାର କାନ୍ଧରେ ହାତ ରଖି ପଚାରିଲି, ଆରେ କଥା କ'ଣ ଗଗନ, ଭାରି ଜୋରରେ ହସୁଛୁ ଯେ? ଗଗନ ନଟିଆର ସାଇନ ବୋର୍ଡ ଆଡ଼େ ହାତ ବଢ଼ାଇ ପୁଣି ଥରେ ହା ହା ହା ହା କରି ପୁରାପୁରି ହସିଲା, ଏତେ ଜୋରରେ ହସିଲା। ଆରେ ମୁଁ ପୁଣି ପଚାରିଲି, କ'ଣ ଦାନ୍ତ ଦରଦ ଛାଡ଼ିଗଲା କିରେ? ଗଗନ କହିଲା, ସତରେ ବଞ୍ଚୋର, ନଟବର ଲାଲର ସାଇନ ବୋର୍ଡ ଦେଖିନା, ଆରେ ମୋର ଅଧା ଦରଦ ଉପଶମ ହେଇଗଲା। ଏମିତି ଜୋରରେ ହସିଲି ଯେ ଦାନ୍ତ ଦରଜ କଥା ଆଉ ପୁରାପୁରି ଭୁଲିଗଲି। ନଟବରର କ୍ଲିନିକର ସାଇନବୋର୍ଡରେ ଲେଖା ଥିଲା, ନଟବର ଲାଲଙ୍କ ଡେଣ୍ଟାଲ କ୍ଲିନିକ। ତା ତଳକୁ ଲେଖା ହେଇଛି, ବିନା ଅସ୍ତ୍ରେ ଚାଇନିଜ ପଦ୍ଧତିରେ ଦାନ୍ତ ଚିକିତ୍ସା ହୁଏ। ନଟବର ତ ଜଣେ ଭାଗ୍ୟ ରୋଗୀର ଭାଗ୍ୟ ଗଣନା କରୁଥାଏ, ମିଶାଣ କୋଟାଣ ହରଣ ଗୁଣନ ଆଦି ନାନା ପ୍ରକାର ଗଣିତ କରି ଗଗନ କ୍ଲିନିକ ଭିତରକୁ ଯାଇ ଅନୁମାନ କରି ବେକରେ ଷ୍ଟେଥୋ ଦେଖି ନଟବରକୁ ଠିକ ଚିହ୍ନି ପାରିଲା। ଆଉ ପଚାରି ତ ଦେଲା, ଆଉ ଆପଣ ନଟବର ଡାକ୍ତର ମାନେ ବିନା ଅସ୍ତ୍ରେ ରଣ କରୁଥିବା ଅହିଂସାବାଦୀ ସତ୍ୟାଗ୍ରହୀ?

0: ହଇଏ ଜାଣିଛ, ୟା ଭିତରେ ମୁଁ କେତେଟା ବଢିଆ କବିତା ଲେଖିଛି। ଉର୍କୁଲି, ଏ ଉର୍କୁଲି,
1: ସକାଳରୁ ଉଠି ଖଟି ଖଟି ମଣିଷ ଟିକେ ଶୋଇଲା ବେଳକୁ ତମେ କାହିଁକି ବିରକ୍ତ କରୁଛ ଶୁଣେ, ଆଉ ମତେ ଟିକେ ଶୋଇବାକୁ ଦିଅ।
0: ସକାଳଟାରୁ କଣଟା ଖଟିଛ ଶୁଣେ, ଦୁଇ ତିନିଟା ମିଟିଂ କୁ ଯାଇ ଭାଷଣ ଦେଇଛ, ଫୁଲ ତୋଡ଼ା ପାଇ ଆସିଛ, କହୁଛ ମଣିଷ ଖଟି ଖଟି ମରିଗଲାଣି।
1: କାହିଁକି ବଜର ବଜର ହଉଛ, କଣ କହିବାର ଅଛି କୁହ, ମୁଁ ଶୋଇ ଶୋଇ ଶୁଣୁଛି।
0: ଜାଣିଛ ଉର୍କୁଲି, ୟା ଭିତରେ ମୁଁ କେତେଟା ବଢିଆ କବିତା ଲେଖିଛି, ତମେ ପଢିଛ?
1: ମୁଁ ତ ମୋର ଭାଷଣ କଥା ଖବର କାଗଜରେ ଯାହା ବାହାରୁଛି ତାକୁ ପଢିବାକୁ ସମୟ ପାଉନାହିଁ, ଆଉ ତୁମର ଗପ କବିତା ପଢିବା ପାଇଁ ମୋର ବେଳ କାଇମ।
0: ଏତେବେ ଶୁଣ, ମୁଁ ପଢିକରି ଶୁଣେଇ ଦଉଛି।
1: ହଉ ତୁମେ ପଢ, ମୁଁ ଶୋଇ ଶୋଇ ଶୁଣୁଛି।
0: ତମେ ଆଉ ଶୁଣିବ କୋଉଠି?
1: ମୁଁ ଶୋଇଲା ବେଳେ ତୁମେ ପଢିଲେ ମତେ ପୁରା ସ୍ୱପ୍ନ ଦେଖିଲା ପରେ ମନେ ହବ, ଉଠିଲା ପରେ ନା ଏ ସ୍ୱପ୍ନକୁ ମନେ କଲା ପରେ ତୁମେ ଯାହା ପଢିଥିବ ମୁଁ ମନେ ପକେଇବି।
0: ମୁଁ ଯାଉଛି, ତମେ ଶୋଇଥାଅ।
1: ଆରେ କୁଆଡେ ଯାଉଛ ଦ୍ୱିପହରଟାରେ? ମୋ
0: ତମ ପାଇଁ ଦ୍ୱିପହର ହେଇଛି, ମୋ ପାଇଁ ସନ୍ଧ୍ୟା ହେଲାଣି।
1: ଏ ସନ୍ଧ୍ୟା ହେଇଗଲାଣି? ଆରେ ବାପରେ, ମୁଁ ଉଠୁଛି ନା, ଏ ଛଅଟାରେ ମୋର ଗୋଟେ ମିଟିଂ ଅଛି।
0: ମିଟିଂ? ତମର ମିଟିଂ ପାଇଁ ଚିନ୍ତା, ଅଥଚ ମୋର କବିତା କି ଗପଟେ ପଢିବା ପାଇଁ ବେଳ ହଉନି।
1: ସତରେ ତୁମେ ଏତେ ଗପ କବିତା ଲେଖୁଛ, ହଇଗୋ ତମେ ବି ପୁରସ୍କାରଟାଏ ପାଆନ୍ତ ନାହିଁ? ଆଜିକାଲି ତ ରାମାଦାମା ପୁରସ୍କାର ପାଉଛନ୍ତି।
0: ଖାଲି ଭଲ କବିତା କି ଗପ ଲେଖିଦେଲେ ପୁରସ୍କାର ମିଳେ ନାହିଁ ଉର୍କୁଲି, ସେଥିପାଇଁ ଧରାଧରି ଦରକାର, ଲବି ଦରକାର। ସଭା ସମିତିରେ ବିଶିଷ୍ଟ ସମାଲୋଚକ ମାନେ ମୋର ଗପ କବିତା ପଢି ବହୁତ ବଢିଆ ଅଛି ବୋଲି କହୁଛନ୍ତି, କିନ୍ତୁ ପୁରସ୍କାର ପାଇବା ପାଇଁ ନା, ସେଇଟା ଯଥେଷ୍ଟ ନୁହେଁ।
1: ତୁମ ସାଙ୍ଗମାନେ ତହୁଁ ବଡ଼ା କରିତ କର୍ମା, ସେମାନଙ୍କୁ କୁହ ତୁମ ପାଇଁ କୁହାବୁଲା କରିବେ, ଲବି କରିବେ।
0: ଆଇଡିଆଟା ମନ୍ଦ ନୁହେଁ, ଦେଖାଯାଉ।
1: ହଉ ମୁଁ ଯାଉଛି ମିଟିଂକୁ।
2: କରିତ କର୍ମା ଆସିଲେଣି, ଆମେ ତିନିହେ ମିଶି ଗୋଟେ ଯୋଜନା କରିବା।
3: କେଉଁ ବିଷୟରେ ଯୋଜନା ଚାଲିଛି ବାବା? ନଟ ଅରଦିବାଗର କାହା ବିରୁଦ୍ଧରେ ଚକ୍ରାନ୍ତ କରୁଛ କିରେ
2: ବାବା? କରିତ

0: ମା, ତୁ କିଛି ଗୋଟେ ଉପାୟ ଚିନ୍ତା କର।
1: ଆରେ କଣ କରିବାକୁ ଅଛି କୁହ, ଏଇ ଚିନ୍ତା ଫିନ୍ତାରେ ମୋର ବିଶ୍ୱାସ ନାହିଁ ମ।
0: ହଉ ହେଲା, ଚିନ୍ତା କରିବା ଦରକାର ନାହିଁ। ତୁ ତ ଜାଣୁ ଆମର ପ୍ରିୟ ବନ୍ଧୁ ନଟବର ଏବେ ଗଦା ଗଦା ଗଳ୍ପ କବିତା ଲେଖୁଛି।
1: ହଁ,
0: ଉର୍କୁଲି ଭାଉଜ ଗପ କବିତା ଲେଖିବା ପାଇଁ ପ୍ରେରଣା ନ ଦେଲେ ବି ପୁରସ୍କାରଟା ଯୋଗାଡ଼ କରିବା ପାଇଁ ଜୋରଦାର ଇଚ୍ଛା ପ୍ରକାଶ କରିଛନ୍ତି।
1: ଆଚ୍ଛା ଆଚ୍ଛା,
0: ସେଇଥିପାଇଁ ନଟବର ଗୋଟେ ପୁରସ୍କାର ପାଇବା ପାଇଁ ଚାହୁଁଛି।
2: ଏତେ ଦିନ ଲେଖାଲେଖି କଲା ପରେ ମୁଁ ଜାଣିପାରିଛି ଯେ ଧରାଧରି ନ କଲେ, ଲବି କରି ନ ପାରିଲେ ପୁରସ୍କାର ମୋଟେ ମିଳୁନି। ତୁ କରିତକର୍ମ ଉପାୟଟିକୁ ବାହାର କର, କାରଣ ଏଇ ଲାଇନରେ ତୋର କିଛିଟା ଅଭିଜ୍ଞତା ଅଛି।
1: ସହଜ ଉପାୟଟି ବତେଇବି।
0: କଣ?
1: ନଟବର, ଉର୍କୁଲି ଭାଉଜ ତ ତୁ ପୁରସ୍କାରଟାଏ ପା ବୋଲି ଚାହୁଁଛନ୍ତି, ସେଇଥିପାଇଁ ତତେ ଉସ୍କଉଛନ୍ତି। ଭାଉଜଙ୍କୁ କୁହାଯାଉ ତାଙ୍କର ଟାଉଟର ବାପା ଏହି ପୁରସ୍କାର ଯୋଗାଡ଼ କରିବା କାମଟା କରିବେ। ଆରେ ମୁଁ ଜାଣେ ତୋର ଶ୍ୱଶୁର ମହାଶୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି MLA ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜାଣନ୍ତି। ସେ ଚାହିଁଲେ ନା ସହଜରେ ସରକାରୀ ପୁରସ୍କାରଟାଏ କରାଇ ଦେଇପାରିବେ।
0: ଉର୍କୁଲି ଭାଉଜଙ୍କୁ ତାଙ୍କ ବାପା ବହୁତ ସ୍ନେହ କରନ୍ତି, କାରଣ ଗୋଟିଏ ବୋଲି ଅଳିଅଳ କନ୍ୟାକୁ ଭଲ ପାଇବା ସ୍ୱାଭାବିକ। ତେଣୁ ଭାଉଜ ତାଙ୍କର ବାପାଙ୍କୁ ଯାହା କହିବେ ନିଶ୍ଚୟ କରିବେ।
1: ଆରେ ନଟବର, ତୋ ପରି ଜଣେ କବିର ପତ୍ନୀ ହେବା ଭାଉଜଙ୍କ ପାଇଁ ଭାଗ୍ୟର କଥା। ତା ଛଡ଼ା ତୁ ତ ଜାଣୁ ଦିବାକର, ଭାଉଜ ବିବାହ ପୂର୍ବରୁ ଯେଉଁ ପ୍ରେମପତ୍ର ସବୁ ଦେଉଥିଲେ ନଟବର ସେ ସବୁକୁ ସାଇତି ରଖିଥିଲା। ତାକୁ ଛପେଇଲା ପରେ ସମାଲୋଚକମାନେ ପାଠକମାନେ ପ୍ରେମ ଗଳ୍ପ କହି ଭୁରି ଭୁରି ପ୍ରଶଂସା କଲେ। ନଟବର ଯେତେ କରି ଏହା ପ୍ରେମପତ୍ର ପ୍ରେମପତ୍ର ବୋଲି କହିଲା, କେହି ବିଶ୍ୱାସ କଲେ ନାହିଁ।
2: ହେଲେ ସମୟ ଗଡ଼ିଯାଉଛି ଭାଇ, ବୟସ ବି ଖସିଯାଉଛି, ଯାହାକୁ କହନ୍ତି ପାଗ ଭିଡ଼ୁ ଭିଡ଼ୁ କଚେରୀ ବରଖାସ।
1: ଆରେ ଠିକ ଅଛି ଠିକ ଅଛି, ତୁ ଆଉ ବିକଳିଆଙ୍କ ପରି ହ ନାହିଁ ମ। ମତେ ଟିକେ ଭାବିବାକୁ ସମୟ ଦେ, କିଛି ଗୋଟେ ଉପାୟ ତ ବାହାର କରିବା। ହଁ ନଟବର, ତୁ କେତେ ଟଙ୍କା ଖର୍ଚ୍ଚ କରିପାରିବୁ କହ।
2: ଏଥିପାଇଁ ହାତ ଗୁଞ୍ଜା ମାନେ ଲାଞ୍ଚ ଦେବାକୁ ପଡିବ।
1: ମତେ କଣ ପାଇଲୁ କିରେ, ଏ ପୁରସ୍କାର ପାଇଲା ବାଲା ଦେବ କାହିଁକି?
0: ତେବେ
1: ନଟବର ସବୁବେଳେ ଯେଉଁ କଥା କହେ, ତୋର ଧାନ କେ ତୋର ମୁରି,
0: ମାନେ ନଟିଆ ଦେବ ପୁଣି ନଟିଆ ପାଇବ।
1: ଆରେ ଯେତିକି ଖର୍ଚ୍ଚ କରିବୁ ସେତିକି ପାଇବୁ।
0: ମୁଁ ତ କିଛି ବୁଝିପାରୁନି, ତୁ କେମିତି ଦିଆନିଆଟା କରିବୁ?
1: ଆରେ ଏଥିରେ ବୁଝିବାର କଣ ଅଛି, ଅତି ସହଜ। ରୋହି ଭାକୁର ମାରିବା ପାଇଁ ଆମେ କୁତରି ଚରା ଦେବା, କୁତରି।
2: ଭାଇ କରିତ କର୍ମା, ଏତେ ଲମ୍ବା ଚଉଡ଼ା ନକରି କଥାଟାକୁ ଟିକେ ସର୍ଟକଟରେ କହ।
1: ତେବେ ଶୁଣ, ପ୍ରଥମେ ଆମେ ଗୋଟେ ଲୋକାଲ ପ୍ରାଇଜର ବ୍ୟବସ୍ଥା କରିବା। ଆଉ ନଟବର, ତୁ ଯଦି ରାଜି ହେବୁ ପୁରସ୍କାରଟା ଉର୍କୁଲି ଭାଉଜଙ୍କ ନାମରେ ଉର୍କୁଲି ପୁରସ୍କାର ନାଁ ଦେବା। ପୁରସ୍କାରର ମୂଲ୍ୟ 10,000 ଟଙ୍କା।
0: 10,000 ଟଙ୍କା?
1: ହଁ, 10,000 ଟଙ୍କାର ଗୋଟେ ଚେକ୍ ନଟବର ପାଇବ, ଏବଂ ତା ସହିତ ଏକ ଦାମୀ କାଶ୍ମୀରୀ ଶାଲ୍ଟିଏ ମଧ୍ୟ ପାଇବ। କିନ୍ତୁ ସେଦିନ ସହରର ଗଣ୍ୟମାନ୍ୟ ସାହିତ୍ୟିକ ସାମ୍ବାଦିକମାନଙ୍କୁ ଡାକି ଯେଉଁ ଟି ପାର୍ଟିଟା ଦେବା ନା, ସେହି ଖର୍ଚ୍ଚ ତୁ ଫେରି ପାଇବୁ ନାହିଁ।
0: କହିବାର ନାହିଁ,
1: ଏହି ଉର୍କୁଲି ପୁରସ୍କାର ଦେବା ପାଇଁ କାହାକୁ ଡାକିବା ଜାଣୁ?
0: କାହାକୁ?
1: ତୋର ସମ୍ମାନସ୍ପଦ ଶ୍ୱଶୁରଙ୍କୁ।
0: ପୁଣି ମୋ ଶ୍ୱଶୁରକୁ? ଓହୋ ନଟବର, ତୁ ଚୁପ୍ ରହ।
1: ଆରେ ବାବା, ପ୍ରଥମେ ମୋ ପୁରା କଥାଟା ଶୁଣିଯା।
0: ଠିକ ଅଛି,
1: ସେ ଆସି ଉର୍କୁଲି ପୁରସ୍କାର ଦେବେ ନଟବର ଲାଲକୁ, ମାନେ ତୋତେ, ଏବଂ ସେହି ପୁରସ୍କାର ବିତରଣ ସଭାର ସଭାପତି ହୋଇ ମୁଁ କରିତ କର୍ମା ମୁଖ୍ୟ ଅତିଥି, ମାନେ ତୋର ଶ୍ୱଶୁର ମହାଶୟଙ୍କୁ ସଭାରେ କହିବି, ଆଜି ତ ନଟବର ଲାଲ ଲୋକାଲ ପ୍ରାଇଜଟା ପାଇଲା, ମୁଖ୍ୟ ଅତିଥି ମହାଶୟ ରାଜ୍ୟସ୍ତରୀୟ ପୁରସ୍କାରଟାଏ ପାଇବାର ବ୍ୟବସ୍ଥା କରନ୍ତୁ। ଯୋଜନାଟି କେମିତି ହେଇଛି କହ। ଆରେ ଭାକୁର ଆଉ ଖସି ପଳେଇ ପାରିବନି।
0: ଉର୍କୁଲି ଭାଉଜ ଯେଉଁ ହୋଇଗୋ ତୁମେ ପୁରସ୍କାରଟାଏ ପାଆନ୍ତ ନାହିଁ ବୋଲି ଅଳି କରୁଥିଲେ, ତାହା ଆପେ ଆପେ କାର୍ଯ୍ୟକାରୀ ହେଇଯିବ। ଭାଉଜ ନିଜେ ବାପାଙ୍କ ପାଖରେ ଅଳି କରିବେ, ସ୍ୱାମୀ ମୋର ପୁରସ୍କାରଟାଏ ପାଆନ୍ତୁ ବୋଲି।
1: ବାସ୍,
2: ମାନିବାକୁ ପଡିବ ରେ କରିତ କର୍ମା। ତୁ ସତରେ କରିତ କର୍ମାଟେ।
1: ହଁ ନଟବର, ଠିକ କହୁଛୁ, ହେଲେ ତୁ ଯୋଉ ଚେକ୍ ସହିତ ଶାଲ୍ଟିଏ ପାଇବୁ ନା, ତାକୁ ମତେ ଦେଇଦେବୁ।
2: ଠିକ ହେ, ଶାଲ୍ଟା ତୁ ପାଇବୁ,
3: କିନ୍ତୁ ଚେକ୍ଟା ମୁଁ ନେବି।
2: ଆଉ ମୁଁ
1: ଫୁଲ ତୋଡ଼ା।
2: ଆଚ୍ଛା, ତୋର ଧାନ କେ ତୋର ମୁରି, ଆଉ ଦେ କେଉଁଠି ଭୁଷ କରି।

ହୋଇଗୋ ତୁମେ ଗୋଟେ ପୁରସ୍କାର ପାଆନ୍ତ ନାହିଁ। ରଚନା ଶରତନାରାୟଣ ବେହେରା, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର। ନାଟକର ବିଭିନ୍ନ ଚରିତ୍ରରେ ଅଂଶଗ୍ରହଣ କରିଥିବା କଳାକାରମାନେ ଥିଲେ ନଟବର ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଉର୍କୁଲି ମମତା ପଣ୍ଡା, ବନଛୋଡ଼ ଡକ୍ଟର ଦ୍ୱାରିକାନାଥ ନାୟକ, ଦିବାକର ପ୍ରଦୀପ କୁମାର ପଣ୍ଡା ଏବଂ କରିତ କର୍ମା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଶ୍ରୀବତ୍ସ ସାହୁଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସବିତା ପଟ୍ଟନାୟକ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମରେ ଏଥର ଶ୍ରୀବତ୍ସ ସାହୁଙ୍କ ରଚନାରୁ ଧୀରେନ୍ଦ୍ର କୁମାର ନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

କାର୍ଯ୍ୟକ୍ରମରେ ଏଥର ସବିତା ପଟ୍ଟନାୟକ ଏବଂ ଧୀରେନ୍ଦ୍ର କୁମାର ନାୟକଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶ୍ରୀବତ୍ସ ସାହୁ।

ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମ ଶେଷରେ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣ ପଟେଲଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଦୁର୍ଗା ନାରାୟଣ ମିଶ୍ର।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ ଖଣ୍ଡଶିଳ୍ପୀମାନେ ଥିଲେ ସବିତା ପଟ୍ଟନାୟକ, ଧୀରେନ୍ଦ୍ର କୁମାର ନାୟକ, ଯୋଗେଶ୍ୱର ପଣ୍ଡା ଓ କ୍ରିଷ୍ଣା ପଟେଲ। ଗୀତଗୁଡ଼ିକ ରଚନା କରିଥିଲେ ଶିବସ ସାହୁ ଓ ଦୁର୍ଗାନାରାୟଣ ମିଶ୍ର। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଭାରତର ସଭ୍ୟତା, ଶକ୍ତି, ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ମନ୍ଦିର ପୁନରୁଦ୍ଧାରର 75 ବରଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆଇବା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜା। ବିଧାୟକ ଦଳ ନେତା ନିର୍ବାଚନ ନେଇକରି ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ, ଆଇବା କାଲି ହେବା ଶପଥ ଗ୍ରହଣ। ରାଷ୍ଟ୍ର ପ୍ରତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବେ ଆଜି ନୂଆଦିଲ୍ଲୀଠାରେ ହୋଇଯାଇଛି ଗୋଟିଏ ଗଣଦୌଡ଼। ଆକାଶବାଣୀ, ଦୂରଦର୍ଶନ ଆଉ ପ୍ରସାର ଭାରତୀର ସଦସ୍ୟମାନେ ଗଣଦୌଡ଼ଟି ହେଲେ ସାମିଲ। ଭାରତୀୟ ରେଳବାଇର ପ୍ରାୟ 362 କୋଟି ଟଙ୍କା ବ୍ୟୟ ଥି ଉତ୍ତର ରେଳବାଇର ପ୍ରମୁଖ ରୁଟ୍ମାନ୍କେ ସ୍ୱଦେଶୀ କବଚ, ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକେ କରିଛେ ମଞ୍ଜୁର। ରେଲ୍ ସୁରକ୍ଷା ଓ ଆଧୁନିକୀକରଣକେ ପ୍ରୋହାହିତ କରିବା ବୋଲି ରେଳବାଇ ତରଫୁ ଦେଇଛନ୍ତି ସୂଚନା। ସ୍ୱାସ୍ଥ୍ୟସେବା କ୍ଷେତ୍ରକେ ଐତ୍କା ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ଲାଗି ସମନ୍ୱିତ ତାଲିମର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ପୁରୀରେ ଥିବାର କଳା, ସଂସ୍କୃତି ଆର ଐତିହ୍ୟ ଜାଗାମାନଙ୍କର ସୁରକ୍ଷା ପ୍ରଚାର ପ୍ରସାର ନେଇକରି ସରକାରଙ୍କ ତରଫୁ ପ୍ରୟାସ ଜାରି। ସାରା ଦେଶ ଏହି କ୍ଷେତ୍ରରେ କାମ କରୁଥିବା ଇନ୍ଟେକ୍ ସଂସ୍ଥାର ପୁରୀ ଚାପ୍ଟର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭିନ୍ନକ୍ଷମ ଅଧିକାର ଆଇନ 2026 ବାବଦେ ଗୋଟିଏ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନରେ ହୋଇଯାଇଛି ଅନୁଷ୍ଠିତ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀ ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ରେଡ୍କ୍ରସ୍ ଆଉ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନ

0: ବୋଲ ଭାଇ ପ୍ରେମ ସେ
1: ରାଧେ ଶ୍ୟାମ।
2: ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କଲେ କୃଷ୍ଣଚନ୍ଦ୍ର ବାରିକ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ବନମାଳୀ ସେଠ, ସୁରଥ ମରେଇ, ମନବୋଧ ନେତି ଓ ଶଙ୍କର୍ଷଣ ସାହୁ। ଆକାଶବାଣୀ ସମ୍ବଲପୁର ଶ୍ରୋତାମାନଙ୍କୁ ଆମେ ସୂଚାଇ ଦେଉଛୁ ଯେ କୌଣସି ଅନିର୍ବାର୍ଯ୍ୟ କାରଣବଶତଃ ଆମେ ଆଜି ଯୁବବାଣୀ କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ ହ୍ୟାଲୋ ଯୁବବାଣୀ ପ୍ରସାରିତ କରିପାରୁନାହୁଁ, ସେଥିପାଇଁ ଆମେ ଦୁଃଖିତ। ଶୁଣନ୍ତୁ ଯୁବବାଣୀ କାର୍ଯ୍ୟକ୍ରମରେ ସ୍ୱରଲିପି।

0: ନମସ୍କାର ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ସ୍ୱରଲିପିର ଆଉ ଏକ ସଙ୍ଗୀତମୟ ଯାତ୍ରାରେ। ମୁଁ ଆପଣମାନଙ୍କର ସାଥୀ ପୁଷ୍ପାଞ୍ଜଳି ଦାସ ଏବଂ ମୋ ସହିତ ଅଛନ୍ତି
1: ମୁଁ ପ୍ରୀତରଞ୍ଜନ ପଣ୍ଡା।
0: ଆମେ ଆପଣମାନଙ୍କୁ ନେଇଯିବୁ ସ୍ୱରଲିପିର ଏହି ସଙ୍ଗୀତମୟ ଦୁନିଆକୁ। ତେବେ ଆରମ୍ଭ କରିବା। ରଘୁକୁଲ ରୀତି ସଦା ଚଲି ଆଇ ପ୍ରାଣ ଯାଏ ପର ବଚନ ନ ଯାଏ। ଆରେ କଣ ହେଲା ପୀର, ପୁରା ଚୁପ୍ ରହିଲ ଯେ? କଣ ତମେ ପ୍ରତିଜ୍ଞା କରିକି ଆସିଛ କି ଯେ ଆଜି ତମେ କିଛି କିଛି ବି କହିବନି?

0: ଆରେ ନାଇଁ ନାଇଁ, ସେମିତି କିଛି ନାହିଁ। ତମେ କିଛି ପଚାରିବା ଆଗରୁ ମୁଁ ତମର କଥାକୁ ଲକ୍ଷ୍ୟ କରୁଥିଲି। ମୁଁ ଜାଣିଛି ନିଶ୍ଚିତ ଭାବରେ ତମର କଥାରେ ହିଁ ଆଜିର ବିଷୟବସ୍ତୁଟି ଲୁଚି ରହିଥିବ। ତେବେ ଆଜିର ବିଷୟବସ୍ତୁଟି
1: ବିଷୟବସ୍ତୁଟିକୁ ଜାଣିବା ପୂର୍ବରୁ ଚାଲ ଗୋଟିଏ ଗୀତ ଶୁଣିବା। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଶୁଣନ୍ତୁ ଆଉ ଭାବନ୍ତୁ ନା ଆଜିର ବିଷୟଟି କ'ଣ।

0: ହଁ, ଗୀତଟି ତ ବହୁତ ବଢ଼ିଆ ଲାଗିଲା, ଆଉ ଆମ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଭଲ ଲାଗିଥିବ ନିଶ୍ଚୟ। ତେବେ
1: ଆଉ କ'ଣ, କାର୍ଯ୍ୟକ୍ରମ ଆରମ୍ଭରୁ ମୁଁ ରାମାୟଣର ଗୋଟିଏ ଛୋଟିଆ କବିତାଟେ କହିଲି ନା, ମାନେ ମୁଁ କହିବା ଅର୍ଥ ଯେ ରାମାୟଣରେ ଦଶରଥ ଯେପରି ସେ ଯାହା ହେଉ ନା କାହିଁକି ତାଙ୍କ ସ୍ତ୍ରୀ କୈକେୟୀଙ୍କୁ ସେ ନିଜେ ଦେଇଥିବା ଦୁଇଟି ବଚନ ପରବର୍ତ୍ତୀ ସମୟରେ ପାଳନ କରିଥିଲେ।
0: ତେବେ ପୁଷ୍ପା, ଆଜିର ବିଷୟବସ୍ତୁଟି ହେଲା ବଚନ, ପ୍ରତିଜ୍ଞା କିମ୍ବା କସମ।
1: ହଁ ଶ୍ରୋତା ବନ୍ଧୁ, ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

0: ତେବେ ପ୍ରିୟେ, ଏଇ ଶବ୍ଦଟି ଆମ ପାଇଁ ବିଲକୁଲ ବି ଅଜଣା ନୁହେଁ। ହଁ, ଏମିତି ବି ହୁଏ ସକାଳୁ ଉଠିବା ପରଠୁ ପୁଣି ସେଜକୁ ଯିବା ପର୍ଯ୍ୟନ୍ତ ଆମ ପାଟିରେ ଏ ଶବ୍ଦଟି ଆମ ଅଜାଣତରେ ହେଉ ପଛେ ଆସି ହିଁ ଯାଏ।
1: ଏଠି ଆଉ ଗୋଟିଏ ଉଦାହରଣ ଦେବି। ଆମେ ସ୍କୁଲରେ ପ୍ରାର୍ଥନା କଲା ସମୟରେ ଗୋଟିଏ ପଦ ଶେଷରେ ଗାଉ, ଯେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ମାନେ ଇଏ ବି ଗୋଟିଏ ପ୍ରକାର ପ୍ରତିଜ୍ଞା, ଯେ ଜୀବନ ପଛେ ଚାଲିଯାଉ କିନ୍ତୁ ସତ କହିବି।

0: ତେବେ ପ୍ରିୟ, ଏହି ପ୍ରତିଜ୍ଞା, ବଚନ କିମ୍ବା କସମ ଏସବୁ ରୂପରେ ଅନେକ, କିନ୍ତୁ ଅର୍ଥରେ ଗୋଟିଏ। ଆମେମାନେ ସବୁବେଳେ ଚେଷ୍ଟା କରିବା ଯେ ଆମେ ଅନ୍ୟକୁ ଯେଉଁ କଥା ଦେଉଛେ ସେ ଯେମିତି ଅନ୍ୟଥା ନହେବ, ଆମ କଥା କିମ୍ବା ପ୍ରତିଜ୍ଞାର ମୂଲ୍ୟ ରହୁ।
1: ହଁ, ଆମେ ବାପା ମାଙ୍କୁ ଦେଇଥିବା କଥା ହେଉ କି ସାଙ୍ଗମାନଙ୍କୁ ଦେଇଥିବା କଥା, ତାକୁ ଯେମିତି ହେଲେ ପାଳନ କରିବା। ତମେ କହୁଥିଲ ନା ପୁଷ୍ପା, ଯେ ପ୍ରତିଜ୍ଞାର ରୂପ ଅନେକ। ଆଉ ଗୋଟିଏ ଉଦାହରଣ ଦଉଛି ପ୍ରତିଜ୍ଞାର, ଅପନି ଆଜାଦି କୋ ହମ ହରଗିଜ୍ ମିଟା ସକତେ ନହିଁ, ସର କଟା ସକତେ ହୈଁ ଲେକିନ ସର ଝୁକା ସକତେ ନହିଁ। ମାନେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନେ ପ୍ରତିଜ୍ଞା କରିଥିଲେ ଯେ ଦେଶର ସ୍ୱାଧୀନତା ପାଇଁ ସେମାନେ ପଛଘୁଞ୍ଚା ଦେବେ ନାହିଁ।

0: କିଛି ଲାଭ ନାହିଁ। ପୁରାଣରେ ହେଉ କିମ୍ବା ଆଜିର ଆଧୁନିକ ସଭ୍ୟତାରେ ଏହି ଶବ୍ଦଟିର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ନଚେତ ଆମେ ଅନ୍ୟମାନଙ୍କର ସାମ୍ନାରେ ମିଥ୍ୟାବାଦୀ ବୋଲି ପ୍ରମାଣିତ ହେବା।

0: ଏ ତ ଥିଲା ଆଜିର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କର ମତାମତ ଆମକୁ ଜଣାଇବେ।
1: ତେବେ ଶ୍ରୋତାବନ୍ଧୁ, ଆଗାମୀ ସପ୍ତାହରେ ଆଉ ଗୋଟିଏ ନୂତନ ବିଷୟବସ୍ତୁ।

0: ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ।

ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଆଜି ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ, ଏଥିରେ ଶୁଣିବେ ମୁଣ୍ଡା ଗୀତ। ପରିବେଷଣ କରିବେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମୌସୁମୀ ବାୟୁ ଆଗମନର ପୂର୍ବ ଏବଂ ପର ଅବସ୍ଥା ଦ୍ୱାରା ପ୍ରଭାବିତ କୃଷି କାର୍ଯ୍ୟ ଓ ତା'ର ପରିଚାଳନା, ଏ ସମ୍ପର୍କରେ ଆଲୋଚନା କରିବେ ଜୁବ୍ଲି ସାହୁ। ଆଜି ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଦିଲୀପ କୁମାର ପଣ୍ଡା ଓ ମନସ୍ୱିନୀ ନାୟକ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ।

ଆଜି ରାତି 8:30 ଶୁଣିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ ସାରଙ୍ଗୀ ବାଦନ ପରିବେଷଣ କରିବେ ଉସ୍ତାଦ ସାବ୍ରି ଖାଁ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 9:30 ଶୁଣିବେ ନାଟକ ଭୂତ ଓ ଭବିଷ୍ୟତ, ରଚନା ଦୟାଳୁ ଚରଣ ପାଣିଗ୍ରାହୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। ଆଜି ରାତି 10:02 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ। ରାତି 10:30 ଶୁଣିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଛନ୍ତି ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ।

0: ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ପରିବେଷଣ କଲେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ମଧୁସୂଦନ ମୁଣ୍ଡା, ଦେବେନ୍ଦ୍ର ମୁଣ୍ଡା, ଦୁବେନ ସିଂ ମୁଣ୍ଡା, ପୀତାମ୍ବର ମୁଣ୍ଡା, ପାର୍ବତୀ ମୁଣ୍ଡା, ଇନ୍ଦି ମୁଣ୍ଡା, ସୁରୁ ମୁଣ୍ଡା, ଗୁରୁବାରୀ ମୁଣ୍ଡା ଏବଂ ତୁରା ମୁଣ୍ଡା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କେ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀକୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଆଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ୟେ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା

0: ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯୋଉ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶ୍ରଦ୍ଧା ଶୃଙ୍ଖଳା ସହିତ ସୁରୁଖୁରୁରେ ସମାପନ ହେବ ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶ୍ରଦ୍ଧା ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ର ଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ

0: ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନାଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ି ହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାନ୍ଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲ୍ଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରି ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାନ୍ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ

0: ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ୍ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ୍ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବର୍କସ ହେବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେଲେ ଜୋର। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଥି ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକେ ନେଇକରି ହେଲା ଆଲୋଚନା। ଆଉ ଦକ୍ଷିଣ ଆଣ୍ଡାମାନ ସାଗର

0: ସୃଷ୍ଟି ହୋଇଛେ ଘୂର୍ଣ୍ଣିବଳୟ। ଏଥର ପୁରା ଖବର। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାଁ ଘୋଷଣା କରିଛନ୍। ସହ ପର୍ଯ୍ୟବେକ୍ଷକ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ଋତୁରୁ ଦୁଇ ରାଜ୍ୟ ଭିତରେ ସମ୍ପର୍କ ଆହୁରି ବରକସ ହେବା। ଓଡ଼ିଶାବାସୀଙ୍କ ଲାଗି କୋଲକାତା ହେଉଛେ ଦୁଇ ନମ୍ଘର ଘର, ପଶ୍ଚିମବଙ୍ଗର ନୂଆ ଇତିହାସ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ବି ନହିଁ ହେ। ହମାରା ଲୋକ କୋଲକାତା କୁ ଅପନା ଦୁସରା ଘର ମାନତେ ହେଁ। ପ୍ରଧାନମନ୍ତ୍ରୀ ହମେଶା ପୂର୍ବୋଦୟ କି ବାରେ ମେ ହମ ସବକୁ କହତେ ହେଁ। ବିକଶିତ ଭାରତ କି ପରିକଳ୍ପନା ମେ ପୂର୍ବୋଦୟ କା ଏକ ବହୁତ ବଡ଼ା ମହତ୍ତ୍ୱ ରହେଗା। ଆଜ ଓ ଭିଜନ ସହି ମାଇନେ ମେ ସାକାର ହୋଗା।
0: ଶ୍ରୀ ଅଧିକାରୀ ଆଇବାକାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚଳିତ ବିଧାନସଭା ନିର୍ବାଚନ ଥି ପଶ୍ଚିମବଙ୍ଗର ବିଜେପି 207 ଆସନ ହାସଲ କରିଥିଲା। ରାଜ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବିକାଶ ଆର୍ ଘର ତିଆରି ଲାଗି ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସବୁ ବିଧାୟକମାନଙ୍କୁ ଚିଠି ଜରିଏ ସେମାନଙ୍କର ସହଯୋଗ ମାଗିଛନ୍। ନିଜ ନିର୍ବାଚନ ମଣ୍ଡଳୀନ ଚାଲିଥିବାର କାମଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ସହିତ ଅଙ୍ଗନବାଡ଼ି ଘର ତିଆରି ଠିକ୍ ସମୟଥି ସାରବାରକେ ସେ ବିଧାୟକମାନଙ୍କୁ ତଦାରଖ କରବାର ଲାଗି ପରାମର୍ଶ ଦେଇଛନ୍। 2024-25 ଆର୍ 2025-26 ବଛରେ ରାଜ୍ୟରେ 3,293 ନୂଆ ଅଙ୍ଗନବାଡ଼ି ଘର ଉଦ୍ଘାଟିତ ହୋଇଥିବାର ବେଳେ ଆଇସିଡିଏସ୍ ଯୋଜନା ଅଧୀନତି 12,140 ଅଙ୍ଗନବାଡ଼ି କେନ୍ଦ୍ର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଟି ରୂପାନ୍ତରିତ ହୋଇଛି। ଓଡ଼ିଶା ସମୁଦ୍ର ଖଣିନ ଟାକ୍ଟିକାଲ ଆଡଭାନ୍ସ ରେଞ୍ଜ ଆଗମେଣ୍ଟେସନ ତାରାର ପହିଲା ଉଡ଼ାନକେ ସଫଳତାର ସହିତ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଆର୍ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନାର ମିଳିତ ଚେଷ୍ଟାଥି ଏହି ପରୀକ୍ଷଣ ହୋଇଥିବାର ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଯୁଦ୍ଧାସ୍ତ ତାରାକେ ଠିକ୍ ରାସ୍ତାଟି ପରିଚାଳିତ କରବାର କ୍ଷମତା ରଖିଥିବାର ଏଟା ଦେଶର ପହିଲା ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ଲାଗି ଡିଆର୍ଡିଓ, ଭାରତୀୟ ବାୟୁସେନା ଆଉ ଅସ୍ତ୍ର ତିଆରି କରୁଥିବା ସହଯୋଗୀ କମ୍ପାନୀମାନଙ୍କୁ କୃତଜ୍ଞତା ଜଣାଇଛନ୍। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକେ ଅତ୍କା ମଜବୁତ କରବା ବୋଲି ଶ୍ରୀ ସିଂ କହିଛନ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2 ଖେପ ଅଧୀନଥି ଗୃହ ତିଆରି ପୂରା କରବାର୍ଥି ଓଡ଼ିଶା ଦେଶେ ପହିଲା ଠାନ୍ ପାଇଛେ। 2025 ମାର୍ଚ୍ଚ ମାସନୁ 2026 ମାର୍ଚ୍ଚ ତକ୍ ଏହି କ୍ଷେତ୍ରଥି ରାଜ୍ୟ ଲଗାତାର ଭାବେ ଭଲ ପ୍ରଦର୍ଶନ କରିଆସୁଛେ। ଏହି ଯୋଜନାର 2 ଖେପ ଅଧୀନଥି ଓଡ଼ିଶାନ 24,625 ଘର ମଞ୍ଜୁର ହୋଇଥିବାର ବେଳେ ମେ ମାସର 5 ତକ 3,134 ଘରର ଭିତ୍ତିପ୍ରସ୍ତର ଆଉ 2,008 ଘର ବନା କାମ ଶେଷ ହୋଇଛେ। 23,464 ଘରର ଜିଓ ଟେଗିଂ କାମ ଭିଲ୍ ସରିଛେ। ବାକି ଥିବାର ଘର ଭିନ୍ ଭିନ୍ କ୍ଷେପେ ନିର୍ମାଣାଧୀନ ରହିଛେ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ କାମକେ ଆହୁରି ତୁର୍ତ୍ତି କରିକରି ଧାରି ସମୟ ଆଗନୁ ସାରବାରକେ ନିର୍ଦ୍ଦେଶ ଦେଇଛନ୍। ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ହୋଇଯାଇଛି। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ହିତାଧିକାରୀମାନଙ୍କର ସଠିକ୍ ଚିହ୍ନଟ, ଠିକ୍ ସମୟଥି ସାହାଯ୍ୟ ଯୋଗାବାର ଆଉ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଉପରେ ଜୋର୍ ଦିଆଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ସହିତ ସଚେତନତା ଶିବିର ଆୟୋଜନ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କର ଅଧ୍ୟକ୍ଷତାଥି ପହିଲା ରଥଯାତ୍ରା ସମନ୍ୱୟ ବୈଠକ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ହୋଇଥିବା ବୈଠକଥି ମହାପୁରୁମାନଙ୍କ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, ପିଇବାର ପାଇନ୍ ବାଗିର ଭିନ୍ ଭିନ୍ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ରଥଯାତ୍ରା ସମୟଥି ଗଲା ବଛର ବାଗି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଭିନ୍ନକ୍ଷମମାନଙ୍କର ଦର୍ଶନ ଲାଗି ଖାସ୍ ବ୍ୟବସ୍ଥା କରାଯିବା। ରଥ ବନାବାର ଲାଗି 865 ଖଣ କାଠର ଦରକାର ପଡ଼ୁଥିବା ବେଳେ ଏହାଦେ ତ ରଥ ଖଳା ଆଉ ଖପୁରିଆ କରତ କଳକେ କାଠ ପହଞ୍ଚି ସାରିଛେ। ଏ ସମୟଥି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କରବା ଲାଗି ସିସିଟିଭି କ୍ୟାମେରା ଲଗାଯିବାର ସହିତ ସ୍ୱତନ୍ତ୍ର ସୁରକ୍ଷା ବଳ ଆଉ 220 ନୁ ଅତ୍କା ଫୋର୍ସ ମୁତୟନ କରାଯିବାର ଲାଗି ପ୍ରସ୍ତୁତି କରାଯାଇଛି। ବଡ଼ଦାଣ୍ଡ ଅର୍ ଗହଳି ଜାଗାମାନଙ୍କେ ସଫା ପିଇବାର ପାଇଁ ଯୋଗାବାର ଆଉ ଡ୍ରେନ୍ମାନଙ୍କର ସଫେଇ କାମ ମୁଲ୍ ହୋଇସାରିଛି। ରଥଯାତ୍ରା ବେଲ୍କେ ସ୍ୱତନ୍ତ୍ର

ବସ୍ ଇଣ୍ଟରସେପ୍ଟର କ୍ରେନ୍ ଚଳାଚଳ କରବା। ବୈଠକ ଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହିତ ସାଂସଦ ବିଧାୟକ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ମୁଲ୍ହେଇଛି। ଏଥି ନିୟମିତ ଆଉ ଆଘର ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ଲାଗି ଅନ୍ଲାଇନ୍ ଥି ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଆର୍ ବିଦ୍ୟାଳୟମାନଙ୍କୁ ଧାରି ସମୟ ଭିତରେ ବୋର୍ଡ ୱେବ୍ସାଇଟ୍ ଥି ପଞ୍ଜୀକରଣ କରବାର୍କେ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରୀକ୍ଷା ଫଲ ବାହାରବାର ଉତ୍ତରୁ ଭିନ୍ ଭିନ୍ ବିଷୟଥି ଖାତାମାନଙ୍କର ଫେରଘା ଯାଞ୍ଚ ପ୍ରକ୍ରିୟା ଆଇବା 11 ତାରିଖ ସୋମବାର ଦିନ ମୂଲ ହେବା ବୋଲି ବୋର୍ଡ ତରଫୁ ବିଜ୍ଞପ୍ତି ବାହାରିଛି। ଫି ବିଷୟଥି ସବଜେକ୍ଟିଭ୍ ଆଉ ଅବଜେକ୍ଟିଭ୍ ଖାତା ଫେରଘା ଯାଞ୍ଚ ଆର୍ ସେସବୁ ନକଲ ଦେବାର୍ ଲାଗି ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ ଥି ଆବେଦନ କରବାର୍କେ ପଡ଼ବା। ଇସବୁଥି ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଥି ମିଳିପାରବା। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଆଉ ରେଡ୍କ୍ରସ୍ ଆର୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାଟ୍ଙ୍କ ସମ୍ମାନ ଲାଗି ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ଫି ବଛର ମେ 8 ତାରିଖ ଭାରତ ନଈ ଦିବସ ପାଳନ କରାଯାଉଛି। 1920 ଦିଲ୍ଲୀ ନ ପହିଲା ଥର ଲାଗି ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଏ ବଛର ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ହେଉଛି ମାନବିକତା ଲାଗି ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମାନବତାର ସେବାଥି ନିୟୋଜିତ ସ୍ୱୟଂସେବକମାନଙ୍କର ଚେଷ୍ଟା ଓ ଅତୁଟ ପ୍ରତିବଦ୍ଧତାକେ ରେଡ୍କ୍ରସ୍ ଦିବସ ଅବସରରେ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଗୋଟିଏ ସୁରକ୍ଷିତ ସମାଜ ଗଠନ ଲାଗି ଦୟା ଏକତା ଓ ମାନବିକ ସେବା ଲାଗି ସାମୁହିକ ପ୍ରତିବଦ୍ଧତାକେ ବରକସ କରବାର୍କେ ଆହ୍ୱାନ ଦେଇଛନ୍। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ନ ଗୋଟିଏ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାରକେ ଆଧାର କରିକରି ଛାତ୍ର ଜୀବନରୁ ଦେଶ ସେବା କରବାର ଲାଗି ଆଗ୍କେ ଆସ୍ବାର୍କେ ପରାମର୍ଶ ଦେଇଛନ୍। ଥାଲେସେମିଆ ରୋଗ ବାବଦେ ସଚେତନତା ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବା ଲକ୍ଷ୍ୟଟି ଫି ବଛର ଆଜିର ଦିନେ ବିଶ୍ୱ ଥାଲେସେମିଆ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବର୍ଷ ବାର୍ତ୍ତା ହେଉଛି ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର। ଥାଲେସେମିଆ ଗୋଟିଏ ରକ୍ତ ବିକାର ସମସ୍ୟା। ଦେଶରେ ଥାଲେସେମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଆଉ ରାଜ୍ୟ ସରକାର ତା'ର ନିରାକରଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସାମାଜିକ ସଚେତନତା ଆର୍ ସାମୁହିକ ଚେଷ୍ଟା ଜରିଆ ଏହି ରୋଗକେ ନିୟନ୍ତ୍ରଣ କରିହେବା। ସମୟ ଜାନିକରି ପରୀକ୍ଷା ଆର୍ ପରାମର୍ଶ ଏ ରୋଗ ପ୍ରତିରୋଧ ବହୁ ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍। ଏ ରୋଗର କାରଣ ଆଉ ଚିକିତ୍ସା ବାବଦେ ଲୋକ ସଚେତନ କରବାର ଲାଗି ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ଥାଲେସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ସଚେତନତା କାର୍ଯ୍ୟକ୍ରମ ଆଉ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହ ନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକଟି ଯୋଗ ଦେଇକରି ଜିଲ୍ଲାନ ଚାଲୁଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ସବୁ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଲୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ତାରିଖ ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 2-3 ଦିନ ଭିତରେ ରାଜ୍ୟ ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆକଳନ କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେଲେ ଜୋର ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଛେ ଘୂର୍ଣ୍ଣିବଲୟ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା, କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
3: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
2: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି,
4: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने। ये बंगाल के लिए एक बहुत बड़ी परिवर्तन है।

ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନର ବାଙ୍ଗଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର 'ସବ୍କା ସାଥ ସବ୍କା ବିକାଶ ଓ ସବ୍କା କଲ୍ୟାଣ' ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ, ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଜଣ ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ଜଣ ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନା ନଗେନ୍ଦ୍ରନ୍ ସ୍ୱଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ୱଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ, ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ, ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ବଳ ମୁତୟନ ତଥା ଆନ୍ତଃସଂସ୍ଥା ସମନ୍ୱୟ, ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0ର ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70 ବିପକ୍ଷରେ ଯାଇଛି। 36 ସଦସ୍ୟ ଭୋଟ୍ଦାନରୁ ବିରତ ରହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
3: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଙ୍କୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
2: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି।

0: କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16ଟି ପଦକ ହାସଲ କରିଥିବାବେଳେ ତନ୍ମଧ୍ୟରୁ 4ଟି ସ୍ୱର୍ଣ୍ଣ, 3ଟି ରୌପ୍ୟ ଓ 9ଟି କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ନିଜ ହୃଦୟରେ ସାହିତ୍ୟ ପ୍ରତି ଯୋଉ ଆଗ୍ରହ ଅଛି, ସଂସ୍କୃତି ପ୍ରତି ଯୋଉଭଳି ଭାବରେ ଏକ ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏହି ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ତ ପଢିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ନାନୀ ଜୁହାର
1: ଜୁହାର ଭୟ ଜୁହାର ଆଉ କେନ୍ତା କେନ୍ତା କହ ତ
0: ଅଛେ ହେନ୍ତା ନାନୀ ଭଲ ଭଲ ଆଉ ଯେ ଶୁଣ ତ
1: ହଁ
0: ଆଜି ସେ ମୋର ବାଡ଼ିରେ ସେ ଟିକେ ଅଧେ ହେଇଥିଲା ଯେ ଯାହା ପରିବା ପତର ଧରିକରି ଯାଇଥିଲି ତମର ଘରକେ ବୋଲେ ସକାଳୁ ସକାଳୁ ଏଇଟା ତମେ କାହିଁ ପଳେଇ ଯାଇଥିଲ ଯେ ନାଇଁ ପାଇଲି ତମକେ
1: ଓହୋ ସକାଳର କଥା କହୁଛୁ ବି ଏଇଟା ଯାଇଥିଲି ରେ ଆଜି କାଇଁ ଦିନ ଜାଣିଛ ତ
0: ହଁ ତ କହ ତ ଟିକେ ଫିର୍ ବି
1: ଆଜି ହଉଛି ବିଶ୍ୱ ରେଡ୍କ୍ରସ୍ ଦିବସ ହଁ ହେଥିଲାଗି ନେଇ କେଁ ଗୋଟେ ରକ୍ତଦାନ ଶିବିର ହଉଥିଲା ବୋଇଲେ ଆଜି ଏତେ ବଢ଼ିଆ ଦିନ ହେଥିଲାଗି ଭାବିଲି କି ଯାଏସି ତ ଆଉ ମୋର ବି ରକ୍ତ ଦେସି ବୋଲିକରି ହେଟା ଯାଇଥିଲି ବୁଝିଲ କେ ଆର୍ ଇଟା ଆଜି ଏତେ ସୁନ୍ଦର ଦିନ ଇ ଦିନର ଉଦ୍ଦେଶ୍ୟ ହଉଛେ ମାନବ ସେବାର ପ୍ରଚାର ରକ୍ତଦାନ ଆଉ ସ୍ୱାସ୍ଥ୍ୟ ସଚେତନା ବିପଦ ସମୟରେ ସହଯୋଗ ତାପରେ ରେଡ୍କ୍ରସ୍ ସ୍ୱୟଂସେବକମାନଙ୍କର ସେବାକେ ସମ୍ମାନ ଦେବା ଲାଗି ଆଜିକା ଦିନକେ ପାଳନ କରାଯାଏସି ତାପରେ ରେଡ୍କ୍ରସ୍ ସଂଗଠନ ଦୁର୍ଘଟଣା ବନ୍ୟା ଭୂମିକମ୍ପ ରୋଗବ୍ୟାଧି ଆଉ ଯୁଦ୍ଧ ସମୟରେ ଲୋକମାନଙ୍କୁ ବି ସହାୟତା ପ୍ରଦାନ କରସି ରେ ବି
0: ଠିକ କହିଲ ନାନୀ
1: ବେଲେ ଆମର ବି କିଛି ମାନେ କର୍ତ୍ତବ୍ୟ ରହିଛି କି ନାଇଁ ଆମ ସମାଜ ଲାଗି ହେଥିଲାଗି ବୋଲିକରି ଭାବିଲି କିଛି ତ କରି ନାଇଁ ପାରବା ଯାଏସି ମୋର ଦ୍ୱାରା ଯେତେ ହଉଛେ ହେତେ ହେଲେ କରିକରି ଆସି କହିଲି ଆଉ ରକ୍ତଦାନ କରିକରି ଆଇଲି ରେ ବି
0: ଆଜିକାଲି ଦେଖ ଯେତିକି ବି ଦୁର୍ଘଟଣା ମାନେ ହଉଛି ସେନୁ ବି ଦରକାର ପଡୁଛି ରକ୍ତ ଦରକାର ପଡୁଛି ବୋଲେ ସେ

0: ଟାଇମ୍ରେ ବି ଏଇଟା ଆମର ହେଇଯିବା
1: ଯେ ଆଉ କେନ୍ତା କେନ୍ତା ଚାଷବାସ କେନ୍ତା କହତରେ ବି
0: ହଁ ନାନି ଚାଲିଛେ ଏନ୍ତା ସେ ଭେଣ୍ଡି ଯୋଗେଇଛେ ଆଉ ଚାଲିଛେ ଏନ୍ତା ଦୁଃଖେ ସୁଖେ ଆଉ
1: ହଁ ହଁ ଯେ ଭେଣି ଯୋଗେଇଛ ଯେ ହେଟା ବାହାରିଲାନୁ କି ନାଇଁ
0: ହଁ ନାନି ହେତେ ମାନେ ଯେତ୍କି ହେବାର କଥା ନା ହେତ୍କି ନାଇଁ ହେଲା ଏଥର ଦେଖ କାଁ ହେଲା ଯେ କି ଆଜି ଖରା ବେଲେ କାଲି ସେ କରାମାରି କରି ବର୍ଷା ହେଇଯାଉଛେ ବେଲେ ଏନ୍ତାଥି ତମେ କାଣା ପାଇବ ହେଲେ କହ
1: ହଁ ହଁ ତୁଲାତୁଲି କରିଦେଇଛ ତ
0: ହଁ ମାନେ ହେଇଯାଇଛେ କିଛିଟା
1: ଅଏନ୍ କରିଛ ଜାଣିଲ କି ନାଇଁ ଯେନ୍ତା କି କରା ମାରବାର କଥା କହିଲ ଆଜିକାଲି ଯେନ୍ ହିସାବେ ପାଣିପାଗ ପରିବର୍ତ୍ତନ ହଉଛେ ବେଲେ କି ନାଇଁ ଯେନ୍ତା ଦେଖ ଆମେ ତୁନ୍ ଶାଗ ଜଗିଥିମା କି ଆଉ କିଛି ବି ଜଗିଥିମା ଯଦି ଠିକ୍ ସମୟରେ ତାକେ ଆମେ ତୁଲାତୁଲି ନାଇଁ କରିଛୁ ବେଲେ ଏନ୍ତା କରା ଏନ୍ତା ମାରିଦେବା ବେଲେ ତ ସବୁ ତ ବେକାର ହେଇଗଲା ନା ରେ ବି
0: ହଁ ତ
1: ହଁ ବେଲେ କି ନାଇଁ ଏନ୍ତା ସବୁ କାରଣ ଲାଗି ଆମକୁ ସବକୁ ମାନେ ସଜାଗ ରହିବାର କଥା ଆଉ ଆମର ପାଣିପାଗ ଯେନ୍ ମାନେ ସୂଚନା ମାନେ ଦିଆ ହଉଛେ ଇଟାକେ ବି ଭଲ ହିସାବେ ଶୁଣିଥିବାର କଥା କାହିଁକରି ବେଲେ ଇଟାକେ ଯଦି ନାଇଁ ଶୁନ୍ମା ଆଉ ଏନ୍ତା ଅଦିନିଆ ବର୍ଷା ହେବା କି କରା ହେବା ବେଲେ ଆମର ତ ଫସଲ ନୁକସାନୀ ହେବା କି ନାଇଁ
0: ହଁ ତ ଆଉ ନୁକସାନ ବି ହେବା ତାପରେ ମୁଣ୍ଡେ ହାତ ଦେମା
1: ହଏ ବେଲେ ହେନ୍ତା କି ନି ଶୁନ ଆଜି ଗୁଟେ ହେନ୍ତା ବିଷୟଟେ ରହିଛେ ମୌସୁମୀ ବାୟୁ ଆଗମନର ପୂର୍ବ ଓ ପର ଅବସ୍ଥା ଦ୍ଵାରା ପ୍ରଭାବିତ କୃଷି କାର୍ଯ୍ୟ ଓ ତାର ପରିଚାଳନା ଆମର ବର୍ଖା ଦାଦା କଥା ହେଇଛନ୍
0: ଓହୋ
1: ବେଲେ ଶୁନତା ବେଲେ ଅନ୍ ହେତା ବୋଲୁଛେ
0: ହଁ ନାନି ବେଲେ ଶୁନମା
1: ହଁ ହଁ
2: ଆମର ବେଟକିକେ ଆସିଥିବାର ସବୁ ଚାଷୀ ଭାଇ ବୋହେନମାନଙ୍କୁ ଜୁହାର ଆମେ ତ ଚାଷ ହିସାବରେ ଅନେକ ଚାଷବାସ କରୁଛୁଁ ଆଉ ଯେତେବେଳେ ବି ଚାଷଟେ ବି କରୁଛୁଁ ତ ତାହାକେ ଆମେ ଦେଖିକରି ଯେ ପାଣିପାଗ କେନ୍ତା ହେଇଥିବା କେତେବେଳେ ବର୍ଷା ହେବା କେତେବେଳେ ଖରା ହେବା କେତେବେଳେ କୁଆପଥର ହେବା ତ ଯେନ୍ଟାକି ଆମେ କରା ମାରବା ବୋଲି କହୁଛୁଁ ଆଉ କେତେବେଳେ ପବନ ବି ବହେବା ଆଉ କେତେବେଳେ ବର୍ଷା ହେବା ଆଉ କେତେବେଳେ ନାଇଁ ହୁଏ ତ ଇସବୁ ଜିନିଷ୍କେ ଅନୁମାନ କରିକିରି ଆମ ଚାଷୀ ଭାଇ ବୋହେନମାନେ ସବୁବେଳେ ଚାଷ୍ଟେ କରିଥିସନ୍ ପାଣିପାଗର କୁପ୍ରଭାବ ଅଛେ ତ ସେ କୁପ୍ରଭାବ ଲାଗି ସେଥି ଆମର ଫସଲ କେନ୍ କେନ୍ଟା ନଷ୍ଟ ହେବା କେନ୍ତା ଆଉ ସେ ନଷ୍ଟ ହେବାନୁ ଆମେ ଫସଲକେ କେନ୍ତାକରି ବଞ୍ଚେଇ ପାର୍ମା ତ ସେଟା ବି ଆମର ଆଜ୍ଞାମାନେ ପ୍ରାୟ ଆମକୁ ଜନଉଥିସନ୍ ଇ ଆମର ବୈଠକିକେ ତ ସେନ୍ତା ମୌସୁମୀ ବାୟୁ ଆଗମନର ପୂର୍ବ ପର ଅବସ୍ଥା ଦ୍ଵାରା ପ୍ରଭାବିତ କୃଷି କାର୍ଯ୍ୟ ଆଉ ତାର ପରିଚାଳନା ଆମର ଚାଷୀ ଭାଇ ଭଉଣୀମାନେ କେନ୍ଦାଇ କରିବେ ତ ସେ ବାବଦରେ ଆଜି କହିବାର ଲାଗି ଆସିଛନ୍ ଜୁବ୍ଲି ସାହୁ ଆଜ୍ଞା ପାଣିପାଗ ବୈଜ୍ଞାନିକା RRTTS ଚିପ୍ଲିମାରୁ ଆସିଛନ୍ ଆଜ୍ଞା ଆପଣଙ୍କୁ ବୈଠକିକେ ସ୍ଵାଗତ ଜନାଉଛୁ ଜୁହାର
3: ଭାଇ ବୋହେନମାନଙ୍କୁ ମୋର ଜୁହାର
2: ତ ପହିଲା ଆମ ଚାଷୀଙ୍କୁ ଗୋଟେ କଥା କହୁନ୍ ଯେ ଏଇ ଯେନ୍ ମୌସୁମୀ ବାୟୁ ଯେନ୍ କଥା ପଡିଛେ ତ ମୌସୁମୀ ବାୟୁ ବୋଲେ ଆମେ କାଣା ବୁଝମା ସେଟା ଟିକେ କହୁନ୍
3: ମୌସୁମୀ ବାୟୁ କହିଲେ ଆମେ ଇଟା ଇନ୍ତା ଗୋଟେ ପବନ ହେ ଯେନ୍ଟା କି ଆମର ଋତୁ ଅନୁସାରେ ଯେନ୍ ତୁ ଯେନ୍ ଅଛେ ତ ଋତୁ ଅନୁସାରେ ତାର ଦିଗ ପରିବର୍ତ୍ତନ କରୁଥିସି ଯେନ୍ଥିର୍ ଲାଗି କି ଆମର ବର୍ଷାଟା ହଉଛେ ତ ସେ ବାୟୁ ଯେ କି ଋତୁ ଅନୁସାରେ ଦିଗ ବଦଳଉଛେ ଆଉ ବର୍ଷା କରୁଛେ ସେ ପବନ କେ ହିଁ ଆମେ ମୌସୁମୀ ବାୟୁ କହିସୁ ଆଉ ଖରା ଦିନେ ମେନଲି ସମୁଦ୍ର ଆଡୁ ମାନେ ଆମର ଜମିନଟା ଯେତେବେଳେ ଗରମ ହେଇଯାଏସି ତ ସମୁଦ୍ର ଆଡୁ ପବନଟା ବହିସି ତ ସେ ପବନ ଦ୍ଵାରା ଯେନ୍ ମେଘ ସୃଷ୍ଟି ଆସି ବର୍ଷା ଆସି ସେ ପବନ କେ ହିଁ ଆମେ ମୌସୁମୀ ବାୟୁ କହୁଛୁ
2: ଆଜ୍ଞା ତ ଏଇଟା ତ ବଢିଆ କଥା କହିଲେ ଯେ ସମୁଦ୍ର ଆଡୁ ହିଁ ଆମର ସ୍ଥଳଭାଗକେ ଯେନ୍ଟା ଆସି ତ ସେଟାକେ ଆମେ କହୁଛୁ ଆଉ ମୌସୁମୀ ବାୟୁ ଯେତେବେଳେ ସମୁଦ୍ର ଆଡୁ ସ୍ଥଳଭାଗକେ ଆସୁଛି ଆଉ ବର୍ଷା ହଉଛେ ତ ତାହାକେ ଆମେ କହୁଛୁ ମୌସୁମୀ ବାୟୁ ବୋଲି ତ ଏଇ ଯେନ୍ ମୌସୁମୀ ବାୟୁ ଯେନ୍ ଆସବାର ମାନେ ଆଗରୁ ଆମର ପାକଟା କେନ୍ତା ଥିସି ସେଟା ଟିକେ କହୁ
3: ମାନେ ମୌସୁମୀ ବାୟୁ ଆଇବାର ଆଗରୁ ଯେନ୍ଟାକି ଆମେ ପ୍ରି ମନସୁନ ପିରିୟଡ କହୁଛୁ ଯେନ୍ଟା ଇହାଦେ ମାନେ ଖରା ମାସଟା ଯେନ୍ଟା
2: ଆଜ୍ଞା
3: ତ ଜୁନ୍ 15 ଯାକ ଆମର ଓଡ଼ିଶା ପ୍ରାୟ ମୌସୁମୀ ବାୟୁଟା କଭର କରିଦେସି
2: ତ
3: ଇ ପିରିୟଡ ଜୁନ୍ର ଫାର୍ଷ୍ଟ ୱିକ୍ରୁ ଆମର ଯେନ୍ ଏପ୍ରିଲ ମେ ଇଟା ରହୁଛି ଆମର ପ୍ରି ମନସୁନ ଟାଇମ୍ରେ କାଣ ହେସି ଆମର ଯେନ୍ ତାପମାନଟା ଥିସି ସେଟା 40 ରୁ କିମ୍ବା 40 ରୁ ଅଧିକା ବି ରହିସି ଆଉ ସେ ଟାଇମ୍ରେ ଯଦି ଆଉ ଆମର ଆଦ୍ରତା ତାଟା ବି ବହୁତ କମ୍ ରହିସି ତ ଏଥିର୍ ଲାଗି କାଣା ହେସି ଦେଖବେ ଆଦ୍ରତା ଯଦି ମାଟିରେ କମ୍ ରହିଲା ତ ଆମର ମ୍ୟାଟ ମାନେ ଫାଟିଗଲେ ଆମେ ତାର ଦିଶି ଆଉ ଫସଲକେ ଯେତିକି ପାନ୍ ଦରକାର ଯଦି ବର୍ଷା ନାଇଁ ହେଲା ତ ସେ ପାନ୍ଟା ବି ନାଇଁ ପାଇପାରେ ତ ଫସଲର ଗ୍ରୋଥ ବି ଅଟକି ଯାଇସି ଆଉ ସୁଖାପାକ ଇହାଦେ ସୁଖାପାକ କରିଥିବା ଆଉ ଇ ଟାଇମ୍ରେ ମେନଲି କାଣା ହେସି ଏବେ ବି ଦେଖୁଥିବେ ସାଙ୍ଗେ ସାଙ୍ଗେ ମାନେ ଦୁଇପହର ତ ସୁଖାପାକ କରି ନେଉଛେ ତାପରେ ବର୍ଷା ହେଇଯାଉଛେ ତ ଇଟା ବହୁତ ଫ୍ରିକୁଏଣ୍ଟଲି ହେସି ଇ ଟାଇମ୍ରେ ତ ସେଥିରେ କାଣା ହେସି ବେଶୀ ପବନ ଆଉ କୁଆପଥର ଯେନ୍ ପଡ଼ୁଛି ସେଥିଲାଗି ଆମର ଫସଲ ବି ନଷ୍ଟ ହଉଛେ ଆଉ ଇ ଟାଇମ୍ରେ ଆଦ୍ରତା କମ୍ ଥିସି କିନ୍ତୁ ଯେତେବେଳେ ମଝିରେ ମେଘୁଆ ପାକ ଟିକେ କରିଛେ ମାନେ ବର୍ଷା ହେଇଯାଉଛେ ସେଥିଲାଗି ଆଦ୍ରତା ବଢିଯାଏସି ତ ସେ ଟାଇମ୍ରେ କାଣା ହେସି ଇଆଡେ ତାପମାନ ବି ଟିକେ ବଢିଥିସି ଆଦ୍ରତା ବଢିଯାଏସି ତ ଦୁହିଟା ଯେତେବେଳେ ମିଶି ଆସନ୍ ସେମାନେ ରୋଗ ପୋକମାନଙ୍କର ସଂଖ୍ୟାକେ ବଢେଇ ଦେସନ୍ ତ ଇ ସବୁ ପରିସ୍ଥିତି ଇ ଟାଇମ୍ରେ ଆମେ ଦେଖବାର୍କେ ପାଇସୁ
2: ଆଜ୍ଞା ତ ଇ ଯେନ୍ ମନସୁନ୍ ଯେନ୍ କଥା କହୁଛୁ ମୌସୁମୀ

0: ଟା ଯେନ୍ କହୁଛୁ, ଇତାର ଯେନ୍ ପୂର୍ବ ଅବସ୍ଥାଟା ଯେନ୍ ଅଛେ, ତ ଏଇ ପୂର୍ବ ଅବସ୍ଥାଟା ଆମର ଏଇ ମୌସୁମୀ ବାୟୁକେ ଆସବାର୍ କେ କେନ୍ତି କିରି ସହାୟତା କରସି ସେଟା ଟିକେ କହ।
1: ମୌସୁମୀ ବାୟୁର ପୂର୍ବ ଅବସ୍ଥା ଯେନ୍ଟା କି ଆମର ଖରା ମାସ ଏହାଦି, ତ ଏଇ ଟାଇମରେ କାଣ ହେସି, ଆମର ଯେନ୍ ତାପମାତ୍ରା ଅଧିକ ହେବାର ଲାଗି ଭୂମିରେ ଯେନ୍ ମାଟିରେ ଯେନ୍ ଆମର ତାର ଆଖପାଖର ଯେନ୍ ବାୟୁ ଅଛେ ସେଟା ବେଶୀ ଗରମ ହେଲେ ଉପରକେ ଉଠେଇ ଆସି, ତ ସେ ଜାଗାଟା ଯେନ୍ ଖାଲି ଥିସି ସେଟାକେ ପୂରଣ କରବାର ଲାଗି ଆମର ସମୁଦ୍ର ଆଡୁ ଥଣ୍ଡା ପବନଟା ଆସି, ଯେନ୍ଟା କି ଆମର ମେଘ ସୃଷ୍ଟି କରସି, ବର୍ଷା କରାସି। ତ ସେଟା ବି ଗୋଟେ ହେଲା କି ଆମର ଯେନ୍ ଯେତେବେଳେ ସ୍ଥଳଭାଗରେ ଲୋ ପ୍ରେସର ମାନେ ନିମ୍ନଚାପ ବାଲା କଣ୍ଡିସନ ବନିଛି ସେତେବେଳେ ସେଟା ଏକ୍ସେଲରେଟ୍ କରିଛି ଯେ ମନସୁନଟା ଆମର ଜଲ୍ଦି ଆସୁ ବୋଲି। ଆଉ ଗୋଟେ ହେଲା ଯେତେବେଳେ ଆମର ତାପମାତ୍ରାରେ ଡିଫରେନ୍ସ ବଢି ଆସି ମାନେ ଜଲଭାଗ ଆଉ ସ୍ଥଳଭାଗ ଭିତରେ, ତ ସେତେବେଳେ ବି ଆମର ଜଲଭାଗରୁ ପବନଟା ଆସୁଛେ, ସମୁଦ୍ର ଆଡୁ ଯେନ୍ ପବନଟା ଆସି ସେଟା ଆଦ୍ର ଥିସି ମାନେ ସେଥିରେ ଜଳୀୟ ଅଂଶର ପରିମାଣ ବେଶୀ ଥିସି ଯେ କି ମେଘ ଗଠନ କରସି, ସୁନ ବାୟୁ ଜଲ୍ଦି ଆଇବାର ଲାଗି ସହାୟତା କରସି।
0: ଆଜ୍ଞା, ତ ଏଇଟା ତ ବଢିଆ କଥାଟେ କହିଲେ। ତ ଇ ତାର ଯେନ୍ ଆସରା ଯେନ୍ ମନସୁନ ଆସବାର ପୂର୍ବରୁ ଆମର ଚାଷୀ ଭାଇ ମାନେ କେନ୍ କେନ୍ ଚାଷ କାମ କେ କରି ନେବାର କଥା ସେଟା ଟିକେ କହୁନ।
1: ଇ ସମୟରେ ମନସୁନ ଜଷ୍ଟ ଆସବାର ଆଗରୁ ଆମେ ଯେନ୍ ଯଦି ଠିକ ଟାଇମରେ କିଛି ଏନ୍ତା ପଦ୍ଧତି ଅଛେ ମାନେ ସେଟା ଯଦି ଆମେ କର୍ମା ତ ଆଗକେ ଫସଲ ଉତ୍ପାଦନ ଲାଗି ମାନେ ସେଟା ଭଲ ହେବା। ତ ଫାଷ୍ଟ ହେଲା ମାନେ ମନସୁନ ଆସବାର ଆଗରୁ ଗୋଟେ ଜମି ପ୍ରସ୍ତୁତି ଥିସି, ମାନେ କାଣା ହେସି ଆମେ ଯଦି ଇ ଶୁଖା ଟାଇମରେ ମଝି ମଝି ଟିକେ ଟିକେ ବର୍ଷା ହଉଥିସି ତ ସେ ମଶ୍ଚରରେ କାଣା କର୍ମା ଗୋଟେ ପୁରା ଗହିରିଆ ଚାଷ୍ଟେ କରିଦେମା, ମାନେ ଯେନ୍ ଆମର ସମର ପ୍ଲାଇଂ କହୁଛୁ ମାନେ ଖରାଟିଆ ଚାଷ୍ଟେ କରିଦେମା, ଯେନ୍ ତା ଦ୍ଵାରା କି ମାନେ ଯେନ୍ ମ୍ୟାଟ ତଲେ ଯାହା ବି ରୋଗର ଅଣ୍ଡା କିମ୍ବା ପୋକ ଯାହା ବି ଥିବେ ସେମାନେ ଉପରକେ ବାହାରି ଯିବେ, ଆଉ ଡାଇରେକ୍ଟ ଖରା ଯେନ୍ ପଡ଼ବା ଆଉ ଟେମ୍ପରେଚର ବଢ଼ବା ଆଉ ଖରା ଯେନ୍ କରୁଥିସି ସେଥିରେ ସେମାନେ ପ୍ରାୟ ମରିଯାଏସନ୍, ସେଟା ଗୋଟେ କଣ୍ଟ୍ରୋଲ ହେଇପାରସି ଏଥିର ଦ୍ଵାରା। ଆଉ ଚାଷ୍ କଲାବେଳେ ଏଥିର ଦ୍ଵାରା ମ୍ୟାଟଟା ବି ଟିକେ ଫସଫସିଆ ହେସି, ଆଉ ଆଦ୍ରତା ଯଦି ବି ବର୍ଷା ହେଲା ସେଟାକେ ଟିକେ ହୋଲ୍ଡ କରିପାରସି ବେଶୀ ଟାଇମ ଲାଗି, ମାନେ ଗୋଟେ ଚାଷ କରିଦେଲେ ଆମର ଟିକେ ସମତଳ ବି ହେଇଯାଏସି ଜମିନଟା, ତ ସେଥିରେ ପ୍ୟାନ୍ ଯଦି ମଡ଼ାମା ସେଟା ସବୁଆଡ଼କେ ଫଳସି। ତ ସେଥିଲାଗି ପହିଲା ହେଲା ଆମର ଜମି ପ୍ରସ୍ତୁତି ଭଲସେ କରିନେମା, ତାପରେ ହେଲା ଯେନ୍ ବିହନ ଆମକୁ କାଣା ଲଗାବାର ଅଛି ମାନେ କେନ୍ ବିହନ ଲଗାଲେ ଆମକୁ ଭଲ ଆଗକେ ଭଲ ହେବା ସେଟା ପହିଲାରୁ ଚୟନ କରିନେମା, ଯେ ଆମକୁ କେନ୍ ଭେରାଇଟିର ଧାନ ଯଦି ଲଗାଉଛୁ ଆମକୁ କେନ୍ ଭେରାଇଟିର ଧାନ ଲଗାବାର ଅଛି। ଆଉ ସେଥିଲାଗି ଆପଣ ଆଗରୁ ମାନେ ଯେନ୍ ଆମର ମନସୁନର ପୂର୍ବାନୁମାନ ଆସିଛି ଯେ ଏଇଥର ଯଦି ମାନେ ନର୍ମାଲରୁ କମ୍ ବର୍ଷା ହେବାର ଅଛି କି ଅଧିକା ବର୍ଷା ଅଛି, ତ କମ୍ ଯଦି ଏଥର ମନସୁନର ଦେଖିବେ ଯଦି ସେଥିରେ କମ୍ ବର୍ଷା ଦେଇଛେ ତ ଆମେ ସେ ହିସାବେ ଜଳସେଚନର ମାନେ ସୁବିଧା ଯେନ୍ ଉନ୍ନୟନ ମାନେ ପୁରା ବର୍ଷା ଆଧାରିତ ମାନେ କରୁଛନ୍ତି ଯେନ୍ ମାନେ ଚାଷ ସେନୁ କମ୍ ଅବଧି ବାଲା ଯେନ୍ଟା ଧାନ ଭେରାଇଟି ରହୁଛେ ସେଟା ୟୁଜ୍ କରିପାରିବେ, ଆଉ ଯେନ୍ଟା ଖରାକେ ସହି ପାରୁଥିବା। ଆଉ ହେଲା କି ଜଳ ସଂରକ୍ଷଣର ବି ବ୍ୟବସ୍ଥା ମାନେ ଯଦି ହେଇପାରୁଛେ ବନ୍ଦ ଖୋଲି କରି ବି ଆପଣ ଜଳକେ ରଖିପାରିବେ, କିମ୍ବା ଚାଷୀମାନେ ବଣ୍ଡ ବି ବନାସନ୍ ମାନେ କ୍ଷେତ୍ର ଇଏରେ କିଛି ଅତକା ପ୍ୟାନ୍ ଯଦି ହଉଛେ ଆମେ ସେନୁ ରହିଥିଲେ ଯେତେବେଳେ ପ୍ୟାନ୍ ଆମର ଦରକାର ହଉଛେ ଯେତେବେଳେ ଚାହିଁମା ଆମେ ସେଥିରୁ ୟୁଜ୍ କରିପାରମା। ଆଉ ଏଇ ଟାଇମ୍ରେ ମେନ୍ଲି ନର୍ସରୀ ପ୍ରସ୍ତୁତିଟା ପ୍ରି ମନସୁନ ଟାଇମ୍ରେ ଯେନ୍ ଟିକେ ଟିକେ ବର୍ଷା ହେସି ହେ ଟାଇମ୍ରେ ଯଦି ଆପଣ ମନସୁନ ହେଲା କି ଯଦି ରୁଆ ଷ୍ଟାର୍ଟ କରବାର୍କେ ଚାହୁଁଛନ୍ ତ ସେ ପ୍ରି ମନସୁନ ବର୍ଷାରେ ଆପଣ ବୁଣାଟା ଷ୍ଟାର୍ଟ କରିଦେବେ।
0: ଆଜ୍ଞା, ଏଇଟା ତ ବଢିଆ କଥାଟେ କହିଲେ ଯେ ମନସୁନ ଆସିବାର ପୂର୍ବରୁ ଆମେ କେନ୍ କେନ୍ ଚାଷ କାମଟା କରିନେବାର କଥା। ଆଉ ଗୋଟେ ଆସିଲା ଯେ ମୌସୁମୀ ବର୍ଷା ହେବାର ଆଗରୁ କେନ୍ କେନ୍ ପରିଚାଳନା ପଦ୍ଧତି ଅପନାବାର କଥା ସେଟା ଟିକେ କହ।
1: ଏଥିରେ ମାନେ ଫାର୍ଷ୍ଟ ତ ହେଲା ପଦ୍ଧତି ଜଳ ସଂରକ୍ଷଣ, ଖାଲି ଜଳ ଯେନ୍ ଏଇଟା ନେସି ସେଟା ତ ବନ୍ଦ କରିପାରିବେ, ତ ମାଟିରେ ଆଦ୍ରତା କି କେମିତି ସଂରକ୍ଷଣ କରିବେ ସେଟା ମେନ୍ ହେଲା, କାରଣ ଆପଣ ଯଦି ସେ ଟାଇମ୍ରେ ଆଦ୍ରତା ଅଛି ତ ଆଗକେ ଯେତେବେଳେ ଆମେ ଖରିଫ ଫସଲ ମାନେ କର୍ମା ସେମାନଙ୍କର ଲାଗି ସୁବିଧା ହେସି ସେଟା, ତ ହେଥିର୍ ଲାଗି କାଣା କରିପାର୍ମା ଆମେ ଆମର ମାଟିରେ ଯେନ୍ ତାପମାତ୍ରା ଅଛି ଆଦ୍ରତା କେ ମେଣ୍ଟେନ୍ କରି ରଖବାର୍ ଲାଗି ମଲ୍ଚିଂ କରିପାର୍ମା, ମାନେ ସେଟା ପୁଆଲରେ ହଉ କି ପଲିଥିନ୍ରେ ହଉ, ଯଦି ଇ ଟାଇମ୍ରେ ଦେଖୁନ୍ ଯଦି ବର୍ଷା ଯେନ୍ ହଉଛେ ଆମର କାଣା ହେସି ଖରା ମାସେ ବର୍ଷା ହେଲେ ବି ବହୁତ ଜଲ୍ଦି ଶୁଖି ଯାଇସି, ତ ସେ ଟାଇମ୍ରେ ଯଦି ଆମେ ପୁଆଲ କି ପଲିଥିନ୍ରେ ସେଟାକେ ମଲ୍ଚିଂ କରି ରଖିଦେମା ହେତ୍କି ଜଲ୍ଦି ସେଟା ଇଭାପୋରେଟ୍ ନାଇଁ ହୁଏ, ପ୍ୟାନ୍ଟା ସେନୁ ରହିଯାଏସି, ତ ଯେତେବେଳେ ଆମର ଫସଲଟା ହେବା ଆମେ ଅଲଗେ କରି ନୂଆ ଫସଲ ଲଗାମା ସେତେବେଳେ ବି କିଛି ମଏଶ୍ଚର୍ ଥିସି ଯାହାଦ୍ୱାରା କି ମାନେ ଜର୍ମିନେସନଟା ହେଇଯାଏସି, ପରେ ଯେତେବେଳେ ପ୍ୟାନ୍ ଆଭେଲେବୁଲ୍ ଅଛି ଆମେ ସେଥି ଜଳସେଚନ କରିପାର୍ମା। ଆଉ ବିହନ ବୁନ୍ବାର ଲାଗି ବି ଏ ଟାଇମ୍ରେ ଆମେ ପ୍ରସ୍ତୁତ କେମିତି ହେମା କି ଯେତେବେଳେ ଆମର ମନସୁନ ଆସବାର ଆଗରୁ ମୁଇଁ ଯେନ୍ ପହିଲା ବି କହିଥିଲି ମନସୁନ ଆସବାର ଆଗରୁ ଆମେ ବିହନ ବୁଣା କାମଟା ଯଦି କରିଦଉଛୁ ତ ରୁଆ କାମ କରବାର ଲାଗି ଆମକୁ ସୁବିଧା ହେବା। ଆଉ ରୋଗ ପୋକ ମାନଙ୍କର ବି ଏଇ ଟାଇମ୍ରେ 35-40 ଭିତରେ ଆମର ତାପମାତ୍ରା

0: ଘଣ୍ଟା ରହେସି, ଆଉ ମଝି ମଝି ମେଘୁଆ ପାଗ ବି କରୁଥିସି।
1: ଆଜ୍ଞା
0: ତ ସେଥିର୍ ଲାଗି କାଣା ହେସି, ଆମର ରୋଗ ସଂଖ୍ୟା ବଢ଼ି ଆସି, ତ ଇତାର ବି ପରିଚାଳନା ଆମେ ସେ ଟାଇମ୍ରେ କରିପାର୍ମା।
1: ଆଜ୍ଞା
0: ଆଉ ମେନ୍ଲି ହେଲା ଆମର ଦେଖିବେ ପଶୁମାନଙ୍କର ଇ ଟାଇମ୍ରେ
1: ଆଜ୍ଞା
0: ବେଶୀ ଯତ୍ନ ନେବାର କଥା,
1: ଆଜ୍ଞା
0: କାରଣ ଆମର ମେନ୍ଲି ଆମେ ଗାଏ ରଖୁଛୁ କାରଣ ଆମେ ଭଲସେ ଗୁରସ୍ ଟିକେ ପାଇପାର୍ମା। ଯେନ୍ ଇହାଦି ତାପମାତ୍ରା ଆଉ ଆର୍ଦ୍ରତା ଟିକେ ଯେନ୍ ଅଧିକାର ଅଛେ, ସେ ଟାଇମ୍ରେ କାଣା ହେସି ଆମର ଗାଏମାନଙ୍କର ଯେନ୍ ଗୁରସ୍ ଦେବା କ୍ଷମତାଟା କମି ଯାଏସି।
1: ଆଜ୍ଞା
0: ତ ସେମାନଙ୍କୁ କାଣା ସବୁବେଳେ ମାନେ ପୁରା ଗରମ ପେନ୍ ନା ଦେଇକରି ତାଜା ପେନ୍, ଯେନ୍ଟାକି ବେଶୀ ଥଣ୍ଡା ନେଥେ କି ଗରମ ନେଥେ, ତାଜା
1: ଆଜ୍ଞା
0: ପେନ୍ ଆଉ ପରିଷ୍କାର ପେନ୍ ଦେବାର କଥା ସେ ତାକୁ,
1: ଆଜ୍ଞା
0: ଆଉ ଛାଏରେ ରଖବାର କଥା, ଆଉ ଦ୍ୱିପହର ଟାଇମ୍ରେ ମାନେ କିଛି କାମ ସେମାନଙ୍କରନୁ ନେଇ ନେବାର କଥା।
1: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମେ ଯେନ୍ ଗାଏ ବି ରଖୁଛୁ କି ବଳଦ ବି ରଖୁଛୁ, ଆମେ ଦ୍ୱିପହରେ କିଛି ନାଇଁ କରିକିରି ଛେଁ ତଲେ ରଖମା। ଆଉ ମୁଖ୍ୟତଃ ଯେନ୍ ଚରେଇ ନେସୁ ଗାଈମାନଙ୍କୁ ଦ୍ୱିପହରେ ବି ଚରେଇ ନେନୁ, ଆଉ ବଳଦମାନଙ୍କୁ ଯେନ୍ ଦ୍ୱିପହରେ ଆମେ ମାନେ ଚାଷ କାର୍ଯ୍ୟ ବ୍ୟବହାର କରସୁଁ ତ ସେମାନଙ୍କୁ ବି ବ୍ୟବହାର ନାଇଁ କରୁ। ତ ମୁଖ୍ୟତଃ ଆମେ ସକାଳୁ 10 ବଜେ ତକ, ତାର ପରେ ଆମେ ଉପର ବେଲି 4 ବଜେନୁ ସିଆଡ଼କେ 2 ଘଣ୍ଟା ଯେନ୍ ଆମକୁ ମିଲୁଛେ 6 କିମ୍ବା 6:30 ତକ, ତ ସେତ୍କି ବି କଲେ ଚଲବା। ତ ଆଉ ଗୋଟେ ଆସଲା ଯେ ମନସୁନ ଯେନ୍ ଆସୁଛେ ମୌସୁମୀ, ତ ଏଥି ଆମର ଚାଷବାସଟା କେନ୍ତା କରି ପ୍ରଭାବିତ ହେସି ଏତାର ଦ୍ୱାରା, ଆଉ ପହଲା ଚାଷର ଉପଯୋଗିତା ବିଷୟରେ ଟିକେ କହ।
0: ତ ମନସୁନ ଆମର ଯେନ୍ ଭାରତ କେ କି ଓଡ଼ିଶା କେ ବି ଆସୁଛେ,
1: ଆଜ୍ଞା
0: ତାର ଉପରେ ଆମର ମ୍ୟାକ୍ସିମମ ଯେନ୍ କୃଷି କାର୍ଯ୍ୟଟା ରହୁଛେ ମାନେ ଚାଷବାସ ଯେତ୍କି ବି କରୁଛୁ, ପ୍ରାୟ ଆମର ଜଳସେଚିତ ଅଞ୍ଚଳ ଅପେକ୍ଷା ଆମର ଯେନ୍ ବର୍ଷା ଆଧାରିତ ଅଞ୍ଚଳଟା ବେଶୀ ରହୁଛେ।
1: ଆଜ୍ଞା
0: ତ ସେଥିର୍ ଲାଗି ମାନେ ସିଧାସଳଖ ମୌସୁମୀର ବର୍ଷାଟା ଆମର ଚାଷ କାମ ଉପରେ ପ୍ରଭାବ ପକଉଛେ।
1: ଆଜ୍ଞା
0: ହେଥିର୍ ଲାଗି ମନସୁନର ଯେନ୍ ଆଗମନଟା ମାନେ କେଭେ ଆସୁଛେ, ଲେଟ୍ରେ ଆସୁଛେ କି ମାନେ ଜଲ୍ଦି ଆସୁଛେ, ସେଟା ହେଲା ପ୍ଲସ୍ ଯେନ୍ ଆମର କେତେ ପରିମାଣରେ ବର୍ଷା ହେଲା, ମାନେ
1: ଆଜ୍ଞା
0: ଜହ ବର୍ଷା ହେଲା କି କମ୍ ହେଲା, ଆଉ କେନ୍ ଜାଗାରେ କେତେ ବର୍ଷିଲା,
1: ଆଜ୍ଞା
0: ଇଟା ବହୁତ ଇମ୍ପୋର୍ଟାଣ୍ଟ ଏ। କାରଣ ଇଟା ଆମର ଯଦି ଭଲସେ ବର୍ଷା ହେବା, ଠିକ୍ ଟାଇମ୍ରେ ବର୍ଷାଟା ଆସ୍ବା ଆଉ ଠିକ୍ ଆମାଉଣ୍ଟରେ ହେବା, ତେବେ ଯାଇ ଆମେ ଚାଷ୍ରେ ଭଲ୍ ହେଇପାର୍ବା ଆମର।
1: ଆଜ୍ଞା
0: ତ ଉପଯୋଗିତା ଭିତରୁ ହେଲା ମନସୁନ ବାୟୁଟା ଆସିଲା ପରେ କି ଜଳସେଚିତ ଅଞ୍ଚଳରେ ସେମାନେ ରୁଆଟା ଷ୍ଟାର୍ଟ କରିପାରୁଛନ୍, ପ୍ଲସ୍ ଆମର ଯେନ୍ ବର୍ଷା ଆଧାରିତ ମାନେ ଅଞ୍ଚଳ ରହୁଛି ଯେନ୍କି ମାନେ ବର୍ଷା ହେଲେ ଯାଇ କରୁଛନ୍, ସେମାନେ ତାଙ୍କର ବୁଣା କାମଟା ଷ୍ଟାର୍ଟ କରିପାରୁଛନ୍ ଇତାର ଦ୍ୱାରା। ଆଉ ଯେନ୍ ଧାନ ମକା କି ଡାଲି ଜାତୀୟ ଖରିଫ ଫସଲ ଯେତ୍କି ବି ହଉଛେ ଆମେ ସେ ଟାଇମ୍ରେ ବୁଣି ପାରୁଛୁ। ଆଉ ଯଦି ବର୍ଷା ଠିକ୍ ସମୟରେ ହେଉଛେ, ତ ଯେନ୍ ଆମର ପୋଖରୀ ହେଲା, ନଦୀ ହେଲା, ଯାହା ବି ରହୁଛେ ଜଳାଶୟ ମାନେ ରହୁଛେ, ସେଥିରେ ପାନ୍ ଭରି ହେଇକରି ରହେସି, ତ ଆଗ୍କେ ଯେତେବେଳେ ମାନେ ଆମକୁ ଫସଲ ଲାଗି ପାନ୍ ଦରକାର ହେସି, ତ ଆମକୁ ବେଶୀ ହଇରାଣ ହେବାର୍କେ ନା ପଡ଼େ। ଦେନ୍ ମନସୁନ ବର୍ଷାଟା ଯଦି ଠିକ୍ ପରିମାଣରେ ହେଉଛେ, ଏଇଟା କାଣା କରସି, ଯେତ୍କି ଦରକାର ହେତ୍କି ଯଦି ବର୍ଷା ହେଲା, ତାହେଲେ ଏଇଟା ଫସଲର ବିକାଶରେ ବି ସହାୟତା କରସି, ଯାହାଦ୍ୱାରା ଆମର ଉପଜଟା ବି ବଢ଼୍ସି।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଉପଯୋଗିତାଟା କହିଲେ ମନସୁନର, ଏଇ ମନସୁନ ଦ୍ୱାରା ଆମର କେନ୍ କେନ୍ ଅସୁବିଧାଟା ହେସି ସେଟା ଟିକେ କହ।
0: ମନସୁନ ମାନେ କହିଛୁ ଆମେ ବର୍ଷା ମାସଟା ଷ୍ଟାର୍ଟ ହେଇଗଲା, ତ ଗୋଟେ ଯେନ୍ କଥାଟି ଅଛେ ଯେ ଜଲ ବିହୁନେ ସୃଷ୍ଟି ନାଶ, ଜଲ ବହୁଳେ ସୃଷ୍ଟି ନାଶ କୁହାଯାଏସି। ତ ଯଦି କମ୍ ବର୍ଷା ହେଲା, ତ ସେଥିରେ କାଣା ମରୁଡ଼ି ହେଇଯିବା, ଆମର ଫସଲ ଭଲ ଉପଜ ନାଇଁ ହୁଏ, ଆଉ ସେଥିଦ୍ୱାରା ମାନେ ଆମେ ଯେତ୍କି ଆମେ ଖର୍ଚ୍ଚା କରିଥିସୁଁ ସେତ୍କି ଲାଭ ଆମେ ପାଇନପାରୁ।
1: ଆଜ୍ଞା,
0: ଯଦି ବର୍ଷା ବେଶୀ ହେଲା, ତ ଆମର କାଣା ହେସି, ମାଟି ଧୋଇ କରି ପଲାସି, ଫସଲ ମାନେ ନଷ୍ଟ ହେଇଯାଏ, ତାର ଚେରଟା ଭଲସେ ବଢ଼ି ନା ପାରେ, ଗଛଟା ନା ଏଇଟା ହୁଏ, ମ୍ୟାଟ ଧୋଇ ହେବା ଦ୍ୱାରା ମାନେ ତାର ଉର୍ବରତା କମି ଯାଏସି, ତ ଏଇଟା ସବୁ ଅସୁବିଧା ହେସି। ଆଉ ଯଦି ଇ ଟାଇମ୍ରେ କାଣା ହେସି, ଆପଣଙ୍କର ଆର୍ଦ୍ରତା ଆଉ ମେଘୁଆ ପାଗଟା ହେଲେ ଯେନ୍ ରୋଗ ପୋକର ସମ୍ଭାବନାଟା ବଢ଼ି ଯାଏସି, ତ ସେଥିର୍ ଲାଗି ଗଛ କି ଭଲ ବଢ଼ବାରରେ ମାନେ ନୁକସାନ କରସି। ଆଉ ଯଦି ଇ ଟାଇମ୍ରେ ବଜ୍ରପାତ ହଉଛେ, ଦେଖିବେ ଯେ ଆପଣଙ୍କର ବର୍ଷା ମାସେ ବଜ୍ରପାତର ମାନେ 3-4 ବର୍ଷର ଯଦି ଆମେ ଦେଖମା, ବଜ୍ରପାତ ସଂଖ୍ୟା ବହୁତ ବଢ଼ି ଯାଇଛେ ଇଭେଣ୍ଟଟା, ତ ସେଥିର୍ ଲାଗି କାଣା ହେସି, ସେଟା ତ ମାନେ କ୍ରପ ଡାଇରେକ୍ଟ ଇଟା ନେ କଲେ ବି ଯେନ୍ ଗଛ ଖୁଣ୍କେ ପକେଇ ଦଉଛେ, ତ ସେଟା ଯଦି ଧାନ ଗଛ ଗୋଟେ ଅଛେ, ପାଖେ ଗଛ ଖୁଣ ଅଛେ, ଗଛ ଖୁଣ୍କେ ଯଦି କିଛି ବଜ୍ରପାତ ରହିଲା, ସେଟା ଯଦି ଧାନ ପଡ଼ିଗଲା, ତ ସେ ଧାନ ବି ନଷ୍ଟ ହେଇଯାଉଛେ। ପ୍ଲସ୍ ଆମର ଯେନ୍ ପଶୁ ପକ୍ଷୀ ହେଲେ କି ମନୁଷ୍ୟମାନେ ବି, ସେମାନେ ଯଦି ତାର ସଂସ୍ପର୍ଶରେ ଆସୁନ୍, ତାଙ୍କର ଜୀବନ ବି ହରଉଛନ୍, ତ ଏଇ ସବୁ ନୁକସାନ ମାନେ ଆମର ସହିବାର୍କେ ପଡ଼ସି।
1: ଆଜ୍ଞା, ତ ଏଇ ଯେନ୍ ମନସୁନ କଥା ଯେନ୍ କହିଲେ, ଇନୁ ଯେନ୍ ବଜ୍ରପାତ କଥା କହିଲେ, ତ ସେଥି ଆମର ଜୀବନ ବି ଯାଉଛେ, ଆମେ ସେଥିପ୍ରତି ଯେନ୍ ଅସୁବିଧାଟା ହଉଛେ, ତ ଯେନ୍ ସେ ଅସୁବିଧାକେ ଆମେ କେନ୍ତାକିରି ତାର ପ୍ରତିକାର କରିପାର୍ମା, ଏ ଆମର କୃଷି କାର୍ଯ୍ୟ ଯେନ୍ ଅସୁବିଧାଟା ହଉଛେ ସେଟା ଟିକେ କହ।
0: ଦେଖୁନ୍, ଯଦି ମାନେ ଠିକ୍ ସମୟରେ ବିହନ ବୁଣିଲା,
1: ଆଜ୍ଞା,
0: ମାନେ ଇଥିର୍ ଲାଗି ଆମେ କାଣା କରିପାର୍ମା, ଆମର ଯେନ୍ ଲୋକାଲ ନ୍ୟୁଜ୍ ପେପର ହେଲା, ଟିଭି ହେଲା, ରେଡିଓ ହେଲା, ଯେନୁ ବି ଆମର ୱେଦର ଫୋରକାଷ୍ଟ ବିଷୟରେ କୁହାଯାଉଛେ,
1: ଆଜ୍ଞା,
0: ମାନେ କିଛି ବି ପୂର୍ବାନୁମାନ ଦିଆଯାଉଛେ, ତ ସେଟା ସବୁବେଳେ ଅପଡେଟ୍ ରହୁଥିବାର୍କେ ପଡ଼ିବ, କାରଣ ତାର ଦ୍ୱାରା ଆମେ

0: ଜାଣି ପାରମା ଯେ ହଁ ଏଇଟା ବର୍ଷା ହେବାର ଅଛି କି କାଣା ହେବାର ଅଛି, ତ ସେଇ ହିସାବେ ଆମେ ମାନେ ବିହନ ଯଦି ବୁନବାର ଅଛି, ବର୍ଷା ଯଦି ହେବାର ଅଛି, ତ ଆମେ ଆଗରୁ ରେଡି କରି ରଖିଥିମା ମାନେ ସିଟ୍ କେ କି ବର୍ଷା ହେଲା କି ଆମେ ସାଙ୍ଗେ ସାଙ୍ଗେ କରିପାରମା ସେଟା, ଯେତିକି ବର୍ଷା ହେବାର କଥା ତାନୁ ଯଦି ଅଧିକ ବର୍ଷା ହେବାର ଅଛି, ତ ସେ
1: ଆଜ୍ଞା
0: ଟାଇମରେ ଆମେ ମଧ୍ୟମ ଅବଧି କି ବେଶୀ ଲଙ୍ଗ ଡ୍ୟୁରେସନ ହେଲା
1: ଆଜ୍ଞା
0: ସେନ୍ତା ଭେରାଇଟି ବି ଲଗେଇ ପାରମା, କିନ୍ତୁ ଯଦି ବର୍ଷା କମ୍ ହେବାର ଅଛେ ତ ସେହି ହିସାବେ ଆମେ ସର୍ଟ ଡ୍ୟୁରେସନ୍ ନେମା, ଯେନ୍ଟାକି ମାନେ ଖରା ଦ୍ୱାରା ବେଶୀ ପ୍ରଭାବିତ ନାଇଁ ହଉଥିବା ହେନ୍ତା ଭେରାଇଟି ଚୁଜ୍ କର୍ମା। ତ ଇ ସମୟରେ ମାନେ ଠିକ୍ ଟାଇମରେ ଯଦି ଆମେ ବିହନ ବୁନ୍ମା ଠିକ୍ ଭେରାଇଟି ନେଇ ପାର୍ମା, ତ ଇଟା ଗୁଟେ ଆମର ଆଗ୍କେ ସହାୟକ ହେବା। ଆଉ ବର୍ଷା ଜଳକେ ସଂରକ୍ଷଣ କରବାର୍ ଲାଗି ବଣ୍ଡ ତିଆରି କର୍ମା,
1: ଆଜ୍ଞା
0: ଯେନ୍ଟା କି ମୁଇଁ ଆଗରୁ କହୁଥିଲି, ଯଦି ଜହ ବର୍ଷା ହଉଛେ ତ ତାର ନିଷ୍କାସନ ଲାଗି ବି ଆମେ ଡ୍ରେନେଜ୍ ସିଷ୍ଟମ୍ ରଖିଦେମା, କାରଣ
1: ଆଜ୍ଞା
0: ଆମର ପ୍ରାୟତଃ ହେଭି ରେନ୍ଫଲ ସେ ଜୁଲାଇ ଅଗଷ୍ଟ ଟାଇମରେ ଆମର ହେଭି ରେନ୍ଫଲ ହଉଛେ, କେବେ କେବେ ସେପ୍ଟେମ୍ବରରେ ବି ହେସି। ତ ବେଶୀ ଇଟା ହେଲେ ଆମର ଧାନ କେ ତ ମାନେ ଠିକ ରହିସି, ବେଶୀ ହେଲେ ବି ଯଦି ଟିକେ ପ୍ୟାନ୍ କାଟି ଦେବେ କି କାଣା ହେବେ ହେଇଯିବା, କିନ୍ତୁ ଯେନ୍ ଆମର ଖରିଫରେ ଯେନ୍ ଆମେ ପନିପରିବା କରୁଛୁଁ
1: ଆଜ୍ଞା
0: କି ଅଲଗା କିଛି ଫ୍ରୁଟ କ୍ରପ ଯାହା ବି ଲଗଉଛୁଁ, ସେମାନଙ୍କର ଲାଗି ଅସୁବିଧା ହେସି ପ୍ୟାନ୍ ଯଦି ଜମା ହେଲା, ତ
1: ଆଜ୍ଞା
0: ସେଥିର୍ଲାଗି ପ୍ୟାନ୍ ନିଷ୍କାସନର ବ୍ୟବସ୍ଥା ବି କରବାର କଥା ଏଇ ଟାଇମରେ। ପଶୁମାନଙ୍କର ବି ଏଇ ଟାଇମରେ ଯତ୍ନ ନେବାର କଥା, କାରଣ ଆର୍ଦ୍ରତା ବଢ଼ିଲେ
1: ଆଜ୍ଞା
0: ମାନେ ପଶୁମାନଙ୍କୁ ବେଶୀ ରୋଗ ହେସି,
1: ଆଜ୍ଞା
0: ତ ଏଥିର୍ଲାଗି କାଣା କର୍ମା, ଯେତେବେଳେ ବର୍ଷା ଆଇବାର ଆଗରୁ କିମ୍ବା ବର୍ଷାର ଷ୍ଟାର୍ଟିଂ ପିରିୟଡ଼ରେ ସେମାନଙ୍କୁ ଟୀକାକରଣ କରିଦେବେ।
1: ଆଜ୍ଞା
0: ଆଉ ଟୀକାକରଣ ଯଦି ନାଇଁ ବି କରିପାରୁଛୁଁ ଆମେ ଟ୍ରିଟମେଣ୍ଟ ବି ସେଟା ଅଛେ, ସେଥିର୍ଲାଗି ମାନେ ଆପଣମାନେ ଆଡ଼ଭାଇଜରି ବି ଫଲୋ କରିପାରିବେ, ସେଥିର୍ଲାଗି ବହୁତ ସାରା ଆଡ଼ଭାଇଜରି ବି ଆସି।
1: ଆଜ୍ଞା
0: ଆଉ ସବୁବେଳେ ମାନେ ଗୁହାଲକେ ଶୁଖା ଆଉ ପରିଷ୍କାର ରଖିକରି ବର୍ଷା ଜଲ କେନ୍ତି ଭିତରକେ ନା ପଶ୍ବା ତାର ବି ବ୍ୟବସ୍ଥା କରାଯିବା।
1: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ କେନ୍ କେନ୍ ପ୍ରତିକାର କରିପାର୍ମା। ଆଉ ଗୋଟେ ଅସୁବିଧା ହେସି ଯେ ବର୍ଷା ଦିନେ ଯଦି ଅତ୍ୟଧିକ ବର୍ଷା ହେବା ମାନେ ଆମର ଚାଷବାସ ଥି, ଓଷୋ କଷା ମାରବାର ଥି, ତାପରେ ଘାସ ବାଛବାର ଥି, ଇନ୍ ବହୁତ ଅସୁବିଧା ହେସି। ତ ଇ ଅସୁବିଧା ମାନେ ଚାଷୀମାନେ କେନ୍ତା କରି କାଣା କରିପାରିବେ, ଅସୁବିଧା ଟାଲବାର ଲାଗି ସେଟା ଟିକେ କହ।
0: ମନସୁନଟା ଆମର ଚାଷ କାମ ଲାଗି ତ ଉପଯୋଗୀ ହେଲେ ବି ଯେନ୍ ଅନିୟମିତ ବର୍ଷା ବି ହେଇଯାଏସି, ମାନେ
1: ଆଜ୍ଞା
0: ଆଗରୁ କାଣା ହଉଥିଲା ଆମର ବର୍ଷାଟା ମାନେ ଲଗାତାର ହଉଥିଲା କି ଇଟା ହେନ୍ତା ହଉଥିଲା, କିନ୍ତୁ ଇହାଦେ କାଣା ହଉଛେ ମନସୁନର କିଛି ଦିନ ବର୍ଷି ନେଲା, ତାପରେ ଗୋଟେ 4-5 ଦିନ ଯାଏ ବିଲକୁଲ ନା ବର୍ଷା ହେଲା,
1: ଆଜ୍ଞା
0: ତାପରେ ଫେର ହେନ୍ତା ବର୍ଷିବା ଫେର ନାଇଁ ହୁଏ, ତ ହେନ୍ତା ଗୋଟେ ଅନିୟମିତତା ବର୍ଷା ରହୁଛେ। ଚାଷୀ ଭାଇ ମାନେ ଜାଣି ନା ପାରନ୍ ଯେ ମାନେ ଯଦି ସ୍ପ୍ରେ କରବାର ଅଛେ କିଛି ଜିନିଷ, ସ୍ପ୍ରେ କରିଦେଇଛନ୍ ଘଣ୍ଟେ ଭିତରେ ବର୍ଷା ହେଇଗଲା,
1: ଆଜ୍ଞା
0: ତ ସେ ଉଷୋଟା ଧୋଇ ହେଇଯାଏସି,
1: ଆଜ୍ଞା
0: ଗଛ କେ ମରବାର ଲାଗି ମାନେ ଯେ ଉଷୋର ଯେତିକି କାମ କରିବା କଥା ନା କରେ, ଆଉ ଆମକୁ ଫେର ଥରେ ଆଉ ଥରେ ଉଷୋ ଦେବାର୍କେ ପଡ଼ବା,
1: ଆଜ୍ଞା
0: ସେଥିରେ ତ ତାର ଖର୍ଚ୍ଚା ବି ବଢ଼ିଗଲା, ଆଉ ଥରେ ଉଷୋ ଘିନ୍ବା ସେ ଫେର ଫେର
1: ଆଜ୍ଞା
0: ଲେବର ସେତିକି ଖର୍ଚ୍ଚା କରବା ଫେର
1: ଆଜ୍ଞା
0: ଏଟା, ତ ସେ ଜିନିଷଟା ସେ ଯଦି ଆଗରୁ ଜାଣିପାରିବା ଯେ ଆମର ଇ ଟାଇମରେ ବର୍ଷା ହେବାର ଅଛେ ଏନ୍ତା, ତ ସେ ଘାସ ମରା ହେଲା କି ଆମର କିଛି ବି କେମିକାଲ ସ୍ପ୍ରେ ହେଲା ଯାହା ବି ମାନେ ଚାଷ କାମ କରବାର ଅଛେ, ସେ ହିସାବରେ ସେମାନେ ପ୍ରିପେୟାର ରହିବେ, ଯେନ୍ଟା ଲସ୍ ହଉଛେ ତାହାକେ ଟିକେ କମ୍ କରିପାରିବେ।
1: ଆଜ୍ଞା ସେଟା ତ ବଢ଼ିଆ କଥାଟେ। ଅବସ୍ଥାକେ ଦେଖିକରି ଆଜ୍ଞା ମାନେ ଯେନ୍ ରିପୋର୍ଟ ଦଉଛନ୍, କେବେ ବର୍ଷିବା ପାନ୍, କେବେ ନା ବର୍ଷେ, କେତେ ଦିନ ଭିତରେ ବର୍ଷା ଅଛେ, କେନ୍ତା ବର୍ଷା ଅଛେ, ଏଇଟା ସବୁ ମାନେ ଯେନ୍ କହୁଛନ୍, ସେଟାକେ ଜାଣିକରି ହିଁ ଆମେ ଚାଷବାସ କର୍ମା ଆଉ ଓଷୋ କଷା ମାର୍ମା। ଶେଷକେ ଆମର ଚାଷୀମାନଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁ।
0: ଚାଷବାସ ବିଷୟରେ ଆମର RRTS ଚିପ୍ଲିମାରୁ IMD ର ଯେନ୍ ଫୋରକାଷ୍ଟ ଆସି,
1: ଆଜ୍ଞା
0: ଏଥିରେ ଆମର ମନସୁନ ବାୟୁର ବି ରହୁଛେ, ମାନେ ଯେନ୍ଟାକି ଆମର ସିଜନାଲ ଫୋରକାଷ୍ଟ କହୁଛୁ, ତାପରେ ଆମର ଗୋଟେ ଏକ୍ସଟେଣ୍ଡେଡ ରେଞ୍ଜ ର ଯେନ୍ଥିରେ 15 ଦିନ ଯାଏ ମାନେ ଆଗକେ 15 ଦିନର, ଆଉ ଗୋଟେ ହେଲା ମିଡିୟମ ରେଞ୍ଜ ଯେନ୍ଟାକି ଆମେ ସବୁବେଳେ ସର୍କୁଲେଟ କରୁଛୁ 5 ଦିନ ଆଗକେ 5 ଦିନରେ ମାନେ କାଣା ହେବାର ଅଛେ,
1: ଆଜ୍ଞା
0: ତ ସେଟା ଚାଷୀ ଭାଇମାନେ ଆମର ଫେସବୁକ୍ ଆଇଡି ବି ଅଛେ, ହ୍ୱାଟ୍ସଆପ୍ ଚ୍ୟାନେଲ ବି ତାର ଅଛି, ଗ୍ରାମୀଣ କୃଷି ମୌସମ ସେବା ନାଁରେ ଅଛି, ତ ସେଟା ବି ଫଲୋ କରିପାରିବେ, ସେଥିରେ ଫୋରକାଷ୍ଟ ସାଙ୍ଗେ ସାଙ୍ଗେ ଆପଣ ବି ଇହାଦେ କାଣା କ୍ରପ ସିଚୁଏସନ୍ ଚାଲିଛେ ସେଥିରେ କାଣା ମାନେ କରିପାରିବେ ସେଟା ବି ଅଛି। ଆଉ ଇଥର ଯେନ୍ ଆମର IMD ର ଫୋରକାଷ୍ଟ ଆସିଛେ ମନସୁନ ଲାଗି, ତ ସେ ହିସାବରେ ବର୍ଷାଟା କମ୍ ହେବାର ଅଛି,
1: ଆଜ୍ଞା
0: ତ ସେଥିର୍ ଲାଗି ବି ସେମାନେ ପ୍ରିପେୟାର ହେଇପାରିବେ। ଆଉ ଯେନ୍ ଇ ଇହାଦେ ମେ ମାସ ଲାଗି ମେନ୍ଲି ଯେନ୍ ଫୋରକାଷ୍ଟ ଆସିଛେ ସେ ହିସାବରେ ବର୍ଷା ତ କମ୍ ହେବାର ଅଛି, କିନ୍ତୁ ମଝି ମଝି ଟିକେ ଟିକେ ବର୍ଷୁଥିବା, ତାର ଲାଗି ଟେମ୍ପରେଚର ବି ମେଣ୍ଟେନ୍ ରହିବା, ପ୍ଲସ୍ ଆପଣଙ୍କର ହିଟ୍ ୱେଭ୍ ବି ବେଶୀ ରହିବା ବୋଲି ଦେଇଛି, ଏଥର
1: ଆଜ୍ଞା
0: ହିଟ୍ ୱେଭ୍ ର ସମ୍ଭାବନା ବି ବେଶୀ ଅଛି ଏଇଠି, ତ ସେଇ ହିସାବରେ ଚାଷୀ ଭାଇମାନେ ସମସ୍ତେ ସତର୍କ ରହିବେ, ହେତ୍କି କହିମି ମୁଇଁ।
1: ତ ଯାହା ହଉ ଆପଣ ଆମର ବୈଠକି ଆସିଲେ, ଆଉ ଏଇ ଯେନ୍ ପ୍ରି ମନସୁନ କଥା ଯେନ୍ ଆସିଲା, ତ ମୌସୁମୀ ବାୟୁର ଆଗମନର ପୂର୍ବ ପର ଅବସ୍ଥା ଆଉ ଏଥି ପ୍ରଭାବିତ ହେଉଥିବା କୃଷି କାର୍ଯ୍ୟ ଓ ତାର ପରିଚାଳନା ବାବଦରେ ଏତେ କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଜୁହାର।
2: ଆଉ ଶୁଣିଲ ବୁଇ, ହଁ ନାନୀ,
3: ହଁ ପହଲା ତ ହେଲା ଋତୁରେ ପବନ ଯେନ୍ ଦିଗ୍ ପରିବର୍ତ୍ତନ କରିକିରି ବର୍ଷା କରାସି, ତାପରେ ସମୁଦ୍ର ଆଡୁ ଯେନ୍ ପବନଟା ଆସିକରି ବର୍ଷା କରୁ

0: ହଉଛି ତାହାକେ ଆମେ ମୌସୁମୀ ବାୟୁ ବୋଲି କହୁଛୁ। ଆଉ ତାର
1: ତ
0: ପରର ଅବସ୍ଥାରେ କାଣ ହଉଛି, ଆମର ଚାଷକେ ପ୍ରଭାବିତ କରୁଛି, ରୋଗ ପୋକ ବି ହଉଛି ଫସଲରେ, ତାପରେ କି ନାଇଁ ପ୍ରାଣୀମାନଙ୍କୁ ବି ଭିନ୍ ଭିନ୍ ରୋଗ ହେସି, ତାର ଲାଗି କେନ୍ତା ଟୀକାକରଣ କର୍ମା ଆଉ କାଁ କାଁ ବ୍ୟବସ୍ଥା କର୍ମା ସବୁ ତ ବହେନ ବହୁତ ବଢିଆ ହିସାବରେ କହିଦେଲେ।
1: ହଁ ତ ଫେର ଦେଖ, ପାନି ଯଦି ଆମେ ଠିକ ହିସାବରେ ନିଷ୍କାସନ କର୍ମା ବେଲେ ଯାଇକରି ଆମେ ମାନେ ଆମର ଜମିକେ ବଞ୍ଚେଇ ପାର୍ମା,
0: ହଏ ହଏ
1: ସେଟା ବି ସେ କହିଲେ ନାଇଁ କେ।
0: ହଁ ଆର୍ଦ୍ରତା କମ୍ ଥିଲେ କାଣା କି ରୋଗ ମାନଙ୍କ ରୋଗ ପକେ ବଢେସି କି ନି।
1: ହଁ ତ
0: ହଁ ବେଲେ ତାର ଲାଗି ବୋଲିକିରି ଆମେ କାଣା ସବୁ ଉପାୟ ମାନେ କର୍ମା, ବହେନ ତ ବହୁତ ବଢିଆ ହିସାବରେ କହିଦେଲେ ନାଇଁ କେ। ବେଲେ ବି କାଣା କହୁଥିଲି କି, ଏଇଟା ତ ଆମେ କଥାବାର୍ତ୍ତା ହେଲା, ବେଲେ ଗୀତ ପଦେ ହଦେ ଶୁଣତାଙ୍କେ ବୋଲୁଥିଲି।
1: ହଁ ନାନୀ, ଗୀତ ଶୁଣମା ଏବେ? ଆଜି କେନ୍ ଗୀତ ଶୁଣାବ କି କେନ୍ତା ଯେ?
0: ହଁ ଶୁନ,
1: ବେଲେ ଇ ଗୀତକେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆଉ ଲେଖିଛନ୍ ବିନୋଦ କୁମାର ପସାୟତ।
0: ବେଲେ ଶୁନମା।
1: ହଁ ନାନୀ।
0: ହଁ

0: ଅଇନ୍ ଲାଗୁଥିଲା ରେ ବୁଇ?
1: ହଁ ନାନୀ, ମସ୍ତ ଭଲ ଲାଗିଲା।
0: ଯେ କାଁ ଖମା ସମିଆ ହେଲାନ ବୋଲୁଛ ତ?
1: ହଁ ପରେ,
0: ହଁ
1: ଦେଖୁଛ ସମିଆ କେ ଦେ।
0: ବେଲେ ଯିମା ବୋଲୁଛ?
1: ହଁ ନାନୀ ଯିମା।
0: ହଁ ଯାଉଁ ଯାଉଁ ଯାଉଁ ଯାଉଁ।
2: ଅୟୁଏଟି ଅଧୀନରେ ଅମ୍ବାର୍ସିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପାଠପଢ଼ା ଏବଂ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ, ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
3: ଶୁଣନ୍ତୁ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଢେଙ୍କାନାଳ, ମୟୂରଭଞ୍ଜ,

ହେବାର ସମ୍ଭାବନା ରହିଛି ଏବଂ ଏଥିସହ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଁ ତର୍ପଣ କୁମାର ପ୍ରଧାନ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବର୍କସ ହେବା କହିଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦୁଇ ନମ୍ବର ଖେପ୍ ଅଧୀନ୍ତି ଗୃହ ତିଆର ପୂରା କରବାର୍ଥି ଓଡ଼ିଶା ଦେଶେ ପହେଲା ଠାନ୍ ପାଇଛେ ସୂଚନା ଦେଲେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର୍ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରହତି ପରିଡ଼ା ଦେଲେ ଜୋର। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକଥି ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକେ ନେଇକରି ହେଲା ଆଲୋଚନା। ଓଡ଼ିଶା ସମୁଦ୍ର ଖଣିନୁ ଟେପ୍ଟିକାଲ ଆଡ଼ଭାନ୍ସ ରେଞ୍ଜ ଅଗମେଣ୍ଟେସନ୍ର ତାରାର ପହେଲା ଉଡ଼ାଣକେ ସଫଳତାର ସହିତ କରାଗଲା ପରୀକ୍ଷଣ। ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଉ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନାର ମିଲିତ ଚେଷ୍ଟାତି ହୋଇଛି ପରୀକ୍ଷଣ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ହେଲା ମୂଲ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ଥାଲାସେମିଆ ରୋଗ ବାବଦେ ସଚେତନ ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ବିଶ୍ୱ ଥାଲାସେମିଆ ଦିବସ ଭାବେ କରାଯାଉଛି ପାଳନ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି ଭୁବନେଶ୍ୱରଠାରେ। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଛି ରାଜସ୍ୱ ସମୀକ୍ଷା ବୈଠକ। ଦେଶେ ପର୍ଯ୍ୟାପ୍ତ ମାତ୍ରାତି ପେଟ୍ରୋଲ ଡିଜେଲ ଓ ଏଲ୍ପିଜି ମହଜୁଦ ଅଛି। 100% ରନ୍ଧନ ଗ୍ୟାସ୍ ଯୋଗାଣ ଜାରି ରହିଛି ବୋଲି କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏହି ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ଦିଲୀପ କୁମାର ପଣ୍ଡା ପୁରାତନ ରଚନାରୁ ଗାଇଛନ୍ତି ଏହି ଗୀତଟି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏ ଗୀତଟି। ଖଣ୍ଡଶିଳ୍ପୀ ମନସ୍ୱିନୀ ନାୟକ, ଗୀତ ରଚନା ପ୍ରହଲ୍ଲାଦ ନାୟକ।

ଶ୍ରୋତାମାନେ ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଦିଲୀପ କୁମାର ପଣ୍ଡା ଓ ମନସ୍ୱିନୀ ନାୟକ। ଗୀତ ରଚନା କରିଥିଲେ ପ୍ରହ୍ଲାଦ ନାୟକ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ଅନୁପ ଜଲୋଟା। ଗୀତ ରଚନା ଲଳିତା ଗୋଏଙ୍କା ଏବଂ ସଙ୍ଗୀତ ସାନୋଜିଓ କାଭୋଲି। ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ଅନୁପ ଜଲୋଟା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ପୃଥ୍ୱୀ ଗନ୍ଧର୍ଭ, ଗୀତ ରଚନା ରିକି ନାଗର ଏବଂ ସଙ୍ଗୀତ ଦେଇଛନ୍ତି ସୁଦୀପ ବାନାର୍ଜୀ।

0: ଆରେ ସୁରମା, ରାତି ଆସି ଏତେ ହେଲାଣି, କଣ ଏମିତି ସଜାସଜି କରୁଛ? ଶୁଣେ,
1: ସେସବୁ ତମେ ମରଦ ଲୋକେ ବୁଝିପାରିବନି, ସଜାସଜି କରିବାର କଣ ଗୋଟେ ଶେଷ ଅଛି? ସେତିକି ବେଳୁ ଲାଗି ଲାଗି କେବଳ ଏଇ କୋଠରୀଟା ସଜାଡ଼ି ପାରିଛି, ଏବେ ପୁଣି ଆର କୋଠରୀଟା ଧରିବାକୁ ହବ।
0: ହଁ, ଘର ବୋଇଲେ ତ କେବଳ ଦୁଇଟା ମାତ୍ର କୋଠରୀ, ସେଥିରେ ପୁଣି ମାସ ଶେଷରେ 300 টাকা ଭଡ଼ା। କେତେ ଆଶା ଥିଲା ଯେ ବାହା ପରେ ତୁମକୁ ନେଇ ଗୋଟାଏ ସୁନ୍ଦର ବଙ୍ଗଳାରେ ରହିବି, ତା ପାଖ ଦେଇ କୁଳୁକୁଳୁ ନାଦରେ ବହି ଯାଉଥିବ ଛୋଟିଆ ଏକ ନଦୀ, ସେଇଠି ପୁଣି ମିଶି ଯାଉଥିବ ନୀଳ ଆକାଶ। ନା, ସେସବୁ ଆଉ ଏ ଜୀବନରେ ହେଇପାରିଲାନି।
1: ତମେ ଏସବୁ ବାଜେ କଥା ଗୁଡ଼ିକ ଭାବି ମନ ଖରାପ କରୁଛ କାହିଁକି? ମୁଁ ତ କେତେ ଥର କହିଛି ଯେ ଏ ଘର ମୋର ଖୁବ୍ ପସନ୍ଦ ହେଇଛି।
0: ମୁଁ ଜାଣେ ସୁରମା, ତମେ ମୋତେ ଖାଲି ଖୁସି କରିବା ପାଇଁ ଏମିତି ବନେଇଛୁନି କୁହ।
1: ନା ନା, ତମ ଧାରଣା ଭୁଲ, ମୁଁ ବନେଇ କହୁନି, ସତ କହୁଛି। ଘର ନେଇ ଯାଏ ଆସେ କ'ଣ କହ ତ, ତମେ ହିଁ ତ ମୋ ଜୀବନର ସବୁଠାରୁ ବଡ଼ ସୁଖ ସମ୍ପଦ। ତମ ଭଳି ସ୍ୱାମୀ ପାଇଛି, ସବୁ କିଛି ପାଇଛି।
0: ଜାଣ ସୁରମା, ସାରା ଜୀବନ ତମେ ଯଦି ଠିକ ଏମିତି ମୋ ପାଖରେ ଥାଉ, ତେବେ ମୁଁ ଅତି ସହଜରେ ସବୁ ବାଧା ବିଘ୍ନ ଅତିକ୍ରମ କରି ଯାଇପାରିବି।
1: ରହିବି ସବୁଦିନ ଠିକ ଏମିତି ହିଁ ତମ ପାଖରେ ରହିବି। ହଉ, ସେ କଥା ଏବେ ଛାଡ଼, ମୋର ତେଣେ ଅନେକ କାମ ଅଛି।
0: ନା, ଛାଡ଼ିବିନି, ଯା, ଆଉ ଟିକେ ରୁହ ନା।
1: ଉଫ୍, କହିଲି ପରା ତେଣେ ଅନେକ କାମ ଅଛି, ଛାଡ଼ ନା।
0: ଆରେ ଓହ, ମୋର ବି ତ ବାହାରେ ଗୋଟେ କାମ ଅଛି, ଏବେ ଠିକ ମନେ ପଡ଼ିଲା।
1: ହଠାତ୍ ତୁମର କୋଉ କାମ ମନେ ପଡ଼ିଗଲା ଯେ?
0: ସିଗାରେଟଟା କିଣି ପାଖରେ ରଖିବାକୁ ହେବ ତ, ଡେରି କଲେ ଦୋକାନ ବନ୍ଦ ହେଇଯିବ।
1: ଆରେ ଗଣ୍ଡେ ଖାଇ ଦେଇ ଗଲେ ହବନି?
0: ନା ନା, ଏଇ ମୁଁ ଚଟ୍ ଗଲି ଆଉ ପଟ୍ ଫେରି ଆସିବି, ତମେ ଭାତ ବାଢି ରଖ, ମୁଁ ଗଲି ଆଉ ଆସିଲି, ବାସ୍।
1: ହଉ ହଉ, ଶୀଘ୍ର ଆସିବ।

0: ବାହା ହେଲା ପରେ ପ୍ରେମର ଲୀଳାଖେଳା ତ ଖୁବ୍ ଭଲ ଜମିଛି। ଯାଏ ଏ ଦୁହିଁଙ୍କର ପ୍ରେମ ଲୀଳାରେ ଟିକିଏ ଖେଞ୍ଚା ମାନି ଆସେ। କଣ ସୁରମା, କେମିତି ଅଛୁ? ଚୁପ୍, ଚିତ୍କାର କରନା, ମୁଁ ତୋର ବନ୍ଧୁ।
1: କେମିତି ଆପଣ ପୁଣି ମୋର ବନ୍ଧୁ କେବେଠାରୁ ହେଲେଣି? ଆପଣ ତ ଦେଖିବାକୁ ବିଭତ୍ସ, ଠିକ ଗୋଟେ ଭୂତ ପରି।
0: ଭୂତ ପରି କଣ? ମୁଁ ତ

0: ପାଗଳି କୋଉଠିକାର ହେଇଟି ଭଲ କରି ମୋ ଆଡ଼େ ଅନା କହିଲି ଏପରି ନର୍ଭସ୍ ଝିଅ ପିଲା ମୁଁ କେବେ କୋଉଠି ଦେଖିନି ଦେଖ ଦେଖ ଏଥର ଠିକ କରି ବସ ବସ କହୁଛି
1: ବସୁଛି ବସୁଛି
0: ହଁ ୟାକୁ କହିବ ଭଲ ଝିଅ ଏଥର ମୋ କଥା ଗୁଡ଼ିକ ମନ ଦେଇ ଶୁଣ
1: ହଁ ଶୁଣୁଛି କୁହ କୁହ
0: ମୁଁ ତୋର ଇଏ ମାନେ ସ୍ୱାମୀ ସମ୍ବନ୍ଧରେ କିଛି ଇନଫର୍ମେସନ ଦେବାକୁ ଆସିଛି
1: ମୋ ସ୍ୱାମୀଙ୍କ ସମ୍ବନ୍ଧରେ
0: ହଁ ଏ ଶୁଣ ତୁ ମୋହିନୀକୁ ଚିହ୍ନୁ

0: ସେଇ ମୋହିନୀ ସାଙ୍ଗରେ ତୋର ସ୍ୱାମୀ ଯଜ୍ଞେଶ୍ୱର ପୁରା କଟକ ପଳେଇ ଯାଇଥିଲା।
1: ସତ୍ୟ ନା କଣ?
0: ଆଉ କଣ ମୁଁ ମିଛ କହୁଛି? ଆଚ୍ଛା, ତୋର ସ୍ୱାମୀ ଏତେବେଳ ପର୍ଯ୍ୟନ୍ତ କୁଆଡ଼େ ଯାଇଛି? ଏତେ ରାତି ହେବାକୁ ବସିଲାଣି।
1: ସେ ତ ସିଗାରେଟ୍ କିଣିବାକୁ ଦୋକାନକୁ ଯାଇଛନ୍ତି।
0: ଧେତ୍!

0: ହଁ, ଆଜି ଆଉ ବେଶୀ କିଛି କହିବିନି। ପହିଲା ଦିନ ତ ସ୍ୱାମୀର ବେଶୀ ନିନ୍ଦା ତୁ ସହିପାରିବୁନି। ହଉ, ଆଜି ଯା।
1: ସୁରମା।

0: ଅଛି।
1: ମନା ଅଛି ମାନେ?
0: ମାନେ ଭୂତ ମନା କରିଯାଇଛନ୍ତି।
1: ଭୂତ ମନା କରିଯାଇଛନ୍ତି ମାନେ ମାତ୍ର ପାଞ୍ଚ ମିନିଟର ପରିଚୟରେ କୋଉଠିକାର କୋଉ ଭୂତ ପୁଣି ଏତେ ନିଜର ହେଇଗଲା ଯେ ତା ମନା କରିଥିବା

0: ସଂସାରର ବଢ଼ା ଭାତରେ କେଉଁଠିକାର ଗୋଟିଏ ଭୂତ ଆସି ପାଉଁଶ ପକାଇଦେବାକୁ ବସିଛି।
1: ଆଚ୍ଛା, ଯଦି ପ୍ରକୃତିରେ ଭୂତଟା ସ୍ୱରମାକୁ ମୋ ସମ୍ବନ୍ଧରେ କିଛି କହିଥାଏ।
0: କହିଥାଏ କ'ଣ? ନିଶ୍ଚୟ କହିଥିବ ତ। ଶୁଣିଛି ଭୂତମାନେ ଅନେକ ଗୋପନ କଥା ଜାଣିଥାନ୍ତି। ଆମେ ସବୁ ସରଳ ଲୋକ, ତଥାପି ଆମମାନଙ୍କର ବି ତ ଗୋପନ ରଖିବା ଭଳି କିଛି ନା କିଛି ଥିବ। ଏଇ ଯେପରି ମୁଁ କନ୍ୟା ଦେଖିଯିବା ସମୟରେ ମୋର ଶ୍ୱଶୁର ଯେତେବେଳେ ମୋତେ ପଚାରିଲେ, ବାବା ମାସରେ ଦରମା କେତେ ପାଅ, ସେତେବେଳେ ମୁଁ ବିଚଳିତ କଣ୍ଠରେ ଉତ୍ତର ଦେଇଥିଲି, ଏଇ ଧରନ୍ତୁ ଆପଣଙ୍କ ଆଶୀର୍ବାଦରୁ ଟଙ୍କା 3000 ପର୍ଯ୍ୟନ୍ତ। ଆଉ ଏ ମୋହିନୀର କଥା, ସେ ତ ମୋତେ ସାଙ୍ଗରେ ନେଇ କଟକକୁ ପଳାଇବାକୁ ଚାହିଁଥିଲା। ଭାଗ୍ୟ ଭଲ ମୁଁ ତା କବଳରୁ ଖସି ଆସିଛି। ତେବେ ଏ ଭୂତଟା କ'ଣ ଏସବୁ କଥା?

0: ଯୋଗେଶ୍ୱର ବାବୁ, ଯୋଗେଶ୍ୱର ବାବୁ ଘରେ ଅଛନ୍ତି?
1: ଆସନ୍ତୁ ଆସନ୍ତୁ ରମାନାଥ ବାବୁ, ମୁଁ ଆପଣଙ୍କ ଅପେକ୍ଷାରେ ଥିଲି। ହଉ ବସନ୍ତୁ।
2: ଆଚ୍ଛା, ଏତେ ସକାଳୁ ସକାଳୁ ମୋର କାହିଁକି ଦରକାର ପଡ଼ିଲା?
1: କହୁଛି କହୁଛି।
2: କ'ଣ ଘର ପସନ୍ଦ ହେଲା ନାହିଁ ନା କ'ଣ?
1: ନା ନା,
2: ଦେଖନ୍ତୁ ଯୋଗେଶ୍ୱର ବାବୁ, ମାତ୍ର 300 ଟଙ୍କା ଭଡ଼ାରେ ଏପରି ଦକ୍ଷିଣ ଖୋଲା ପବନ ମିଳୁଥିବା ବଙ୍ଗଳା ଆଉ କେଉଁଠି ହେଲେ ପାଇବେନି। ତାପରେ ଧରନ୍ତୁ ଏଇ ଟେବୁଲ ଚେୟାର କଥା, ଆପଣଙ୍କୁ ନିଜ ଅଞ୍ଚଳର ଲୋକ ବୋଲି ସିନା ବିନା ଭଡ଼ାରେ ଦେଇଛି।
1: ମୁଁ କ'ଣ ସେ କଥା ବୁଝୁନି, ମୁଁ କ'ଣ ଏସବୁ କଥା କହିବା ପାଇଁ ଆପଣଙ୍କୁ ଡାକିଛି? ଏ ଘର ମୋର ଆଉ ମୋ ସ୍ତ୍ରୀ ସୁରମାର ଦୁଇଜଣ ଯାକର ଖୁବ୍ ପସନ୍ଦ ହେଇଛି। ହଁ, ମୁଁ ଆପଣଙ୍କୁ ଡାକିବାର ଉଦ୍ଦେଶ୍ୟ ମାନେ କଥା କ'ଣ କି ରମାନାଥ ବାବୁ, ଆପଣଙ୍କର ଏ ଘରେ ଗୋଟାଏ ଭୂତ ଅଛି।
2: ଭୂତ? ମୋ ଘରେ ପୁଣି ଭୂତ? କେବେ ନୁହେଁ। ମନେ ହେଉଛି ଆଜି ଆପଣଙ୍କର ପ୍ରାପ୍ୟକୃତ୍ୟଟା ଠିକ୍ ଭାବରେ ହେଇପାରିନି, ସେଇଥିପାଇଁ ଏ ସକାଳୁ ସକାଳୁ ଓଲଟ ପାଲଟ ସବୁ କହିଯାଉଛନ୍ତି।
1: ଓଲଟ ପାଲଟ ମୋଟେ ନୁହେଁ ଆଜ୍ଞା, ମୁଁ ସତ କହୁଛି, ମୋ ସ୍ତ୍ରୀ ମଧ୍ୟ ସେ ଭୂତକୁ ଦେଖିଛି ଏବଂ କଥା ମଧ୍ୟ ହେଇଛି। ଏଇ ଘରେ ଏଇ ଚୌକିରେ ପରା ବସିଥିଲା।
2: ବୋହୂମା ନିଜେ ଦେଖିଛନ୍ତି?
1: ଖାଲି ଦେଖିବା କଥା କ'ଣ କହୁଛନ୍ତି ଆଜ୍ଞା, କଥାବାର୍ତ୍ତା ମଧ୍ୟ ହେଇଛନ୍ତି ପରା।
2: କଥାବାର୍ତ୍ତା ମଧ୍ୟ ହେଇଛନ୍ତି? ତେବେ ତ କଥାଟା ଖୁବ୍ ଗୋଳମାଳ ଜଣାପଡ଼ୁଛି।
1: ବୁଝିଲେ ରମାନାଥ ବାବୁ, ଏ ଭୂତଟା ମୋ ବିଷୟରେ ଅନେକ ଗୋପନ କଥା ମୋ ସ୍ତ୍ରୀକୁ କହିଛି।
2: ଆପଣଙ୍କ ବିଷୟରେ କ'ଣ ସବୁ କହିଛି ଶୁଣେ।
1: ଛାଡ଼ନ୍ତୁ,
3: ହେଇଟି ଶୁଣୁଛ, ମୁଁ ଯାଉଛି, ତମେ ଅଫିସରୁ ଫେରିଲା ବେଳେ ମୋତେ ଅପେକ୍ଷା କରିବନି। ରମାନାଥ ବାବୁ, ଆଜି ଆଉ ଆପଣଙ୍କ ସାଙ୍ଗରେ କଥା ହେବାର ସମୟ ନାହିଁ, ଅନ୍ୟ ଦିନରେ କଥା ହେବା, ଆଜି ଆସୁଛି।
2: କେବଳ କଥା ନୁହେଁ, ସେଦିନ ଚା ମଧ୍ୟ ଖୁଆଇବାକୁ ହେବ।
3: ଠିକ ଅଛି, ତାହା ହିଁ ହେବ।
2: ଅତି ଭଲ, ଅତି ସୁଶୀଳା।
1: ରମାନାଥ ବାବୁ,
2: ହଁ ହଁ, ତାପରେ ପୁଣି କ'ଣ ହେଲା?
1: ଆଉ କ'ଣ ହେବ କୁହନ୍ତୁ, ଏ ଭୂତଟାକୁ କେମିତି ତଳିବାକୁ ହେବ?
2: ମୋ ମତରେ ଭୂତକୁ ତଳିବା ଆଗରୁ ପ୍ରଥମେ ଦେଖିବାକୁ ହେବ ଯେ ଭୂତଟା ଧରିଛି କାହାକୁ, ଆପଣଙ୍କୁ ନା ଆପଣଙ୍କର ସ୍ତ୍ରୀଙ୍କୁ।
1: ମାନେ?
2: ମାନେ ଆପଣ କ'ଣ ଜାଣିନାହାନ୍ତି, ଭୂତ ବିଶେଷ କରି ସ୍ତ୍ରୀ ଲୋକମାନଙ୍କୁ ଧରେ,
1: ବୋହୂମାଙ୍କୁ ହିଁ ଭୂତ ଧରିଛି। କେମିତି ଜାଣିଲେ ଆଜ୍ଞା?
2: ଜାଣିବିନି, ଏଇ ଯେଉଁ ସକାଳୁ ସକାଳୁ ସଜବାଜ ହେଇ ବାହାରିଗଲେ, ଏଇସବୁ ସେ ଭୂତର ଡାକରା ନୁହଁ ତ
1: ଆଉ କ'ଣ ହେଇପାରେ? ଏ ଆପଣ କ'ଣ କହୁଛନ୍ତି ଆଜ୍ଞା, ସେ ତ ତା ବାପ ଘରକୁ ଗଲା ଦାଦାଙ୍କ ପୁଅର ଜନ୍ମଦିନ ପାଇଁ।
2: ଆପଣ ବୁଝିପାରିବେ ନାହିଁ ଯୋଗେଶ୍ୱର ବାବୁ, ଉପଲକ୍ଷଟା ଜନ୍ମଦିନ ହେଲେ ବି ଏହା ମଧ୍ୟରେ ଭୂତର ହାତ ନିଶ୍ଚୟ ଅଛି। ମୁଁ ନିଶ୍ଚିତ ଯେ ବୋହୂମାଙ୍କୁ ଭୂତ ହିଁ ଧରିଛି।
1: ତାହେଲେ ତାହେଲେ କ'ଣ ହେବ ଆଜ୍ଞା? ଦେଖନ୍ତୁ, ମୁଁ ଏଠି ନୁହଁ, କାହାକୁ ଚିହ୍ନିନି।
2: କାହାକୁ ନ ଚିହ୍ନିଲେ ମଧ୍ୟ ମୋତେ ତ ଚିହ୍ନନ୍ତି। ଆପଣ ଏସବୁ କଥା ମୋ ଉପରେ ଛାଡ଼ିଛନ୍ତି। ମୋର ବାଲ୍ୟବନ୍ଧୁ ହେଲେ ଯାମିନୀ କବିରାଜ, ଓଡ଼ିଶାରେ ସେ ହିଁ ପ୍ରଥମେ ଭୂତନାଶିନୀ ବଟିକା ତିଆରି କରିଥିଲେ। ଖବର ପାଇଲା ମାତ୍ରେ ସେ ନିଶ୍ଚୟ ଆସିଯିବେ, ଆଉ ସେହି ବଟିକାରୁ ଗୋଟାଏ ବୋହୂମାଙ୍କ ପେଟରେ ପଡ଼ିବା ମାତ୍ରେ ଆଉ ଦେଖିବାକୁ ହେବନି, ଭୂତ ଉଠି ପଡ଼ି ପଳେଇବାକୁ ରାସ୍ତା ପାଇବନି।
1: ରମାନାଥ ବାବୁ, ମାନେ ମୁଁ କ'ଣ କହୁଥିଲି କି, ଏସବୁ କବିରାଜ ଗୁଣିଆ ଓଝାଙ୍କ ସାହାଯ୍ୟ ନ ନେଇ ଅନ୍ୟ କୌଣସି ଉପାୟ ମାନେ ଡାକ୍ତର?
2: ଆରେ ନା ନା, ମୁଁ ଆଜି ହିଁ ତାଙ୍କ ପାଖକୁ ଖବର ପଠାଇ ଦେଉଛି, ଆପଣ କୌଣସି ଚିନ୍ତା କରିବାର ଦରକାର ନାହିଁ। ହଉ, ଆଜି ତାହେଲେ ଆସୁଛି ଆଜ୍ଞା।
1: ଆଜ୍ଞା।

0: ମୋତେ ଚିହ୍ନି ପାରିଲୁନି, ମୁଁ ପୁରା ଭୂତ।
1: କଣ କହିଲେ, ମାନେ ଆପଣ ଭୂତ?
0: ହଁ।
1: ଆରେ ମହାଶୟ, ମୁଁ ତ ଆପଣଙ୍କୁ କେତେବେଳୁ ଖୋଜୁଛି।
0: ଆରେ ପାଗଳ, ସେଇଥିପାଇଁ ତ ମୁଁ ଆଜି ଚାଲି ଆସିଛି।
1: ଖୁବ ଭଲ କରିଛନ୍ତି, ମାନେ ଅତି ଭଲ କରିଛନ୍ତି। ଆସନ୍ତୁ ଆସନ୍ତୁ, ଏଠି ଟିକେ ଭଲ କରି ବସନ୍ତୁ। ଆଚ୍ଛା ଭୂତ ମହାଶୟ, ଇଏ ମାନେ
0: ମାନେ ଆରେ ଭୟ କରିବାର କ'ଣ ଅଛି?
1: ମାନେ

0: ଆସିଯାଇଛନ୍ତି।
1: କିନ୍ତୁ ଆପଣ ହଠାତ୍ ଆମର ପର୍ସନାଲ ଆଫେୟାର୍ସରେ।
0: ନା ମାନେ କଥା କ'ଣ କି, ଜାମିନ କବିରାଜ।
1: ଓହୋ, ପୁଣି ସେ ଜାମିନ କବିରାଜ। ଆପଣ ବର୍ତ୍ତମାନ ଏଠୁ ଗଲେ ମୁଁ ଅତ୍ୟନ୍ତ ଖୁସି ହେବି, ପ୍ଲିଜ୍ ଏଥର ଆସନ୍ତୁ।
0: ହଁ, କ'ଣ କହୁଥିଲ, ମିଥ୍ୟାବାଦୀ? ଆଉ ତୁମେ କ'ଣ? ନାଇଁ ନାଇଁ, ତମେ କ'ଣ, ତମର ବିଏ ପରୀକ୍ଷାର ମାର୍କସିଟ୍ଟା ଥରେ ଦେଖାଅ ତ। କ'ଣ ଚୁପ୍ ରହିଲ କାହିଁକି, ଯଦି ସାହସ ଅଛି ଦେଖାଅ।
2: ଆହା, ଏତେ ଜୋରେ ଟେବୁଲ୍ଟାକୁ ବାଡ଼ନ୍ତୁନି ଆଜ୍ଞା, ସେଇଟା ମୋ ଟେବୁଲ୍ ପୁରା।
1: ଦେଖନ୍ତୁ ରମାନାଥ ବାବୁ, ଆପଣ ପୁଣି ଆମମାନଙ୍କର ପାର୍ସଲ ବ୍ୟାପାରରେ,
2: କିନ୍ତୁ ଏଇ ଟେବୁଲ୍ଟା ତ ମୋର ପର୍ସନାଲ।
1: ଓହୋ, ଆପଣ ବର୍ତ୍ତମାନ ଦୟାକରି ଆସନ୍ତୁ ତ।
2: ହଉ ହଉ, ମୁଁ ଆସୁଛି, ତେବେ ଟେବୁଲ୍ଟାକୁ ସେମିତି ବାଡ଼େଇବେ ନାହିଁ ଆଜ୍ଞା।
3: ତମ ନିଜ ଚରିତ୍ର କ'ଣ ଥରେ ଭାବି ଦେଖିଛ? ପ୍ରତିଦିନ ରାତିରେ ସିଗାରେଟ୍ କିଣିଯିବା ବାହାନାରେ ମୁକୁନ୍ଦାର ଦୋକାନକୁ ଯାଅ ମଦ ଖାଇବାକୁ। ତମେ କ'ଣ ଭାବିଛ, ତମ ସମ୍ବନ୍ଧରେ ମୁଁ କିଛି ଖୋଜ ଖବର ରଖିନି? ବୁଝିଲ, ବାହା ପୂର୍ବରୁ ଏକଥା ଜାଣିଥିଲେ
1: ଜାଣିଥିଲେ କ'ଣଟା କରି ପକେଇଥାନ୍ତ? କାହା ସାଙ୍ଗରେ ରହିଥାନ୍ତ, ମଣ୍ଟୁ ନା ଚିଣ୍ଟୁ?
3: ପୁଣି ପୁଣି ତମେ ସେମାନଙ୍କର ନାଁ ଉଠାଉଛ।
1: ସୁରମା, ସୁରମା, ଏ ତ ମୂର୍ଚ୍ଛା ହେଇଗଲା ପରି ଜଣାପଡୁଛି। ରମାନାଥ ବାବୁ, ରମାନାଥ ବାବୁ,
2: କ'ଣ ହେଲା ଯଜ୍ଞେଶ୍ୱର ବାବୁ?
1: ଦେଖନ୍ତୁ ଆଜ୍ଞା, ସୁରମା କେମିତି ହଠାତ୍ ମୂର୍ଚ୍ଛା ହେଇଗଲା, ମାନେ ମାନେ ମୁଁ
2: ମୁଁ କିନ୍ତୁ ଅତ୍ୟନ୍ତ ଦୁଃଖିତ ଯଜ୍ଞେଶ୍ୱର ବାବୁ, ହେଲେ ଏଇଟା ତ ଆପଣମାନଙ୍କର ପର୍ସନାଲ ବ୍ୟାପାର, ମୁଁ କ'ଣ କରିବି କହିଲେ?
1: ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ୁଛି ରମାନାଥ ବାବୁ, ଆପଣ ହେଉଛନ୍ତି ମୋ ବଡ଼ ଭାଇଙ୍କ ପରି। କ'ଣ ସେ ଡାକ୍ତର?
2: ଆଚ୍ଛା, ଯେତେବେଳେ ବଡ଼ ଭାଇ ବୋଲି ଡାକିଲେ, ମୁଁ ଜାମିନ କବିରାଜଙ୍କୁ ଏଇଖିଣି ନେଇ ଆସୁଛି, ଭାଗ୍ୟ ଭଲ ଯେ ସେ ବର୍ତ୍ତମାନ ମୋ ଘରେ ଅଛନ୍ତି।
1: ଯାଆନ୍ତୁ ଆଜ୍ଞା, ଯାଆନ୍ତୁ, ଶୀଘ୍ର ତାଙ୍କୁ ନେଇ ଆସନ୍ତୁ।
2: ଆସନ୍ତୁ ଆସନ୍ତୁ କବିରାଜ, ଏଇ ଦେଖନ୍ତୁ।
4: ନା ନା ନା ନା, ଏକଦମ ଉଠି ବସିବାର ଚେଷ୍ଟା କରିବେନି, ମୁଁ ଯେତେବେଳେ ଆସିଯାଇଛି ଆଉ ଚିନ୍ତା କରିବାର କାରଣ ନାହିଁ।
1: ହଁ ଆଜ୍ଞା, ମାନେ ଆପଣଙ୍କର ଭରସାରେ ହିଁ ତ।
4: ମୋ ଭରସାରେ? ନା ନା ନା, ମୁଁ କିଏ, ମୁଁ ତ ଛାର, ସବୁ ସେଇ ଅଭିମାନୀର ଇଚ୍ଛା।
1: ଅଭିମାନୀ?
2: ହଁ, ଅଭିମାନୀ କବିରାଜ ମାନେ ଏଇ ଜାମିନ କବିରାଜଙ୍କର ପିତା, ସେ ହିଁ ତ ତାଙ୍କର ଗୁରୁ।
1: ଓ ଆଚ୍ଛା ଆଚ୍ଛା, ଆପଣ ବସନ୍ତ କବିରାଜ ମହାଶୟ, ମାନେ ମୋ ସ୍ତ୍ରୀ ସୁରମାର।
4: ଥାଉ ଥାଉ ଥାଉ, କିଛି କହିବା ଦରକାର ନାହିଁ, ମୁଁ ରମାନାଥଙ୍କ ଠାରୁ ସବୁ ଶୁଣିସାରିଛି। ହଁ ଦେଖେ ତ ମା, ହାତଟା ଟିକେ ଦେଖେ, ନାଡ଼ିର ଗତିଟା ଅତି ଚଞ୍ଚଳ, ଜିଭଟା ଦେଖେ ଟିକେ ଆଁ କର, ହଁ ଠିକ୍ ଅଛି, ଏଥର ଆଖିଟା ଦେଖେ, ରକ୍ତ ସବୁ ପାଣି ହେଇଯାଇଛି, ମାନେ ନିଶ୍ଚୟ ଏହା ଭୂତର ପ୍ରକୋପ।
1: କ'ଣ କହିଲେ ଆଜ୍ଞା, ଭୂତର ପ୍ରକୋପ?
4: ହଁ, କିନ୍ତୁ ଏଥିରେ ଚିନ୍ତା କରିବାର କିଛି ନାହିଁ, ସୌଭାଗ୍ୟବଶତଃ ମୁଁ ଠିକ୍ ସମୟରେ ଆସିଗଲି। ଆଚ୍ଛା ମା, ଛାତି ଧଡ଼ଧଡ଼ କରେ କି?
3: ନା ସେମିତି କିଛି ହଉନି।
4: ହଁ ହେଉଥିବ ମା, ନିଶ୍ଚୟ ହେଉଥିବ, ହେଲେ ତୁମେ ଜାଣିପାରୁନ। ଆଚ୍ଛା ମା, ବାୟୁର ପ୍ରକୋପ କିଛି ଅଛି?
2: ମାନେ କବିରାଜ ଜାଣିବାକୁ ଚାହୁଁଛନ୍ତି ବାୟୁର ଆଧିକ୍ୟ ଅଛି କି ନାହିଁ?
3: ନା ସେମିତି ତ କିଛି ହଉନି।
4: ହେଉଥିବ ମା, ହେଉଥିବ, କିଛି ଗୋଟାଏ ହେଉଥିବ ନା, ତୁମେ ବୁଝିପାରୁନ।
2: କ'ଣ ତାହେଲେ ଜଣାପଡ଼ୁଛି କବିରାଜେ?
4: ପୁରାପୁରି ଭୂତ ଧରିବା ଉପସର୍ଗ, ସଫା ସଫା ଜଣାପଡ଼ିଗଲା।
3: କିନ୍ତୁ ମୁଁ ତ ଖୁବ୍ ଭଲ ଅଛି।
4: ଆଚ୍ଛା ଏଥର କୁହ ତ ମା, ତୁମର ପ୍ରେସରଟା କମ୍ ଅଛି ନା ବେଶୀ ଅଛି?
2: ମାନେ ଛାତିରେ ଶ୍ୱାସରୋଗୀ ପରି ଶବ୍ଦ ହୁଏ କି ନା?
4: ରମାନାଥ, କବିରାଜ ତୁମେ ନା ମୁଁ?
2: ଆଜ୍ଞା ଆପଣ।
4: ତେବେ ଚିକିତ୍ସାଟା ମୋତେ ହିଁ କରିବାକୁ ଦିଅ, ବୁଝିଲ?
1: କବିରାଜ ମହାଶୟ, ମୋ ସ୍ତ୍ରୀର କୌଣସି ଉପସର୍ଗ ନାହିଁ।
4: ଖାଲି ନାହିଁ କରିଦେଲେ ହେଲା? ଅଛି, ନିଶ୍ଚୟ ଅଛି, କିନ୍ତୁ ଜାଣିପାରୁନ, ଭୂତ ଧରିଲେ ପରା ଏମିତି ହୁଏ, ବୁଝିଲ? ଖୁବ୍ ଜଟିଳ କେସ୍, ନାଡ଼ି ଚଞ୍ଚଳ, ବାୟୁ କୁପିତ, ଶ୍ଲେଷ୍ମାର ଆଧିକ୍ୟ, ଆଉ ପିତର ପ୍ରକୋପ, ଆଉ ସେଥିରେ ପୁଣି ଯୁବତୀ ସ୍ତ୍ରୀ।
1: ତାହେଲେ କ'ଣ ହବ କବିରାଜ ମହାଶୟ?
4: କିଛି ହବନି, ହେବ ଆଉ କ'ଣ,
2: ମାନେ ଭୟ କରିବାର କିଛି ନାହିଁ, ଆଉ କ'ଣ?
4: ଦେଖନ୍ତୁ ଯଜ୍ଞେଶ୍ୱର ବାବୁ,

0: ମୁଁ ଗୋଟେ ଔଷଧ ତିଆରି କରି ପଠେଇଦେବି।
1: ଭୟ କରିବାର କିଛି ନାହିଁ।
0: ନା ନା ମା ନା, ମୋଟେ ନୁହେଁ। ମୋ ଅଭିମାନୀର ଶିଷ୍ୟ ଯାମିନୀ କବିରାଜ ମୋର ଏଇ ଭୂତ ନିବାରିଣୀ ବଟିକା ଖାଇ କେତେ ବିଖ୍ୟାତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେଇଛନ୍ତି। କଣ ହେଲା ରମାନାଥ, ତୁମେ ଚୁପ୍ ରହିଲ ଯେ, କିଛି କହୁନ।
2: ସୁସ୍ଥ ମାନେ ସମ୍ପୂର୍ଣ୍ଣ ସୁସ୍ଥ, ଆଉ କଣ।
0: ଆଜି ତାହେଲେ ଆସୁଛି ମା, ଚାଲ ଯିବା ରମାନାଥ।
3: କବିରାଜ ମହାଶୟ, ଏଇ ଆପଣଙ୍କର ଦକ୍ଷିଣା ମୂଲ୍ୟ।
0: ନା ନା ନା ନା, ଜଗଦୀଶ୍ୱର ବାବୁ, ରୋଗ ନିର୍ମୂଳ ନକଲା ପର୍ଯ୍ୟନ୍ତ ଏ ଯାମିନୀ କବିରାଜ ଦକ୍ଷିଣା ଗ୍ରହଣ କରେ ନା।
2: ଏହା ହିଁ ତାଙ୍କ ଗୁରୁ ଅଭିମାନୀଙ୍କର ଆଦେଶ। ଆଚ୍ଛା, ଆମେ ତାହେଲେ ଆସୁଛୁ।
3: ଆଜ୍ଞା,
2: ଆସନ୍ତୁ କବିରାଜ।
3: ନମସ୍କାର।
0: ନମସ୍କାର। ନମସ୍କାର।

0: ଭାଗ୍ୟକୁ ପାଖରେ ଯାମିନୀ କବିରାଜକୁ ପାଇଗଲି ବୋଲି ସିନା, ନହେଲେ ଯେ କି ଦଶା ହେଇଥାନ୍ତା କେଜାଣି। ବୁଝିଲ ସୁରମା, ଏହାକୁ କହନ୍ତି କପାଳ। ଆଉ ଏ ରମାନାଥ ବାବୁ ଆମ ପାଇଁ କ'ଣ ନ କଲେ, ନିଜର ଲୋକ ମଧ୍ୟ ଏତେଟା କରନ୍ତି ନାହିଁ। ଆଉ ତୁମକୁ ମଧ୍ୟ କହିଦେଉଛି, ସ୍ତ୍ରୀ ଲୋକମାନଙ୍କର ଏତେଟା ରାଗ ଥିବା ଭଲ ନୁହେଁ। ସୁରମା, ତମେ କିଛି କହୁନାହ ଯେ। ସୁରମା, ଏ କ'ଣ ତମେ କାନ୍ଦୁଛ? କ'ଣଟା ଏମିତି ହେଇଗଲା ଯେ?
1: ତମେ ପୁରୁଷମାନେ ନିଜକୁ କ'ଣ ମନେ କରୁଛ କୁହ ତ, ସବୁ ଦୋଷ ଗୁଡିକ କ'ଣ କେବଳ ସ୍ତ୍ରୀମାନଙ୍କର? ତମେ କ'ଣ ସତରେ ବିଶ୍ୱାସ କରୁଛ ଯେ ମୋତେ ଭୂତ ଲାଗିଛି କୁହ ନା।
0: ନା ମାନେ, ରମାନାଥ ବାବୁ କହିଲେ ତ।
1: ରମାନାଥ ବାବୁ କହିଦେଲେ ଆଉ ତମେ ତାକୁ ବିଶ୍ୱାସ କରିନେଲ ନୁହେଁ? ବା
0: ନା ମାନେ, ଅସଲ କଥା କ'ଣ କି, ଭୂତଟା
1: ସତରେ ବାହା ହେବା କେତେଟା ମାସ ଭିତରେ ତମେ କେତେ ବଦଳି ଯାଇଛ, ମୋତେ ମଧ୍ୟ ତମେ ଅବିଶ୍ୱାସ କରୁଛ।
0: ତମେ ବି ତ କେମିତି ଗୋଟାଏ ଭିନ୍ନ ମଣିଷ ହେଇଯାଇଛ। ତୁମେ ମୋତେ ସନ୍ଦେହ କରି ବସିଲ, ଅବିଶ୍ୱାସ କଲ।
1: ହଁ, ଆମ ଦୁହିଁଙ୍କର ବିଶ୍ୱାସର ଭିତ୍ତିଟା ଯେମିତି ଧୀରେ ଧୀରେ ଅଲଗା ହେଇଯାଉଛି।
0: ତମେ ଠିକ କହିଛ ସୁରମା, ଆମ ଦୁଇ ଜଣଙ୍କର ମଝିରେ ଗଢ଼ି ଉଠିଛି ଗୋଟାଏ ସନ୍ଦେହ ଆଉ ଅବିଶ୍ୱାସର ପ୍ରାଚୀର। କାହିଁକି ଏମିତି ହେଲା କହିପାରିବ ସୁରମା?
1: ସେଇ କଥା ତମକୁ ମୁଁ ପଚାରୁଛି। ତମେ ମୋତେ କେତେ ଭଲ ପାଉଥିଲ, କେତେ ଆଦର କରୁଥିଲ, କିନ୍ତୁ ଆଜି କଥା ପଦେ ମଧ୍ୟ ଭଲ କରି କହୁନାହ।
0: ତମେ ବି ତ ପ୍ରତିଦିନ ମୋ କଥାକୁ ବିରୋଧ କଲ, ସ୍ନେହ ସୌହାର୍ଦ୍ଦ୍ୟ ଠାରୁ ଦୂରେଇ ଯିବାକୁ ବସିଲ। କାହିଁକି ଏମିତି ହେଲା ସୁରମା, କାହିଁକି?
1: ପ୍ରକୃତରେ ଏସବୁ ପାଇଁ ଦାୟୀ ଏ ଭୂତଟା, ଯିଏ ଆମ ଦୁହିଁଙ୍କ ମଧ୍ୟରେ ଗୋଟେ ବିଚ୍ଛେଦର ପ୍ରାଚୀର ତିଆରି କରିବାକୁ ଚାହୁଁଛି।
0: ତମେ ଠିକ କହିଛ ସୁରମା, ଏଇ ଭୂତଟା ହିଁ ଏଥିପାଇଁ ଦାୟୀ। ଆସ, ଆମେ ଦୁହେଁ ମିଶି ମନର ଏହି ଅବିଶ୍ୱାସର ଭୂତଟାକୁ ଦୂରେଇ ଦେବା। ଆସ, ମୋ ପାଖକୁ ଆସ। ଆମେ ଯଦି ସବୁଦିନ ଏମିତି ମିଳିମିଶି ରହିପାରୁ,
1: ତେବେ ପୃଥିବୀର କୌଣସି ଶକ୍ତି ଆମକୁ ଅଲଗା କରିପାରିବ ନାହିଁ।
0: ସୁରମା, ସୁରମା, ସୁରମା।

ଶୁଣୁଥିଲି ନାଟକ ଭୂତ ଭବିଷ୍ୟତ। ନାଟକରେ ବିଭିନ୍ନ ଚରିତ୍ରରେ ଅଂଶଗ୍ରହଣ କରିଥିଲେ ଯକ୍ଷେଶ୍ୱର, ନରହରି ପଟେଲ, ସୁରମା, ରତ୍ନା ଦାସଗୁପ୍ତା, ରମାନାଥ ବାବୁ, ବୃନ୍ଦାବନ ଜେନା, ଭୂତ ଜୟରାମ ମୁଣ୍ଡା, ଯାମିନୀ କବିରାଜ, ମାୟଧର ମହାନ୍ତି। ନାଟକକୁ ରଚନା କରିଥିଲେ ଦୟାଳୁ ଚରଣ ପାଣିଗ୍ରାହୀ ଏବଂ ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଛିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ସ୍ୱାଧୀନତା ପରଠାନୁ ପହିଲା ଥର ଲାଗି ପଶ୍ଚିମବଙ୍ଗନୁ ଆଇବାକାଲ ସରକାର ଗଠନ କରିବା ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବରକସ ହେବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖବାର ଦିଗେ ବିଜେପି ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା ଖାଲି ସୀମା ରକ୍ଷା ଲାଗି ନୁହେଁ ବରଂ ସାରା ସମାଜ ପରିବେଶ ଆଉ ନାଗରିକମାନଙ୍କ ଲାଗି ଏହା ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶେ ସମ୍ଭାବନା ଥିବାର ବାତ୍ୟା ଆଉ ଜାରି ରହିଥିବାର ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ବାବଦେ ଆଇବା ରବିବାର ଦିନ ନୂଆଦିଲ୍ଲୀଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକକୁ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନିଜର ନିର୍ବାଚନ ମଣ୍ଡଳୀନ ଚାଲିଥିବାର କାନ୍ଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରିବାର ସହିତ ଅଙ୍ଗନବାଡ଼ି ଘର ତିଆରି ଠିକ୍ ସମ୍ୟାଥି ସାରବାରକେ ବିଧାୟକମାନଙ୍କୁ ତଦାରଖ କରିବାର ଲାଗି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱର ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସାଙ୍ଗେ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। 555ଟା ଥାନାନ ଭାଗ ନେଲେ 15,000ରୁ ଅଧିକା କିଶୋର କିଶୋରୀ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲକର ଅଧ୍ୟକ୍ଷତାତି ହୋଇଯାଇଛି ପହିଲା ରଥଯାତ୍ରା ସମନ୍ୱୟ ବୈଠକ। ମାନବିକତା ଲାଗି ଏକତା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ରେଡ୍କ୍ରସ ଦିବସ। ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ଥାଲାସେମିଆ ଦିବସ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଟିଟିଲାଗଡ଼ଠାରେ ଆଜି ଦିନର ସବୁନୁ ଜହ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ କରାଯାଇଛି ରେକର୍ଡ। ଏହା ଛାଡ଼ି ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ଉସ୍ତାଦ ୟୁନୁସ ହୁସେନ ଖାଁ। ପରିବେଷଣ କରିଛନ୍ତି ରାଗ ସୁପ୍ରାଇ କାହାରା।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ। ଶିଳ୍ପୀ ଥିଲେ ଉସ୍ତାଦ ୟୁନୁସ ହୁସେନ ଖାଁ। ପରିବେଷଣ କଲେ ରାଗ ସୁଗୁରାଇ କାହାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ଚଲତି କା ନାମ ଗାଳି। କଣ୍ଠଦାନ କରିଛନ୍ତି କିଶୋର କୁମାର ଓ ଆଶା ଭୋସଲେ। ଗୀତ ରଚନା ମଜରୁ, ସଙ୍ଗୀତ ଏସ୍ଡି ବର୍ମାନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଶ୍ଚିମ ସିଂଭୂମି ଚାଇବାସା ଜିଲ୍ଲାରୁ, ରାଜ୍ୟ ଝାରଖଣ୍ଡ। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଶିବ, ଗୋପ, ପ୍ରେମ, ଶିବାଂଶ, ସଂଗ୍ରତା, ଲିପି ଓ ଦୀପାଳି। କଥାଚିତ୍ର ଚଲତି କା ନାମ ଗାଡ଼ି। କଣ୍ଠଦାନ କରିଛନ୍ତି କିଶୋର କୁମାର ଓ ଆଶା ଭୋସଲେ।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ତେଜାବ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ସାଥୀ। ଗୀତରଚନା ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋହିସିଂହା ବେଡ଼େନ୍ ବ୍ଲକ ଜିଲ୍ଲା ବରଗଡ଼ରୁ ପଞ୍ଚାନନ ପଞ୍ଚବିହାର କରମସାନୀ ସୁବଳ ମନୋଜ ଦୀକ୍ଷା ଗୋପାଳ ମୁରଲୀ ମେହେର ଶଙ୍କର ମେହେର ଯଶମନ୍ତ ଓ ଗୋବିନ୍ଦ। ଶୁଣନ୍ତୁ ଆପଣଙ୍କର ଅନୁରୋଧରେ ଏହି ଗୀତଟି। କଥାଚିତ୍ର ତେଜାବରୁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ସାଥୀ।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ବିଶ୍ୱାସ କଣ୍ଠଦାନ କରିଛନ୍ତି ମୁକେଶ। ଗୀତ ରଚନା।

ଗୁଲସନ ବାଉରୀ ଏବଂ ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହଲାକଟା ଉପରପଡ଼ା ଭେଡ଼ାନ ବ୍ଲକ ବରଗଡ଼ ଜିଲ୍ଲାରୁ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, ସୁକାନ୍ତ ମେହେର, ଓଙ୍କାରନାଥ ମେହେର ଓ କେଦାରନାଥ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି। କଥାଚିତ୍ର ବିଶ୍ୱାସରୁ କଣ୍ଠଦାନ କରିଛନ୍ତି ମୁକେଶ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସ୍ତୁତ କରୁଛୁ ଆପଣଙ୍କର ପାଇଁ କାର୍ଯ୍ୟକ୍ରମ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ପ୍ରଡକ୍ସନ୍ କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତ ରଚନା ରାଜେନ୍ଦ୍ର କିଶନ, ସଙ୍ଗୀତ ରାହୁଲ ଦେବ ପରମାନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ମହଲାକଟା ବ୍ଲକ ଭେଡ଼େନରୁ। ଶ୍ରୋତାମାନେ ହେଲେ ନାଥ ମେହେର, ଜଗନ୍ନାଥ ମେହେର, ସୁଶାନ୍ତ ମେହେର ଓ ହେମନ୍ତ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ପଡ଼ୋଶନ କଣ୍ଠଦାନ କରିଛନ୍ତି କିଶୋର କୁମାର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏ ଗୀତଟି କଥାଚିତ୍ର ହସିନା ମା ଜାଏଗି। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଓ ଲତା ମଙ୍ଗେସ୍କର। ଗୀତ ରଚନା ଅଖ୍ତର ରୋମାନି। ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଅନଜୀ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହରେଶ ସାର୍ତି, କୃତିକା, ତୃପ୍ତି, ମୁନା, ତିଲ, ତୃତୀୟା ଓ ପରୁଥ। ଲରିଆପାଲି, ଝାରସୁଗୁଡ଼ା ଜିଲ୍ଲାରୁ ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି। ଏଇଟା ହେଲା ଆଜିର ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଶେଷ ଗୀତ।

0: ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାର ଦିଗେ ବିଜେପି ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶେ ସମ୍ଭାବନା ଥିବାର ବାତ୍ୟା ଆଉ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ବାବଦେ ଆଇବାର ରବିବାର ଦିନ ନୂଆଦିଲ୍ଲୀଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଥି ସହରାଞ୍ଚଳର ଦୁଇ ନମ୍ଘର ଖେପ ଅଧୀନତି ଘର ତିଆରି ପୂରା କରବାର୍ଥି ଓଡ଼ିଶା ଦେଶେ ପହଲା ଠାନ୍ ପାଇଛେ ସୂଚନା ଦେଲେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର। ନିଜର ନିର୍ବାଚନ ମଣ୍ଡଳୀନୁ ଚାଲିଥିବାର କାମଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ସହିତ ଅଙ୍ଗନବାଡ଼ି ଘର ତିଆରି ଠିକ୍ ସମୟଥି ସାରବାରକେ ବିଧାୟକମାନଙ୍କୁ ତଦାରଖ କରବାର ଲାଗି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୀମିତ ସମୟ ବ୍ୟାପକ ପ୍ରଭାବ ଥି ଶତ୍ରୁପକ୍ଷର ନୁକସାନ ପହଞ୍ଚାବାର୍ଥି ଅପରେସନ୍ ସିନ୍ଦୁର ଭାରତର ସାମୁହିକ ସଂକଳ୍ପ ଆଉ ସାମୁହିକ ନାଗରିକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଉଦାହରଣ। ତିନି ସେନାର ମିଳିତ କମାଣ୍ଡର ସମ୍ମିଳନୀଥି ଯୋଗ ଦେଇକରି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆବାଦିନେ ବଲାଙ୍ଗୀରଠାରେ ନୂଆ ନର୍ସିଂ କଲେଜ ଆଉ ଡେଣ୍ଟାଲ କଲେଜ ପ୍ରତିଷ୍ଠା ହେବା ବୋଲି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ। ଆଇବା ଦିନେ ରାଜସ୍ୱ ମାମଲା ପଞ୍ଜୀକରଣର ପ୍ରକ୍ରିୟାକେ କରାଯିବା ତୁର୍ତ୍ତି ରାଜସ୍ୱ ବିଭାଗକେ ଦଲାଲମୁକ୍ତ କରାଯିବା ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଶ୍ରୀକ୍ଷେତ୍ର ପୁରୀନୁ ଭଉଁରୀ ଅବସରରେ ଆଇବାକାଲ ପରମ୍ପରା ଅନୁସାରେ ରଥଖଳାନ ଅନୁଷ୍ଠିତ ହେବା ଚକଅଖ ଡେରା ନୀତି ଆଇବାକାଲ ଶେଷ ହେବା ବାହାର ଚନ୍ଦନ ଯାତ୍ରା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି ପହଲା ରଥଯାତ୍ରା ସମନ୍ୱୟ ବୈଠକ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 21 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନୁ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଆମର ଆଜିର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା। ଉପସ୍ଥାପନା କରିବେ ଧ୍ରୁବ ପ୍ରସାଦ ପଣ୍ଡା। ସକାଳ 6:47 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପ୍ରି ଏକ୍ସକ୍ଲାମ୍ସିଆର ଚିହ୍ନଟ ଏବଂ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:35 ଶୁଣିବେ ସାପ୍ତାହିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୁଜନିକା। ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସବିତା ମିଶ୍ର। ଆସନ୍ତାକାଲି ସକାଳ 8:30 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଭାରତୀକର, ଗୀତିସୁଧା ମେହେର ଏବଂ କାନୁକେଶ ବହିଦାର। 8:45 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସତ୍ୟପ୍ରିୟ ମହାପାତ୍ର, ବିନାୟକ ଚନ୍ଦ୍ର ମହାନ୍ତି। ଆସନ୍ତାକାଲି ସକାଳ 9:00 ଶୁଣିବେ ହିନ୍ଦୀ କଥାହିତ ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଆସନ୍ତାକାଲି ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଭକ୍ତି ଲହର, କଣ୍ଠଶିଳ୍ପୀ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର, ଚିତ୍ତରଞ୍ଜନ ବେହେରା, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଓ ସୂର୍ଯ୍ୟକାନ୍ତ ଉର୍ମା। ଦିନ 11:30 ଶୁଣିବେ ଖୋଲା ଝରକା, ଏଥିରେ ହିନ୍ଦୀ କଥାହିତ ଗୀତ ଶୁଣିବେ। ଦିନ 12:00 ଶୁଣିବେ ଚିଠିପତ୍ରର ସାପ୍ତାହିକ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଦିନ 12:15 ଶୁଣିବେ ବାତାୟ କାର୍ଯ୍ୟକ୍ରମ, ଏଥିରେ ହିନ୍ଦୀ କଥାହିତ ଗୀତ ଶୁଣିବେ। 12:30 ଶୁଣିବେ ଅନୁରୋଧରେ ସମ୍ବଲପୁରୀ ଗୀତ। ଅପରାହ୍ନ 1:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଗାର୍ଗବ ପ୍ରସାଦ ମେହର, ଅରୁଣ ରାଜହଂସ ଏବଂ ମୋହନ ସିଂ। ଆସନ୍ତାକାଲି ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିବିଧା, ଏଥିରେ ଶୁଣିବେ ମା ଉପରେ ପର୍ଯ୍ୟବେଶିତ ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନା ସଙ୍ଗୀତା ସାହୁ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାହିତ ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ଅପରାହ୍ନ 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ଶୁଣିବେ ହିନ୍ଦୀ କଥାହିତ ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ରେକର୍ଡିଂ, ପୁଣିଥରେ ହେଲୋ ଅନୁରୋଧ। ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ପରିବେଷଣ କରିବେ ମହାଦେବ ମେହେର ଏବଂ ସାଥୀ। ସନ୍ଧ୍ୟା 5:30 ଶୁଣିବେ ଯୁବମଣି କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସ୍ୱରଲିପି ସ୍ନେହ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 6:10 ଶୁଣିବେ ସଫ୍ଟୱେୟାର କାର୍ଯ୍ୟକ୍ରମ ଶ୍ରୁତି ଚିନ୍ତାମଣି, ଏଥିରେ

ଦଶମ ଭାଗ ଶୁଣିବେ। ଆଲେଖ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 8:02 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଏବଂ ସୁଦୀପ୍ତା ପ୍ରମାଣିକ। 8:15 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ଅଖିଳ ଭାରତ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:11:45 ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି 5:53 ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।